ଜୀବନଶୈଳୀ ପ୍ରତି ଧୀରେ ଧୀରେ ଆକୃଷ୍ଟ ହେବାରେ ଲାଗିଛନ୍ତି। ଏହିସବୁ ପ୍ରାଚୀନ ଏବଂ ଅମୂଲ୍ୟ ପରମ୍ପରା ଭିତରେ ଯୋଗ ଭାରତର ଏକ ପ୍ରାଚୀନ ଏବଂ ଅମୂଲ୍ୟ ଉଦ୍ଭବ। ବନ୍ଧୁ, ଏହି ପଦ୍ଧତି ପ୍ରାୟ 5000 ବର୍ଷ ପୂର୍ବେ ଭାରତୀୟ ମାଟିରେ ଜନ୍ମ ନେଇଥିଲା। ଯୋଗର ଉତ୍ପତ୍ତି ସମ୍ପର୍କରେ ବିଭିନ୍ନ ବୈଦିକ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ ରହିଛି। ଭାରତୀୟ ସଂସ୍କୃତିରେ ଯୋଗକୁ ଶରୀର ଓ ମନକୁ ଯୋଡ଼ିବାର ଗୋଟିଏ ଜରିଆ ଭାବରେ ଗ୍ରହଣ କରାଯାଇଛି। ଋଷି ମୁନିମାନେ ବହୁ ବର୍ଷ ପୂର୍ବେ ଏକ ଜୀବନଶୈଳୀ ଭାବେ ଯୋଗକୁ ବ୍ୟବହାର କରିଥିଲେ ଏବଂ ଆଜି ସମଗ୍ର ବିଶ୍ୱ ଏହି ପୁରାତନ ଭାରତୀୟ କଳାର ସୁଫଳକୁ ସ୍ୱୀକାର କରି ପାଳନ କରୁଛି।

ପ୍ରାଥମିକ ସୂଚନା ଦେଖିବାକୁ ମିଳିଥାଏ। ପରବର୍ତ୍ତୀ ସମୟରେ ଉପନିଷଦଗୁଡ଼ିକ ମଧ୍ୟ ଯୋଗ ସାଧନାର ଗୁରୁତ୍ୱକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ। ଏହିପରି ଭାବରେ ଭାରତୀୟ ଦର୍ଶନରେ ଯୋଗ ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିଲା।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସ 2 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 23 ତାରିଖ ସମୟ ବର୍ତ୍ତମାନ ସକାଳ 5:58:38। ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ଶ୍ରୋତାବନ୍ଧୁ, ନିଜର ଲକ୍ଷ୍ୟକୁ ସେହିମାନେ ହାସଲ କରନ୍ତି ଯେଉଁମାନେ ପ୍ରତି ମୁହୂର୍ତ୍ତରେ ହେଉଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି। ତେବେ ଏହି ସୁନ୍ଦର ଅନୁଚିନ୍ତାରୁ ଆରମ୍ଭ କରିବା ଆଜି ସକାଳର ପ୍ରଥମ ଅଧିବେଶନକୁ। ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ 6ଟା। ଶୁଣନ୍ତୁ ନ୍ୟୁଜ୍ ଇନ୍ ହିନ୍ଦୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ପ୍ରଭାତର ଏହି ପବିତ୍ର ବେଳାରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ଯେତେବେଳେ ଧରିତ୍ରୀକୁ ସ୍ପର୍ଶ କରେ, ସେତେବେଳେ ଭକ୍ତିର ପୁଷ୍ପ, ଶ୍ରଦ୍ଧାର ଚନ୍ଦନ ଏବଂ ପ୍ରେମର ପ୍ରଦୀପ ଦେଇ ପ୍ରଭୁଙ୍କ ଚରଣରେ ଅର୍ପଣ କରିବା ଆମର ପ୍ରତ୍ୟେକ ଦିନର କର୍ତ୍ତବ୍ୟ ହେବା ଉଚିତ। ହେ କାଳିଆ ଠାକୁର, ହେ ତାରୁ ବ୍ରହ୍ମ, ତୁମ କରୁଣା ଦୃଷ୍ଟି ସମସ୍ତଙ୍କ ଉପରେ ବର୍ଷିତ ହେଉ। ଜୀବନର ପ୍ରତ୍ୟେକ ପଥରେ ତୁମ ଆଶୀର୍ବାଦ ଆମର ପଥ ପ୍ରଦର୍ଶକ ହେଉ। ହଁ ସାଥୀ, ସକାଳଟି ଯେପରି ଭକ୍ତିରେ ଆରମ୍ଭ ହୁଏ, ସାରା ଦିନଟି ସେପରି ଶାନ୍ତି ଏବଂ ସକାରାତ୍ମକତାରେ ଭରି ଯାଇଥାଏ। ତେଣୁ ଆସନ୍ତୁ ନା ଆଜିର ଦିନକୁ ଆରମ୍ଭ କରିବା ମହାପ୍ରଭୁଙ୍କ ନାମ ସ୍ମରଣରେ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ। ଏଠି ଭକ୍ତ ଭଗବାନ ସମସ୍ତେ ଏକାକାର। ସାଥୀ, ମହାପ୍ରଭୁଙ୍କର ନନ୍ଦିଘୋଷ ରଥ, ଏହି ରଥ କେବଳ କାଠରେ ତିଆରି ଏକ ଯାନ ନୁହେଁ, ବରଂ ଏହା ଭକ୍ତି, ବିଶ୍ୱାସ ଏବଂ ମାନବତାର ପ୍ରତୀକ। ଯେତେବେଳେ ନୀଳାଚଳରୁ ମହାପ୍ରଭୁ ନନ୍ଦିଘୋଷରେ ଆରୋହଣ କରି ବଡ଼ଦାଣ୍ଡରେ ବିଜେ କରନ୍ତି, ସେତେବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ହୃଦୟ ଭକ୍ତିରେ ଭରିଯାଏ। ହଁ ବନ୍ଧୁ, ନନ୍ଦିଘୋଷ ଆମକୁ ଶିଖାଏ, ଜୀବନର ରଥକୁ ପ୍ରଭୁଙ୍କ ହାତରେ ସମର୍ପଣ କଲେ ପଥ କେବେ ବି କଠିନ ହୁଏ ନାହିଁ।

ତେବେ ସେଠି ଏ ଯୋଉ ନନ୍ଦୀଘୋଷ ନାମ ବା ରଥର ନାମ ସମ୍ପର୍କରେ ଅନେକ ଗୁଡ଼ିଏ କାହାଣୀ ଦେଖିବାକୁ ମିଳିଥାଏ ପୋଥି ପୁରାଣରେ। ତେବେ ସେଥିମଧ୍ୟରୁ ଗୋଟିଏ କୌତୁହଳପୂର୍ଣ୍ଣ କାହାଣୀ ମିଳେ ବଳରାମ ଦାସଙ୍କ ରାମାୟଣରୁ, ଯାହାକୁ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ ମଧ୍ୟ କୁହାଯାଏ। ସେଥିରେ ଏହି ନନ୍ଦୀଘୋଷ ପ୍ରଭୁଙ୍କର ରଥର ନାମ ନନ୍ଦୀଘୋଷ ଏବଂ ତା ସହିତ ଗରୁଡ଼ ଧ୍ୱଜ ବୋଲି ଲେଖାଯାଇଛି। ଉପାଖ୍ୟାନ ଅନୁସାରେ ରାମ ଏବଂ ରାବଣଙ୍କ ଯୁଦ୍ଧ ସମୟର କଥା। ରାମ ଏବଂ ରାବଣ ଭିତରେ ଯୁଦ୍ଧ ହେବାବେଳେ ରାବଣ ରଥରେ ଚଢ଼ି ଯୁଦ୍ଧ କରୁଥିଲା, କିନ୍ତୁ ରାମଙ୍କର ରଥ ନଥିଲା। ସେ ଖାଲି ପାଦରେ ଭୂମିରେ ଥାଇ ଯୁଦ୍ଧ କରୁଥିଲେ। ତାହା ଦେଖି ଦେବତା ଗନ୍ଧର୍ବମାନେ ଇନ୍ଦ୍ରଙ୍କୁ ଅନୁରୋଧ କରିବାରୁ ଇନ୍ଦ୍ର ତାଙ୍କର ସାରଥୀ ମାତଳିକୁ ରଥ ସହିତ ତାଙ୍କ ପାଖକୁ ପଠାଇଲେ। ମାତଳି ଯାଇ ରାମଙ୍କୁ ରଥ ଦେଲେ ଏବଂ ସେହି ରଥର ନାମ ଥିଲା ଗରୁଡ଼ଧ୍ୱଜ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି, କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜି ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ନନ୍ଦିଘୋଷ ରଥ, ଏହି ରଥ ହେଉଛି ପୁରୀ ଶ୍ରୀମନ୍ଦିରର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରୁଥିବା ସୁବିଶାଳ ରଥ। ବନ୍ଧୁ, ଏହି ରଥର ଅନ୍ୟ ଦୁଇ ରଥ ତା ସହିତ ରହିଥାଏ, ତାହା ତାଳଧ୍ୱଜ ଏବଂ ଦେବଦଳନ। ତେବେ ଏହି ନନ୍ଦିଘୋଷ ରଥର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ଉଚ୍ଚତା। ଏହି ରଥର ଉଚ୍ଚତା ପ୍ରାୟ 33 ହାତ 5 ଆଙ୍ଗୁଳି, ମାନେ ପ୍ରାୟ ପାଖାପାଖି 45 ଫୁଟ। ଏଥିରେ 16 ଚକ ରହିଥାଏ। ସେଥିରେ ନନ୍ଦିଘୋଷ ରଥରେ ରଙ୍ଗ ଏବଂ ରଙ୍ଗ ଯେଉଁ କପଡ଼ା ଲାଗିଥାଏ, ନାଲି ଏବଂ ହଳଦିଆ ରଙ୍ଗ। ଏହି ରଥର ସାରଥୀ ହେଉଛନ୍ତି ଦାରୁକ। ରଥ ଟାଣିବା ପାଇଁ ବ୍ୟବହାର ହେଉଥିବା ମୋଟା ଦଉଡ଼ିକୁ ଶଙ୍ଖଚୂଡ଼ ବୋଲି କୁହାଯାଇଥାଏ, ଯାହା ନାଗ ସମ୍ପ୍ରଦାୟର ବୋଲି ବର୍ଣ୍ଣନା ରହିଛି। ଏହି ନନ୍ଦିଘୋଷ ରଥରେ ଯେଉଁ ଧ୍ୱଜ ଲାଗିଥାଏ, ରଥ ଉପରେ ଉଡ଼ୁଥିବା ପତାକାର ନାମ ହେଉଛି କପିଧ୍ୱଜ ଏବଂ ଏଥିରେ ହନୁମାନ ବିରାଜମାନ କରିଥାନ୍ତି। ଏହି ନନ୍ଦିଘୋଷ ରଥର ରକ୍ଷକ ଭାବେ ଗରୁଡ଼ ରହିଥାନ୍ତି। ବନ୍ଧୁ, ଶାସ୍ତ୍ରୀୟ ମତ ଅନୁଯାୟୀ ଏହାକୁ ଗରୁଡ଼ଧ୍ୱଜ କିମ୍ବା ଚକ୍ରଧ୍ୱଜ ରଥ ମଧ୍ୟ କୁହାଯାଏ। ରଥର ଚାରିପାଖରେ 9 ପାର୍ଶ୍ୱ ଦେବତା କାଷ୍ଠରେ ନିର୍ମିତ ହୋଇ ଶୋଭା ପାଇଥାନ୍ତି।

ତେବେ ସାଥୀ, ଶେଷରେ ଅର୍ଘ୍ୟଥାଳୀର ଅନ୍ତିମ ପର୍ବରେ ଏତିକି କହିବାକୁ ଚାହିଁବି, ଯେପରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଲକ୍ଷ ଲକ୍ଷ ଭକ୍ତଙ୍କ ଟାଣରେ ଆଗକୁ ବଢ଼ିଚାଲେ, ସେପରି ଆମ ଜୀବନର ରଥ ମଧ୍ୟ ଭକ୍ତି, ସତ୍ୟ ଓ ସେବାର ରଜୁରେ ବନ୍ଧା ରହୁ। ଜୀବନ ପଥରେ ଯେତେ ବାଧାବିଘ୍ନ ଆସୁନା କାହିଁକି, ମହାପ୍ରଭୁଙ୍କ କରୁଣା ଏବଂ ଆଶୀର୍ବାଦ ଆମକୁ ସଠିକ୍ ଦିଗ ଦେଖାଉ। ନନ୍ଦିଘୋଷର ଚକା ଯେପରି ନିରନ୍ତର ଗତିର ସନ୍ଦେଶ ଦିଏ, ସେପରି ଆମେ ମଧ୍ୟ ଜୀବନର ସକାରାତ୍ମକ ଚିନ୍ତା, ସତ୍କର୍ମ ଏବଂ ଭଗବାନଙ୍କ ସ୍ମରଣ ସହ ଆଗକୁ ବଢ଼ିଚାଲିବା।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 75ତମ ଭାଗ। ସଙ୍ଗୀତ ସଂଯୋଜନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ବି ଆପଣମାନେ ଆମ ସହ କନେକ୍ଟେଡ୍ ଅଛନ୍ତି। ଆଜି ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ ଏମ୍ ରେନ୍ବୋ କଟକକୁ ଯେତେବେଳେ ଆପଣମାନେ ଟ୍ୟୁନ୍ କରିସାରିଲେଣି, ସକାଳୁ ସକାଳୁ ଅନ୍ କରିସାରିଲେଣି, କନେକ୍ଟ ହୋଇସାରିଲେଣି, ସୋ ଚାଲନ୍ତୁ ଆଜି ଜାଣିନେବା କ'ଣ ରହିଛି ୱେଦର ଅପଡେଟ୍। ସଦୀ ଭାରତରେ 2026 ମସିହା ମୌସୁମୀ ବର୍ଷା ଋତୁର ଆରମ୍ଭ।

0: ଚିନ୍ତାଜନକ ସାଜିଛି। ଜୁନ୍ ମାସ ଶେଷ ହେବାକୁ ଥିବାବେଳେ ଦେଶର ଅନେକ ଅଞ୍ଚଳରେ ସାଧାରଣ ତୁଳନାରେ ବହୁତ କମ୍ ବର୍ଷା ରେକର୍ଡ କରାଯାଇଛି। ଜୁନ୍ 21 ସୁଦ୍ଧା ଦେଶରେ ମାତ୍ର 46 ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସାଧାରଣତଃ ଏହି ସମୟରେ 84.4 ମିଲିମିଟର ବର୍ଷା ହେବା କଥା। ପାଣିପାଗ ବିଶେଷଜ୍ଞଙ୍କ ମତରେ ପ୍ରଶାନ୍ତ ମହାସାଗରରେ ସକ୍ରିୟ ଥିବା ଏଲିନୋ ଏହି ସ୍ଥିତି ପାଇଁ ପ୍ରମୁଖ କାରଣ। ଏଲିନୋ ପ୍ରଭାବରେ ବାୟୁମଣ୍ଡଳୀୟ ପରିସ୍ଥିତିରେ ପରିବର୍ତ୍ତନ ଆସିଥିବାରୁ ଭାରତକୁ ଆସୁଥିବା ଆର୍ଦ୍ରତା ଭାର ପବନ ଦୁର୍ବଳ ହୋଇପଡ଼ିଛି। ବିଶେଷକରି ମଧ୍ୟ ଭାରତରେ କ୍ରସ୍ ଇକ୍ୱେଟୋରିଆଲ ପବନ ଦୁର୍ବଳ ହେବା ଫଳରେ ବର୍ଷାର ପରିମାଣ ହ୍ରାସ ପାଇଛି। ବର୍ଷାର ଅଭାବ ଯୋଗୁଁ କୃଷି କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ବଢ଼ିଛି। ଚାଷ କାର୍ଯ୍ୟ ପ୍ରଭାବିତ ହେବା ସହ ଜଳ ସଙ୍କଟର ଆଶଙ୍କା ମଧ୍ୟ ଦେଖାଦେଇଛି। ତେବେ ଆଇଏମ୍ଡି ଅନୁସାରେ ବା ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଜୁନ୍ ଶେଷ ସପ୍ତାହରେ ମୌସୁମୀ ବର୍ଷାର ସ୍ଥିତିରେ କିଛିଟା ସୁଧାର ଆସିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ସହ ମୌସୁମୀ ବର୍ଷାର ଧାରାରେ ପରିବର୍ତ୍ତନ ଦେଖାଦେଇଛି। ଏହାଫଳରେ କେତେକ ସ୍ଥାନରେ ଅତି ବର୍ଷା ହେଉଥିବାବେଳେ ଅନ୍ୟ ସ୍ଥାନରେ କମ୍ ବର୍ଷା ବା ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ପାଣିପାଗ ପରିଚାଳନା ଏବଂ କୃଷି କ୍ଷେତ୍ର ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଇଛି। ତେବେ ବର୍ତ୍ତମାନ କଟକର ତାପମାତ୍ରା ରହିଛି 28 ଡିଗ୍ରୀ ସେଲସିୟସ୍। ଆଜି ଦିନ ଭିତରେ ଏହା ବଢ଼ି 33.3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଯାଇପାରେ। ତେବେ ଆଜି ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲ୍ୟାଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତୀ ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 28 जून सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के ओटीटी प्लेटफॉर्म वेव्स पर। इसके अतिरिक्त आकाशवाणी और दूरदर्शन के यूट्यूब चैनल और प्रसार भारती के ऐप न्यूज ऑन एयर और ओटीटी प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें रविवार 28 जून सुबह 11 बजे मन की बात।

ଆସିଯିବ ସକାଳ 8:30। ଆପଣମାନଙ୍କର ବହୁ ପ୍ରତୀକ୍ଷିତ ସୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ସକାଳ 9:00 ଆପଣମାନେ ଶୁଣିପାରିବେ, ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆମ ସହିତ ଆପଣମାନେ ଲାଇଭ୍ କଥା ହୋଇପାରିବେ। ନିଜର ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ସକାଳ 10:00, ଯେଉଁଥିରେ ଆପଣମାନେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଜରିଆରେ ମନପସନ୍ଦର ଗୀତ ରିକ୍ୱେଷ୍ଟ କରି ଶୁଣିପାରିବେ। କଳାକାର ନେଇ ଆସିବୁ ସକାଳ 11:00 ଏବଂ ପରେ ପରେ ସକାଳ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଶୁଣିପାରିବେ ମଧ୍ୟାହ୍ନ 12:00, ଯେଉଁଥିରେ ରହିଛି ସୁପର ହିଟ୍ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରି ମତ ରଖିପାରିବେ। କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ ଦିନ 10:00। ପରେ ପରେ ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଅପରାହ୍ନ 3:00। ଦେଶାତ୍ମବୋଧକ କାର୍ଯ୍ୟକ୍ରମ ମୋ ଦେଶ ଆସିଥାଏ ପ୍ରତ୍ୟେକ ଦିନ ଅପରାହ୍ନ 3:30। ବିଲକୁଲ ଏଫ୍ଏମ୍ ରେନ୍ବୋରେ ଆଫ୍ଟରନୁନ୍କୁ ଆଉ ଟିକେ ସୁରିଲା କରିବା ପାଇଁ ସୁରିଲା ଆଫ୍ଟରନୁନ୍ ନେଇ ହାଜିର ହୋଇଯିବୁ ଅପରାହ୍ନ 4:00। ପରେ ପରେ ପୁଣି ଥରେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସୋ ଅପରାହ୍ନ 5:02 ଶୁଣିପାରିବେ, ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଆଜି ଶୁଣିବେ ଏହାର 57ତମ ଭାଗ ସନ୍ଧ୍ୟା 6:10। ପରେ ପରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ଫିଫା ୱାର୍ଲଡ କପ୍ 2026ର ଡେଲି ଅପଡେଟ୍ସ ନେଇ ହାଜର ହୋଇଯିବ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 7:30। ସନ୍ଧ୍ୟା 7:32 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ତାପରେ ପରେ କେତୋଟି ସୁପରହିଟ୍ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ରାତି 8:02 କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଶୁଣିବେ କେତୋଟି ପୁରୁଣା ହିନ୍ଦୀ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ପରେ ପରେ ଶେଷରେ ନିଜ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ରାତି 10:02। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରୋଗ୍ରାମ ହାଇଲାଇଟ୍ସରେ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ 7:05। ଶୁଣନ୍ତୁ ଆମ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ କିଛି ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝୀ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି, ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟ

0: ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10ଟି ନୂତନ ଓଡ୍ରାପ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳ ଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟ୍ଲା ପଞ୍ଚାୟତର ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ, ଭୋକ ଓ ଦୁର୍ନୀତିମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍କାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ୍ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ, ଡାକ୍ତର ରବି ରଞ୍ଜନ ସାହୁ।
2: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର, ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା

0: ଅବସ୍ଥା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି, ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀ ଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରସ୍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରସ୍ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନ କରି ଉତ୍ତମ ମାନର ପେଷ୍ଟ ଓ ବ୍ରସ୍ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢି ରୋଗ ଥିଲେ ନରମ ବ୍ରସ୍, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରସ୍ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରସ୍କୁ ଅତିବେଶୀରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରସ୍ ମୋଡ଼ି ହୋଇଯାଏ କିମ୍ବା ବ୍ରସ୍ର ଅଗ୍ରଭାଗ ବଙ୍କା ହୋଇଯାଏ, ତେବେ ତାକୁ ବଦଳାଇ ନୂଆ ବ୍ରସ୍ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରସ୍ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରସ୍ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇ ହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ଓ ମୁଖଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ, ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ

0: ପ୍ରତିଫଳନ କରୁଛି। ଜି ସେଭେନ୍ ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। ବାରବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦୀ ସାମଗ୍ରୀର ପ୍ରୋହାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
1: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡି ଭାରତ କି ଗାରଣ୍ଟି ହେ। ଭାରତ ଫାଷ୍ଟ ଗ୍ରୋଇଂ ଇକୋନୋମି ଭି ହେ, ଏକ କ୍ରେଡିବଲ ଇକୋନୋମି ଭି ହେ।
0: ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ୍ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା, ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନମ ଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିଭିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 17 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜସ୍ଥିତ ପୁରୁନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ୍ ପକ୍ଷରୁ କଥିତ 6 ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ମସିହାରେ ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଉତ୍ତମ

ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍କରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କୈନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ୱଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ଓ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4 ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିୟନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲ୍ଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍।

హాయ్ ఫ్రెండ్స్, వెల్కమ్ బ్యాక్ ట్యూన్ కరిచంతి ఆకాశవాణి ఎఫ్ఎం రెయిన్బో కటక్ 100.4 దిల్ సే దిల్ తక్. సమయ వర్తమాన సకాల 8:30 ଆପଣଙ୍କ ସହିତ ଯୋଡ଼ି ହୋଇଯାଇଛି ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତି. ଗୋଟେ ସୁନ୍ଦର ସମ୍ପର୍କକୁ ଯଦି ଗଢ଼ିବା ପାଇଁ ଚାହୁଁଛନ୍ତି, ସମ୍ପର୍କର ଡୋରକୁ ଯଦି ମଜବୁତ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଅନେକ କଥାକୁ ଅଣଦେଖା କରିବାକୁ ପଡ଼ିଥାଏ. ବନ୍ଧୁ, ବହୁତ ଜାଗାରେ ଯଦି ନିଜର ଜିତିବାର ଚାନ୍ସ ମଧ୍ୟ ଯଦି ଥାଏ ନା, ତାହେଲେ ସମ୍ପର୍କକୁ ଯଦି ବଞ୍ଚାଇବା ପାଇଁ ସେହି ଜାଗାରେ ପଡ଼ିଥାଏ, ତାହେଲେ ସେଠି ହାରିବା ପାଇଁ ମଧ୍ୟ ପଡ଼ିଥାଏ. କାରଣ ସେହି ଯେଉଁ ହାରିବାଟା ହାରିବା ନୁହଁ, ସେହି ହାରିବାଟା ହେଉଛି ଆପଣଙ୍କର ଜିତ୍. କାରଣ ଆପଣ ଗୋଟିଏ ସୁନ୍ଦର ସମ୍ପର୍କକୁ ଜିତିଛନ୍ତି. ନିଜର ପ୍ରିୟର ମଣିଷକୁ କେବେ ମଧ୍ୟ ହାତ ଛଡ଼ା କରନ୍ତୁନି, ଯେତେ ଯାହା ପରିସ୍ଥିତି ଆସୁନା କାହିଁକି. ନିଜର ମତଲବ ଜିସ୍କୁ ବୋଲତେ ହେ ମର୍ତ୍ତେ ଦମ୍ ତକ୍ ନିଜର ପ୍ରାଣପ୍ରାଣୀ ଚେଷ୍ଟା କରନ୍ତୁ ସେ ସମ୍ପର୍କକୁ ସୁନ୍ଦର କରି ଗଢ଼ି ତୋଳିବା ପାଇଁ. ଯେମିତି ସମ୍ପର୍କ ଆପଣଙ୍କର ହେବ ଆମର, ସେଥିପାଇଁ ତ ପ୍ରତ୍ୟେକ ଦିନ ଆପଣମାନେ ଆମକୁ ଭଲ ପାଆନ୍ତି, ଆମ ସହିତ ଯୋଡ଼ି ହୁଅନ୍ତି, ଆଣ୍ଡ ଆମେ ମଧ୍ୟ ଆପଣଙ୍କ ମନୋରଞ୍ଜନ କରିଥାଉ ମିଠା ମିଠା ଗୀତ ମାଧ୍ୟମରେ.

ହଜାର ଚେହେରା ଭିତରେ ସେଇ ଗୋଟିଏ ଚେହେରା, ସେଇ ଗୋଟିଏ ମନ, ସେଇ ଗୋଟିଏ ମଣିଷ ଅତି ଆପଣାର ଲାଗିଥାଏ। ବିଲକୁଲ, ଆଉ ସେଇ ଆପଣାର ମଣିଷଟି ହିଁ ଆପଣଙ୍କ ହୃଦୟରେ ଘର କରି ରହିଯାଇଥାଏ। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ ସେ ଦିଲ ତକ୍। ସୋ ଚାଲିଛି ମର୍ଣ୍ଣିଂ ମେଲୋଡି, ଆଣ୍ଡ ଏ ମେଲୋଡିସ୍ ମର୍ଣ୍ଣିଂରେ ଆପଣମାନଙ୍କ ସହିତ ମୁଁ ରହିଛି ଆପଣଙ୍କ ସାଥୀ ସ୍ମୃତି। ଆଚ୍ଛା, ଖାଇବାକୁ ଯେତେ ଭଲ ଭାବରେ ଆମେ ମସଲା ଦେଇକି ଆମେ ପ୍ରିପେୟାର କଲେ ମଧ୍ୟ ଯଦି ସେ ଖାଇବାରେ ଲୁଣ ଟିକେ ନ ପଡ଼ିଥାଏ ନା, ସବୁ ଯେଉଁ କୁହନ୍ତି ଶୁଖୁଆ 12 ବର୍ଷର ତପସ୍ୟା ଶୁଖୁଆ ପୋଡ଼ରେ ଗଲା ଭଳିଆ ସେଇ ଖାଦ୍ୟ ସବୁ କିଛି ଫିକା ଲାଗିଥାଏ ବା ଭଲ ଲାଗିନଥାଏ। ତେବେ ଏଇ ଯେଉଁ ଲୁଣ ଖାଇବାର ଅଭ୍ୟାସ, ଅନେକ ଲୋକଙ୍କର ଅଭ୍ୟାସ ଅଛି ଯେ ଖାଦ୍ୟ ଖାଇବା ସମୟରେ ଆହୁରି ଅଧିକ ଲୁଣ ଛିଞ୍ଚି ଖାଉଛନ୍ତି। ଯେମିତିକି ଡାଲି, ପନିପରିବା କିମ୍ବା ସାଲାଡ ହେଉ, ସେଥିରେ ଲୁଣ ପଡ଼ିଥିଲେ ମଧ୍ୟ ଆମେ ଆଉ ଟିକେ ଲୁଣ ଆଡ୍ କରିକି ଖାଇଥାଉ, ଅତିରିକ୍ତ ଲୁଣ ମିଶାଇଥାଉ। ତେବେ ଏଇ ଯେଉଁ ଅତିରିକ୍ତ ଲୁଣ ନ ମିଶାଇଲେ ସ୍ୱାଦ ଅସମ୍ପୂର୍ଣ୍ଣ ଲାଗେ ବୋଲି ମଧ୍ୟ ଅଧିକାଂଶଙ୍କ ଧାରଣା ରହିଛି। ଖାଦ୍ୟରେ ଲୁଣର ପରିମାଣ ସଠିକ୍ ପରେ ମଧ୍ୟ କିଛି ବ୍ୟକ୍ତିବିଶେଷ ଖାଇବା ପୂର୍ବରୁ ଅତିରିକ୍ତ ଲୁଣ ବିଞ୍ଚିବାକୁ ପସନ୍ଦ କରନ୍ତି। ଯଦିଓ ଏହି ଅଭ୍ୟାସ ଲୋକଙ୍କୁ ସାଧାରଣ ମନେ ହୁଏ, କିନ୍ତୁ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏଇଟା ଧୀରେ ଧୀରେ ଆପଣଙ୍କ ଶରୀର ଉପରେ ତା'ର କ୍ଷତିକାରକ ପ୍ରଭାବ ପକାଏ। ଯଦି ଏହି ଅଭ୍ୟାସକୁ ସମୟ ଥାଉ ଥାଉ ପ୍ରତିରୋଧ ନ କରାଯାଏ ନା ବନ୍ଧୁ, ତେବେ ୟା ଫଳରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ଜଟିଳତା ଆଗାମୀ ସମୟରେ ବହୁତ ଗୁରୁତର ହୋଇପାରେ। କଥା ହେବା ଆଜି ଏହି ବିଷୟରେ, ବହୁତ ଇଣ୍ଟରେଷ୍ଟିଂ ଟପିକ୍ ରହିଛି ମର୍ଣ୍ଣିଂ ମେଲୋଡିରେ। ବର୍ତ୍ତମାନ ସମୟ ଆଉ ଗୋଟିଏ ମେଲୋଡିୟସ୍ ଗୀତ ଆସୁଛି ଆପଣମାନଙ୍କ ପାଖକୁ, ଏଞ୍ଜୟ କରୁଥାନ୍ତୁ ଆଣ୍ଡ ଶୁଣୁଥାନ୍ତୁ ଆମକୁ। ଷ୍ଟେ ଟ୍ୟୁନ୍ଡ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ୟେସ୍ ଆଣ୍ଡ ଆଜିର ଏହି ସୁନ୍ଦର ସକାଳରେ ଆପଣଙ୍କ ସହିତ ରହିଛି ଆପଣଙ୍କ ସାଥୀ ସ୍ମୃତି ଶୋଇ ଚାଲିଛି ମର୍ଣ୍ଣିଂ ମେଲୋଡି ଏଞ୍ଜୟ କରୁଛନ୍ତି କିଛି ମେଲୋଡିଅ ସଙ୍ଗ ଏଫ୍ଏମ୍ ରେନ୍ବୋ କଟକରେ ତା ସହିତ କିଛି ହେଲ୍ଥ ରିଲେଟେଡ୍ ଟପିକ୍ ଉପରେ ମଧ୍ୟ ଆମେ ଡିସ୍କସ୍ କରୁଛୁ ବିକଜ୍ ହେଲ୍ଥ ସବୁବେଳେ ଭଲ ରହିବା ଆବଶ୍ୟକ ଯଦି ଆପଣଙ୍କର ହେଲ୍ଥ ଭଲ ରହେ ତାହେଲେ ଆପଣ ସୁନ୍ଦର ଭାବରେ ଏହି ଜୀବନଟିକୁ ବଞ୍ଚିପାରିବେ ସୁଖରେ ବଞ୍ଚିପାରିବେ ଶାନ୍ତିରେ ବଞ୍ଚିପାରିବେ ନା କ'ଣ ସାଥୀ ସୋ ହେଲ୍ଥ ଇଜ୍ ଜରୁରୀ ମୋଷ୍ଟ ଇମ୍ପୋର୍ଟାଣ୍ଟ ଯାହାକୁ କୁହାଯାଏ ଆଉ ସେଥିପାଇଁ ଛୋଟ ଛୋଟ କଥା ରହିଛି ଆପଣଙ୍କର ଖାଇବାରେ ପିନ୍ଧିବାରେ ବସିବାରେ ଉଠିବାରେ ଚାଲିବାରେ ସବୁକିଛିରେ ଟିକେ ଯଦି ପରିବର୍ତ୍ତନ ଆପଣ ଆଣୁଛନ୍ତି ତାହେଲେ ଆପଣ ସୁସ୍ଥ ରହିବେ ସବୁବେଳେ ଏଇ ଯେମିତି ଲୁଣ କଥା ଆମେ ଆଲୋଚନା କରୁଛୁ ଆୟୁର୍ବେଦରେ ଲୁଣକୁ ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ କିନ୍ତୁ କେବଳ ସୀମିତ ପରିମାଣରେ ଆପଣ ଯଦି ତାକୁ ୟୁଜ୍ କରୁଛନ୍ତି ବା ଖାଉଛନ୍ତି ସେଟା ବହୁତ ଭଲ ଆଉ ଯଦି ଲୁଣକୁ ଅତ୍ୟଧିକ ବ୍ୟବହାର କରୁଛନ୍ତି ସେଇଟା କ୍ଷତିକାରକ ଡାକ୍ତରଙ୍କ ମତରେ ମଧ୍ୟ ରୋଷେଇ

ସମୟରେ ସର୍ବଦା ଲୁଣ ମିଶାଇବା ଉଚିତ, ଯାହାଦ୍ୱାରା କି ଶରୀରରେ ସନ୍ତୁଳିତ ପରିମାଣରେ ଲୁଣଟି ପ୍ରବେଶ କରେ। କିନ୍ତୁ ରୋଷେଇ ହୋଇସାରିଲା ପରେ ଯେତେବେଳେ ଆପଣ ଖାଦ୍ୟରେ ବା ଯେତେବେଳେ ଆପଣ ଖାଇବାକୁ ବସୁଛନ୍ତି ସେତେବେଳେ ଜମା ବି ଏକ୍ସଟ୍ରା ଲୁଣ ଟ୍ରାଏ କରନ୍ତୁ ନ ନେବା ପାଇଁ। ଖାଦ୍ୟରେ ଅତିରିକ୍ତ ଲୁଣ ମିଶାଇଲେ ଶରୀରରେ ସୋଡିୟମର ଅତ୍ୟଧିକ ପରିମାଣ ହୋଇଥାଏ, ରକ୍ତଚାପ ବୃଦ୍ଧି ପାଇବାର ଆଶଙ୍କା ବୃଦ୍ଧି ପାଇଥାଏ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କର ଯେଉଁ ବୃକକ୍ ରହିଛି ତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, କାରଣ ବୃକକ୍ ଶରୀରରୁ ଲୁଣକୁ ଛାଣିବା ଏବଂ ବାହାର କରିଥାଏ। ଅତିରିକ୍ତ ଲୁଣ ମିଶାଇଲେ ଏହା ଉପରେ ମାନେ ଏଇ ଯେଉଁ ବୃକକ୍ ଉପରେ ଅଯଥା ଚାପ ପଡ଼ିଥାଏ। ଅଧିକ ଲୁଣ ଖାଇବା ଦ୍ୱାରା ଶରୀର ଭିତରେ ତରଳ ପଦାର୍ଥ ଜମା ହୁଏ, ହାତ ପାଦ ଫୁଲିବା ଷ୍ଟାର୍ଟ ହୋଇଥାଏ ଏବଂ ଆପଣଙ୍କୁ ଭାରି ଅନୁଭବ ହୁଏ। ଆପଣଙ୍କର ଅନେକ ସମୟରେ ଦେଖିଥିବେ ବହୁତ ଲୋକଙ୍କର ଆଖି ତଳ ଫୁଲିଥାଏ, ମୁହଁ ଫୁଲିଥାଏ, ତ ଏହିସବୁ ସମସ୍ୟା କେବଳ ସୋଡିୟମ ଡିପୋଜିଟ୍ ବା ଲୁଣ ଯୋଗୁଁ ହିଁ ହୋଇଥାଏ। ଲୁଣ ହିଁ ଆପଣଙ୍କ ଶରୀରରେ ଅଧିକ ପରିମାଣର ପାଣିକୁ ବା ୱାଟରକୁ କ୍ୟାରି କରିଥାଏ, ତ ସେଥିପାଇଁ ଯଦି ଆପଣ ଆପଣଙ୍କ ଶରୀରରୁ ୱାଟର ଫ୍ୟାଟ୍କୁ କମାଇବା ପାଇଁ ଚାହୁଁଛନ୍ତି ତାହେଲେ ଲୁଣକୁ ଆଭଏଡ୍ କରନ୍ତୁ। ଦେଖିବେ ଧୀରେ ଧୀରେ ଧୀରେ ଧୀରେ ଆପଣଙ୍କ ଶରୀରରୁ ସବୁ ପାଣି ଯେଉଁ ଏକ୍ସଟ୍ରା ୱାଟର ଥାଏ ସେ ଯେଉଁ ଡିପୋଜିଟ୍ ହୋଇଥାଏ ବିଭିନ୍ନ ଅଙ୍ଗରେ ଆପଣଙ୍କ ଶରୀର ଭିତରେ ସେଇଟା ଧୀରେ ଧୀରେ ବାହାରିଯିବ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ, ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଣ୍ଡ ସମୟ କେବେ ବି ଥମେନି, ଟ୍ରାଏ କରୁ ଆମେ ସମୟକୁ ଥମେଇବା ପାଇଁ, ବଟ୍ ସମୟ ତା ଗତିରେ ଆଗକୁ ବଢ଼ିଥାଏ। ଏଇ ଦେଖୁନାହାନ୍ତି 8:48 ଅଲରେଡି ହେଇଗଲାଣି, ସବୁ ଚାଲିଛି ମର୍ଣ୍ଣିଂ ମେଲୋଡି। ଆଣ୍ଡ ଆଜିର ମର୍ଣ୍ଣିଂରେ ଆପଣମାନଙ୍କ ସହିତ ମୁଁ ରହିଛି ଆପଣଙ୍କ ସାଥୀ ସ୍ମୃତି। ସୋ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆବଶ୍ୟକଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ଗ୍ୟାସ, ଏସିଡିଟି, ପେଟରେ ଜଳାପୋଡ଼ା, ଏମିତି ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ହାଡ଼ ମଧ୍ୟ ଧୀରେ ଧୀରେ ଦୁର୍ବଳ ହୋଇଥାଏ ବନ୍ଧୁ, ଯାହାଫଳରେ ଜୀବନର ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ଓଲ୍ଡ ଏଜ୍ରେ ପଦାର୍ପଣ କରିଥାଉ ସେତେବେଳେ ଯନ୍ତ୍ରଣା, ଅଷ୍ଟିଓପରୋସିସ୍, ଏମିତି ଅନେକ କିଛି ଡିଜିଜ୍ ହେବାର ଆଶଙ୍କା ବଢ଼ିଯାଇଥାଏ। ସୋ ଖାଦ୍ୟରେ ଅତିରିକ୍ତ ଲୁଣ ମିଶାଇବାର ଯେଉଁ ଅଭ୍ୟାସ ରହିଛି ଅଛି ଯଦି ତାକୁ ହ୍ରାସ କରନ୍ତୁ ଏବଂ ଧୀରେ ଧୀରେ ଏହି ଅଭ୍ୟାସକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରନ୍ତୁ। ରାନ୍ଧିବା ସମୟରେ ଯେତିକି ପରିମାଣର ଲୁଣ ବ୍ୟବହାର କରିବା ଉଚିତ ସେତିକି ବ୍ୟବହାର କରନ୍ତୁ। ସ୍ୱାଦ ବୃଦ୍ଧି କରିବା ପାଇଁ ଆପଣ ସେଥିରେ ଲେମ୍ବୁ, ତାଜା ଧନିଆ ପତ୍ର ଏହିସବୁ ପକାଇ ପାରିବେ। ପ୍ରତିଦିନ ଯଦି ଆପଣ ସୀମିତ ପରିମାଣରେ ଲୁଣ ଖାଉଛନ୍ତି ବା ଯଦି ଟ୍ରାଏ କରନ୍ତୁ ବହୁତ କମ୍ ପରିମାଣରେ ଲୁଣ ଖାଇବା ପାଇଁ, ଯେଉଁମାନେ ୱେଟ୍ ଲସ୍ କରିବା ପାଇଁ ଚାହୁଁଛନ୍ତି, ଯେଉଁମାନେ ଫିଟ୍ ରହିବା ପାଇଁ ଚାହୁଁଛନ୍ତି ସେମାନେ ଯଦି କିଛି ଦିନ ପାଇଁ ଲୁଣ ଆଣ୍ଡ ସୁଗର ଏଇ ଯେଉଁ ଦୁଇଟା ଯାକ ଜିନିଷ ଅଛି ତାକୁ ଯଦି କମ୍ କରନ୍ତି ବା ଟୋଟାଲି ବନ୍ଦ ବି କରିଦିଅନ୍ତି ଯଦି ପାରୁଛନ୍ତି ତାହେଲେ ସେଇଟା ଆପଣଙ୍କର ହେଲ୍ଥ ପାଇଁ ବହୁତ ଭଲ ଆଣ୍ଡ ବହୁତ ଶୀଘ୍ର ମଧ୍ୟ ଆପଣ ଯେଉଁ ଟାର୍ଗେଟ୍ ୱେଟ୍ ରହିଛି ସେଟାକୁ ଆପଣ ଆଚିଭ୍ କରିପାରିବେ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ହେ ଫ୍ରେଣ୍ଡସ୍, ଏଞ୍ଜୟ କରୁଛନ୍ତି ଆକାଶବାଣୀ FM ରେନ୍ବୋ କଟକକୁ। ଆଣ୍ଡ ଆପଣଙ୍କ ସହିତ ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତି ଯୋଡ଼ି ହୋଇଯାଇଛି। ଆଣ୍ଡ ବର୍ତ୍ତମାନ ସମୟ ହୋଇଗଲାଣି ସକାଳ 9ଟା, ଯାହାକୁ ଆପଣମାନେ ସବୁବେଳେ ୱେଟ୍ କରିକି ରହିଥାନ୍ତି ଯେ କେତେବେଳେ 9ଟା ବାଜିବ ଆଣ୍ଡ କେତେବେଳେ ଆମେ FM ରେନ୍ବୋରେ ଆର୍ଯ୍ୟମାନଙ୍କ ସହିତ କନେକ୍ଟ ହୋଇପାରିବୁ, ତାଙ୍କ ସହିତ ଡାଇରେକ୍ଟ ଲାଇଭ୍ କଥା ହୋଇପାରିବୁ। ବିଲକୁଲ ବର୍ତ୍ତମାନ ସମୟ ଆସି ଉପନୀତ ହୋଇଗଲାଣି, ମାନେ ସେହି ସମୟ ଆସି ପହଞ୍ଚିଗଲାଣି, ଆପଣମାନେ ମୋ ସହିତ କଥା ହୋଇପାରିବେ ଡାଇରେକ୍ଟ ଲାଇଭ। ତେବେ ଫୋନ ନମ୍ଘରଟି ପ୍ରଥମେ ଟିପି ରଖନ୍ତୁ, 0671 କଟକ କୋଡ 2303153। ଆଉଥରେ କହି ରଖୁଛି 0671 2303153। ଏହି ନମ୍ଘରରେ ଆପଣମାନେ ମୋ ସହିତ କନେକ୍ଟ ହୋଇପାରିବେ। ଆଣ୍ଡ ଟ୍ରାଏ କରନ୍ତୁ, ଯେଉଁମାନେ ୟାର ଗୋଟେ ଦିନରେ ଦୁଇ ତିନି ଥର ଆସୁଛି ଆପଣମାନଙ୍କ ପାଇଁ ଡାଇଲ୍ ଇନ୍ ଲାଇଭ୍ ଶୋ, ସୋ ସମସ୍ତେ ଆମ ସହିତ କନେକ୍ଟ ହେବା ପାଇଁ ଆମେ ଟ୍ରାଏ କରିବା। FM ରେନ୍ବୋର ପରିବାରକୁ ଆଉ ଟିକେ ବଢ଼େଇବା ପାଇଁ ଆମେ ନିଶ୍ଚୟ ଟ୍ରାଏ କରିବା। ତ ଯେଉଁମାନେ ନୂଆ କରି ଆମ ସହିତ କନେକ୍ଟ ହେବା ପାଇଁ ଚାହୁଁଛନ୍ତି ସେମାନେ ଫଟାଫଟ ବର୍ତ୍ତମାନ ରିଙ୍ଗ କରନ୍ତୁ। ସେ ସକାଳର ଗରମ ଗରମ ପଖାଳ ହେଉ କି ଡାଲି ଭାତ ବା ରବିବାରର ଖାସ୍ ମଟନ ତରକାରୀ, ମାଙ୍କ ହାତର ସେଇ ଯେଉଁ ସ୍ୱାଦରେ ମିଶିଥାଏ ଅନେକ ଭଲ ପାଇବା, ଆଦର ଆଉ ଆଶୀର୍ବାଦ। କୁହାଯାଏ ରନ୍ଧାରେ ମସଲା ଯେତେ ଦରକାର ତାଠାରୁ ଅଧିକ ଦରକାର ରାନ୍ଧିବାରେ ସେଇ ସ୍ନେହ, ଆଉ ସେଇ ସ୍ନେହର ସବୁଠାରୁ ବଡ଼ ନାମ ହେଉଛି ମା। ଘରଠାରୁ ଦୂରରେ ରହିଲେ, ହଷ୍ଟେଲ କିମ୍ବା ଚାକିରି ସ୍ଥାନରେ ଥିଲେ ହଠାତ୍ ମନେ ପଡ଼ିଯାଏ ମାଙ୍କ ସେଇ ହାତ ତିଆରି ଡାଲମା, ସେଇ ଖଟା କିମ୍ବା ସେଇ ପିଠା। ଫ୍ରେଣ୍ଡସ୍, ଆପଣ ମଧ୍ୟ ନିଶ୍ଚୟ ଏମିତି କୌଣସି

0: ପସନ୍ଦର ଖାଦ୍ୟ ଥିବ ଯୋଉଟା କେବଳ ମାଙ୍କ ହାତର ହିଁ ସବୁଠାରୁ ସ୍ୱାଦିଷ୍ଟ ଲାଗିଥାଏ। ତାହେଲେ ଆମ ସହିତ କନେକ୍ଟ ହୁଅନ୍ତୁ। ଆଜି ଆମେ କଥା ହେବା ମାଙ୍କର ସେହି ହାତରନ୍ଧା ବିଷୟରେ। ମାଙ୍କର ସେହି କୋଉ ଯୋଉ ହାତରନ୍ଧା ରହିଛି ତାକୁ ଆପଣ ମିସ୍ କରୁଛନ୍ତି, ଆପଣଙ୍କ ହୃଦୟର ସବୁଠାରୁ ନିକଟତର ସେହି ମାଙ୍କ ହାତରନ୍ଧା। ମାଙ୍କ ହାତର ରନ୍ଧା କେବଳ ପେଟ ଭରେନି, ମନକୁ ମଧ୍ୟ ଭରିଦିଏ। ସେଥିପାଇଁ ଜୀବନର ବ୍ୟସ୍ତତା ଭିତରେ ବି ମାଙ୍କର ସେହି ଅମୂଲ୍ୟ ଭଲ ପାଇବାକୁ ସମ୍ମାନ ଦେବା ହେଉଛି ଆମର କର୍ତ୍ତବ୍ୟ। ତାହେଲେ ଫଟାଫଟ ଆପଣମାନେ ଆମ ସହିତ କନେକ୍ଟ ହୋଇଯାଆନ୍ତୁ 0671230353153 ଏହି ନମ୍ବରରେ। ଦେଖିବା ବର୍ତ୍ତମାନ କଲର ମଧ୍ୟ ଆମ ସହିତ କନେକ୍ଟ ହୋଇଗଲେଣି ଧୀରେ ଧୀରେ। ଦେଖିବା କିଏ ଅଛନ୍ତି ଆଜିର ଆମର ଫର୍ଷ୍ଟ କଲର। ହ୍ୟାଲୋ
1: ପାପା ନମସ୍କାର, ଗୁଡ୍ ମର୍ଣ୍ଣିଂ। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। କିଏ କହୁଛନ୍ତି?
1: ଆଭାସ କହୁଛି ଅପା।
0: ଆରେ ବାଃ ଆଭାସ, ସବୁବେଳେ ଆପଣଙ୍କର କଲ୍ ଟି ଲାଗିଯାଉଛି, ବଢିଆ ଲାଗୁଛି। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରୁଛନ୍ତି।
1: ଆଚ୍ଛା
0: ଆଭାସ, ଆଜିର ଫର୍ଷ୍ଟ କଲର ଆପଣ ତ ଟପିକ୍ ତ ଶୁଣି ସାରିଥିବେଣି, କୁହନ୍ତୁ କଣ ରହିଛି ମାଙ୍କର ସେଇ ଖାସ ହାତରନ୍ଧା, କୋଉଟା ଆପଣଙ୍କୁ ପସନ୍ଦ?
1: ଯେତେ ଯାହା କହିଲେ ସବୁଦିନ ଖାଇବା ଖାଇବା ପ୍ରତି ଆମେ ବଢାଇ ଥାଉ ଷ୍ଟାଫ ମଝିରେ, ଟିକେ ବି ହଉ କି ଅଧଘଣ୍ଟା ହଉ ମାଙ୍କ କଥା ଯେମିତି ହେଲେ ଖାଇବା କଥା ଆରମ୍ଭ ହେଲେ ମାନେ ମାଙ୍କ କଥା ମନେ ପଡେ। ତାହେଲେ ପଖାଳ ହଉ କି ମାଛ ଭଜା ହଉ କି ଚିକେନ ହଉ କି ବିରିୟାନୀ ହଉ, ମାର ଯୋଉ ରନ୍ଧାଣ ସ୍ୱାଦ ଥାଏ ତାହା ଆଉ କେବେ ଆଉ ପୂରଣ କରିପାରିବନି। ଏମିତି ବି କହିଲେ ମିସେସ ବି ପୂରଣ କରିପାରିବନି, ଭଉଣୀ ବି ପୂରଣ କରିପାରିବନି, ମା ଜାଗା କେହି ବି ନେଇପାରିବେନି। ମା ଖାଲି ସଜ ପଖାଳ ହଉ, ଶାଗ ଭଜାଟିଏ ହଉ, କିମ୍ବା ବଡି ଚୁଡାଟିଏ ହଉ, କେମ୍ବୁ ଲେମ୍ବୁ ଲୁଣ ଲଙ୍କା ରସ ରସୁଣ ଚକୁଚି ଖାଆନ୍ତି, ତା ବି ଯୋଉ ସ୍ୱାଦ ଥାଏ ଆଉ ଅନ୍ୟ କ୍ଷେତ୍ରରେ ମାର କୌଣସି
0: ପରଟା
1: ଆଉ ଖାଲି ଆଳୁ ଭଜା ବଢିଆ ଲାଗେ, ଗରମ ଗରମ ଗାଧେଇବା ପଡିବି, ଅଫିସ ଯିବା ବାହାରିବି ଟିକେ ମତେ ପରଟା ଚାରିପଟ ଆଉ ଆଳୁ ଭଜା ଟିକେ ବେଶୀ ନାହିଁ ଅଳ୍ପ ଟିକେ, ମନ ପୁରା ପେଟ ପୁରା ବି ଖାଇଛି।
0: ଆରେ ବାହ ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ଆବାସ ଆଜି କଲ୍ କରିଥିବାରୁ। ଆପଣମାନେ ବି ଫଟାଫଟ କନେକ୍ଟ ହୁଅନ୍ତୁ ମୋ ସହିତ। ଆଜି ଆମେ କଥା ହଉଛୁ ବହୁତ ହି ଖାସ କଥା, ମାନେ ଯୋଉଟାକି ଆମ ସମସ୍ତଙ୍କର ଇମୋସନର କଥା, ମାଙ୍କର ହାତରନ୍ଧା ବିଷୟରେ ଆଜି ଆମେ କଥା ହଉଛୁ ଯେ କୋଉ ହାତରନ୍ଧା ମାଙ୍କର କୋଉ ସ୍ପେଶିଆଲ ଡିଶ୍ ଆମକୁ ବହୁତ ଭଲ ଲାଗେ, ଯୁଆଡେ ଯେତେ ଦୂରରେ ଥାଆନ୍ତୁ ନା କାହିଁକି ସେଇ ଡିଶ୍ ମନେ ପଡିଯାଏ ଯେ ହାଏ କାଶ ମିଳିଯାଆନ୍ତା କି। ତ ଆପଣମାନେ ବି ମୋ ସହିତ କନେକ୍ଟ ହୁଅନ୍ତୁ, ଫଟାଫଟ କୁହନ୍ତୁ ଯେ କଣ ରହିଛି ସେଇ ବିଶେଷ ଖାସ ରନ୍ଧା ଆପଣଙ୍କ ମାଙ୍କର ଯାହାକୁ ଆପଣ ସବୁବେଳେ ମିସ୍ କରନ୍ତି। 0671230353 ଏଇ ନମ୍ବରରେ। ଦେଖିବା ଆଉ ଜଣେ କଲର ଆସିଲେଣି କିଏ ଅଛନ୍ତି। ହ୍ୟାଲୋ
2: ସ୍ମୃତି ମ୍ୟାମ ନମସ୍କାର।
0: ନମସ୍କାର, ଶୁଭ ସକାଳ।
2: ଆଜ୍ଞା
0: କିଏ କହୁଛନ୍ତି?
2: ବାମଦେବ ପୃଷ୍ଟି କହୁଥିଲି, ଜାହାଙ୍ଗୀର ମଙ୍ଗଳା କଟକ।
0: ବାମଦେବ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ, କେମିତି ଅଛନ୍ତି?
2: ହଁ ବହୁତ ଭଲ ଅଛି, ଆପଣଙ୍କ ପ୍ରୋଗ୍ରାମ ତ ଆପଣ ଯେତେବେଳେ ଆସନ୍ତି ମୁଁ ଶୁଣେ।
0: ଆଜ୍ଞା,
2: କିନ୍ତୁ ଦୁର୍ଭାଗ୍ୟ ହଉଛି ଯେ ଫୋନ ଏବେ ବିଜି ଲାଗେନି,
0: ସବୁବେଳେ ଲାଗିପାରୁନି ଫୋନଟି
2: ନା, କେମିତି ଗୋଟେ ମାନେ କେତେବେଳେ ସୌଭାଗ୍ୟ ଥାଏ ସେ ଏକାଧିକ ଲାଗିଯାଏ, ଆଉ ଦୁର୍ଭାଗ୍ୟ ଥାଏ ଯେ ଶହେ କଣ ଶହେ ଦେଢ଼ଶହ ଲଗେଇଲେ ବି ଲାଗିବ ନାହିଁ ନଅଟାରୁ ଦଶଟା ବେଳ ପର୍ଯ୍ୟନ୍ତ।
0: ତେବେ ଆଜି ସୌଭାଗ୍ୟ ରହିଛି ଆମର ମଧ୍ୟ ଆପଣଙ୍କର ମଧ୍ୟ, ତେଣୁ ଆମେ କନେକ୍ଟ ହେଇଗଲୁ। ତେବେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ?
2: ନିଶ୍ଚିନ୍ତ ଟପିକ ଉପରେ କହିବି, କିନ୍ତୁ ମାନେ ଆଜି ବି କହିବିନି, କିନ୍ତୁ ଗତଥର ପ୍ରୋଗ୍ରାମଟି କରିଥିଲେ ଯୋଉ ଚଳଚ୍ଚିତ୍ର ଉପରେ ନେଇଥିଲେ,
0: ଆଜ୍ଞା
2: ମୋର ଏତେ ଇଚ୍ଛା ଥିଲା ଯେ ମୁଁ ପୁରା କୁଆଡେ ଗଲିନି, ପୁରା ନଅଟାରୁ ଦଶଟା ବେଳ ପର୍ଯ୍ୟନ୍ତ ଫୋନ ଲଗେଇ ଲଗେଇ
0: ଆଜ୍ଞା
2: ଏକଦମ ମାନେ ସେଦିନ ପୁରା ମନଟା ଅଶାନ୍ତି ହେଇଗଲା।
0: ଆକ୍ଚୁଆଲି ବହୁତ ଭଲ ଶୋଟି ଥିଲା ସେଟା, ମତେ ବି ବହୁତ, ମୁଁ ବି ବହୁତ ଏନ୍ଜୟ କରିଥିଲି, ମାନେ ସେଟା ଆଉ ଟିକେ ଯଦି ଡ୍ୟୁରେସନ ବଢିଥାନ୍ତା ବି ଭଲ ଲାଗନ୍ତା, ମାନେ ଲାଗିଥାନ୍ତା ସେଇ ଟାଇପ୍ର ଶୋଟି।
2: ମୁଁ ଆପଣଙ୍କୁ ମାନେ ମୋର ମୁଁ ଯୋଉଟା ସର୍ବାଧିକ ଥର ଦେଖିଥାଏ ସେ ଚଳଚ୍ଚିତ୍ର ସେଇ ଚାରି ପାଞ୍ଚଟି ଚଳଚ୍ଚିତ୍ର ଭିତରେ କହିଥାନ୍ତି, କିନ୍ତୁ ଆଜି କହିବାଟା ମୁଁ ଭାବୁଛି ଠିକ ହବନି, ଏଇଟା ଟପିକ ବାହାରେ ହେଇଯିବ
0: ନିଶ୍ଚୟ। ଆଜି ମାଙ୍କ ବିଷୟରେ ଆମେ କଥା ହଉଛୁ, ମାଙ୍କ ହାତ ରନ୍ଧା ବିଷୟରେ କଥା ହଉଛୁ।
2: ସ୍ମୃତି ମ୍ୟାମ ମ୍ୟାମ ମୋ ମା ଚାଲିଗଲେଣି 1990 ମସିହାରୁ, ମାନେ ହେଇଗଲା ବୋଧେ 36 ବର୍ଷ ହେଇଗଲା,
0: ନିଶ୍ଚୟ
2: କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ମୋ ମାର ହାତ ରନ୍ଧା ସବୁବେଳେ ଝୁରି ହୁଏ ଏବଂ ମୋତେ ମୋ ପଡ଼ିଶାରେ ମୋ

0: ଘରେ ଯୋଉମାନେ ଅଛନ୍ତି, ଯୋଉମାନେ ମୋ ମାଙ୍କୁ ଦେଖିଥିଲେ, ସେମାନେ ଆଜି ପର୍ଯ୍ୟନ୍ତ ବି କୁହନ୍ତି ଯେ ମୋର, ବିଶେଷ କରିକି ମୋର ଯୋଉମାନେ ବଡ ଭାଉଜ ମାନେ ଅଛନ୍ତି, ସେମାନେ କୁହନ୍ତି ଯେ ବଡ ବୋଉର ହାତ ରନ୍ଧା କେହି ସେଭଳି ଭାବରେ ରାନ୍ଧି ପାରିବେ ନାହିଁ। ତାର କେତୋଟି ମାନେ ଏ ସାଧା ଉପରେ ମୁଁ କହୁଛି, ସେ ଆଳୁ ଆମ୍ବୁଲକୁ ପକେଇକି ସେ ଗୋଟେ ତରକାରୀ କରେ, ଯୋଉଟା କି ସେ ମାନେ ଆପଣଙ୍କର ମାନେ ମାଛ ତରକାରୀ ଠାରୁ କଣ ମାଂସ ତରକାରୀ ଠାରୁ ସେ ଆହୁରି ବଢିଆ ଲାଗେ। ତା ହାତର ଗୋଟେ ଯାଦୁ ଥାଏ, ସେ ଆଳୁ ଆମ୍ବୁଲର ଯୋଉ ତରକାରୀ କରିବ ତା ଦେହରେ ଆପଣଙ୍କର ମାନେ ଦି ଥାଳି ଭାତ ବି ଉଠିଯିବ। ତା ଛଡା ସେ ଗୋଟେ ପୋଇ ବି ତରକାରୀ ଗୋଟେ କରେ, ସେଥିରେ ମଧ୍ୟ ବହୁତ ତାର ମାନେ ବହୁତ ସ୍ୱାଦିଷ୍ଟ ସେ କରେ। ବିଶେଷ କରି ମୁଁ ଲକ୍ଷ୍ୟ ରଖେ ସେ ଯାହା ବି କରେ, ପିଠାଟିଏ ବି କରୁ, ସେ ତା ହାତର ଗୋଟେ ଯାଦୁ ଥାଏ। ଖାଲି ମୋ ବୋଉ କଥା ନୁହଁ, ଏମିତି ବହୁତ ଅଛନ୍ତି ଯୋଉମାନଙ୍କର ମାନେ ହାତର ସ୍ପର୍ଶରେ ସେ ଯେତେବେଳେ ସେ ଡଙ୍କିଟେ ଧରିକି ଖଡିକାଟିଏ ଧରିକି ରୋଷେଇ କରିବେ, ମାନେ ସେ ଖାଦ୍ୟ ସ୍ୱାଦିଷ୍ଟ ହବ ହିଁ ହବ।
1: କାରଣ ଏଇଟା ହଉଛି ଆମର ଇଣ୍ଟେନସନ ଉପରେ ଡିପେଣ୍ଡ କରେ, ଯୋଉ କୁହାଯାଏ ନା ମା ମାନେ ସବୁ ଜିନିଷ ସବୁ ପ୍ରକାର ମସଲା ପକାଉ, କିନ୍ତୁ ସ୍ନେହର ମସଲା ଯୋଉ ପଡେ, ତ ମୁଁ ଜଣଙ୍କ ପାଇଁ ରାନ୍ଧୁଛି ସେଇ ଯୋଉ ସ୍ନେହ ଭଲ ପାଇବା, ତାକୁ କେମିତି ଭଲରେ ଖୁଆଇବି, ତ ଏଇଟା ସମସ୍ତ ମାଙ୍କର ଇଣ୍ଟେନସନ ଥାଏ ତାଙ୍କ ପିଲାମାନଙ୍କ ପ୍ରତି ବା ତାଙ୍କ ପରିବାର ପ୍ରତି, ଆଉ ସେଇଥିପାଇଁ ହିଁ ମାଙ୍କ ହାତ ରନ୍ଧାଟି ନିଆରା ଥାଏ ବା ଭଲ ଲାଗିଥାଏ।
0: ନିଶ୍ଚିନ୍ତ ଭାବରେ, ତେଣୁ ତ ବର୍ତ୍ତମାନ ସେ ଦିନ ଚାଲିଗଲାଣି, ସେ ଦୀର୍ଘ 36 ବର୍ଷ ବିତି ହେଲାଣି, ସେ ମରିବାକୁ ଗୋଟେ ବର୍ଷ ଥାଏ, ସେ ତ ପାରାଲିସିସ୍ ପଡିଗଲା। ତା ପୂର୍ବରୁ ସେ ଯେତେବେଳେ ରୋଷେଇ କରେ ମତେ ବହୁତ ଭଲ ଲାଗେ, କଲେଜରୁ ଫେରିକି ଆସିଲା ପରେ କି ଘରେ ଥିଲା ବେଳେ ସେ ଯାହା ବି କିଛି କରୁ ବହୁତ ଭଲ ଲାଗେ। ଆଜି ସେ ଦିନ ଗୁଡା ଚାଲିଯାଇଛି, ମାର ସେ ସ୍ମୃତି, ସେ ମାର ରୋଷେଇ ମୋର ଆଜି ବି ମନେ ଅଛି।
1: ଆଚ୍ଛା, କେତେବେଳେ ମାନେ ଏଇ ଯୋଉ ତରକାରୀ ଯୋଉ କହିଲେ ଆମ୍ବୁଲ ଆଳୁ ତରକାରୀ କଥା, ତ ପରବର୍ତ୍ତୀ ମୁହୂର୍ତ୍ତରେ ତ କେବେ ଘରେ ବନେଇଥିବେ, ଟ୍ରାଏ କରିଥିବେ, ମା ବନେଇଥିଲେ?
0: ନିଶ୍ଚିନ୍ତ ଭାବରେ, ଘରେ ତ ଭାଉଜ ବେଳେ କରିଦିଅନ୍ତି, ଆଉ କିଛି ଯଦି ନଥିବ ଘରେ ହଠାତ କିଛି ମାନେ କିଛି କାର୍ଯ୍ୟ ବ୍ୟସ୍ତ, ତ କୌଣସି ପରିବା ପତ୍ର ଆସିନି, ତ ଏଇ ଫର୍ମୁଲାଟା ମୁଁ ବେଳେବେଳେ କହେ ଯେ ଏଇଟା ଗୋଟେ କର,
1: ଲେବଲ ପର୍ଯ୍ୟନ୍ତ ପହଞ୍ଚି ପାରିବେନି, ବଟ୍ ଏଇ ଜିନିଷରେ ତାଙ୍କ ସ୍ମୃତିଟି ଉଜ୍ଜୀବିତ ହେଇଯାଏ, ମାନେ ଆହୁରି ପାଖରେ ଥିଲା ଭଳି ଲାଗନ୍ତି। ଥ୍ୟାଙ୍କ ୟୁ ସୋ ମଚ୍ ବାମଦେବ ଭାଇ ଆଜି କଲ୍ କରିଥିବାରୁ। ଆମ ସହିତ ଫଟାଫଟ କନେକ୍ଟ ହୁଅନ୍ତୁ ଆପଣମାନେ। ଆଜି ବହୁତ ସୁନ୍ଦର କଥା ଆମେ ଆଲୋଚନା କରୁଛୁ ମାଙ୍କ ଉପରେ, ମାଙ୍କ ହାତରନ୍ଧା ଉପରେ ଆଜି କଥା ଚାଲିଛି, ତ ଆପଣମାନେ ବି ଆମ ସହିତ କନେକ୍ଟ ହୋଇପାରିବେ, ସେହି ଖାସ୍ ହାତରନ୍ଧା ବିଷୟରେ ଆମକୁ କହିପାରିବେ, ସେ କିଛି ସ୍ମୃତି ଅନୁଭୂତି ନିହାତି ଭାବରେ ଥିବ ଆପଣଙ୍କର, ଆପଣ ସେହି ହାତରନ୍ଧାକୁ ମିସ୍ କରୁଛନ୍ତି, ତ ସେ ବିଷୟରେ ଆଜି ଆମେ କଥା ହେଉଛେ। ଦେଖିବେ ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ,
2: ହ୍ୟାଲୋ,
1: କିଏ କହୁଛନ୍ତି?
2: ଜୋସଦାର ସ୍ନେହ ଦବ ବସୁଧ୍ୟା ତୁ ସହୁଥିବ ବିପଦରେ ସାହାବ ଅଣି କରି ଯାଉଥିବ ଲୁହ ଲୋ ମୂଲ ତାର।

0: ଲା ଥ୍ୟାଙ୍କ ୟୁ ସୋ ମଚ୍ ଆଜି
1: ଆଉ ଗୋଟେ ଆମ ଶ୍ରୋତା ଭାଇ ଅଛନ୍ତି ଯେ ସାରଦା ଭାଇ ମା ସାରଳା ପୀଠଙ୍କ ପାଖରେ ଘର ସେଠି ବହୁତ ବହୁତ ବଢିଆ ଶ୍ରୋତା ଆଉ ମୁଁ ଟିକେ ବନ୍ଧୁ ଘରକୁ ପଳି ଆସିବାରୁ ସିଏ ଏଫଏମ୍ରୁ ଏ ପ୍ରଶ୍ନଟି ଶୁଣିକି ମତେ ଫୋନ କରିକି କହିଲେ ଯେ ଆଜି ମା ହାତ ରନ୍ଧା ପୁରା ପ୍ରଶ୍ନ ଗୁଡା ରହିଛି ମୁଁ କହିଲି ଯାହା ହେଲା ମୁଁ ଟିକେ ଫୋନ କରିବି ସାରଦା ଭାଇ ମତେ ବହୁତ
0: ଠିକ ଅଛି ଭାଇ ବହୁତ ବଢିଆ ଲାଗିଲା ଆଜି ଆପଣଙ୍କର କଲ୍ ବି ଲାଗିଗଲା ଆପଣ ଆମ ସହିତ କନେକ୍ଟ ହେଲେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ନମସ୍କାର
0: ସୋ କଥାବାର୍ତ୍ତା ଏମିତି ଜାରି ରହିବ କିନ୍ତୁ ସମୟ ବର୍ତ୍ତମାନ ଗୋଟେ ମ୍ୟୁଜିକାଲ ବ୍ରେକ୍ ଆସୁଛି ଆପଣମାନଙ୍କ ପାଖକୁ ଏନ୍ଜୟ କରୁଥାନ୍ତୁ ଏ ବ୍ୟୁଟିଫୁଲ୍ ମର୍ଣ୍ଣିଂରେ ରହିଥାନ୍ତୁ ସ୍ମୃତି ସହିତ ଷ୍ଟେ ଟ୍ୟୁନ୍ଡ

0: ଜଗତସିଂହପୁର
1: ଗୀତା ଭଉଣୀ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ।
0: ଆଜ୍ଞା
1: କେମିତି ଅଛନ୍ତି?
0: ମୁଁ ତ ବଢିଆ ଅଛି।
1: ଆଚ୍ଛା ଏ ଯୋଉ ହଲ୍ରୁ ଟିକେ ବାହାରି,
0: ଆପଣ ବଢିଆ ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି। ଟିକେ ହଲ୍ରୁ ବାହାରି ଆସୁନାହାନ୍ତି? ହଁ ବା ସେ ଇକୋ ଶୁଭୁଛି ତ ସେଥିଲାଗି। ଆଚ୍ଛା ଆଉ କୁହନ୍ତୁ କଣ ସବୁ ଚାଲିଛି ଲାଇଫରେ, କେମିତି କଣ ସବୁ ଠିକଠାକ ଚାଲିଛି?
0: ଭଗବାନଙ୍କ ଦୟାରୁ ସବୁ ବଢିଆ ଚାଲିଛି।
1: ଯା ହଉ ବହୁତ ବଢିଆ। ତେବେ ଆଜି ଆମେ ମାଙ୍କ ହାତ ରନ୍ଧା ବିଷୟରେ କଥା ହଉଛୁ, କଣ ରହିଛି ମାଙ୍କର ହାତ ରନ୍ଧା ସେଇ ଖାସ ଖାଇବା?
0: ମାଙ୍କର ତ ଗୌର ତ ସବୁ ହାତ ରନ୍ଧା ଭଲ ଲାଗେ ସବୁ, କିନ୍ତୁ ବେଶୀ ଭଲ ଲାଗେ ବୋଉ ଗୋଟେ କରେ ଆମର ସରୁ ଚକୁଳି।
1: ଆଚ୍ଛା
0: ସେଇଟା ଏବେ ସବୁ ସରୁ ଚକୁଳି କରୁଛନ୍ତି, ତାଙ୍କରେ ବିରି ମିଶେଇ ଦଉଛନ୍ତି। ସେ ଖାଲି ନଡିଆ ଚାଉଳରେ କରିବ, ସେ ପୁରା ଗୋଟେ ଆମ ପାଟି ଭିତରେ ସେ ଚାରିଟା ପାଞ୍ଚଟା ଏକାଥରେ ବସିବ, ଏତେ ପତଳା। ସେ ତାକୁ ଚୁଲିରେ କରେ, ଚୁଲିରେ କରେ, ସେ ତାଳୁଆ ତାକୁ ଏମିତି ଭାବରେ ବୁଲେଇବ ସେ ବା ହାତରେ, ସେଟା ପୁରା ରାଉଣ୍ଡର ଭଳିଆ ଗୋଲ ହେଇଥିବ, କିନ୍ତୁ ଆମେ ଯେତେ କରୁଛୁ ସେ ହଉନି, ତା ମଝିଟା କଣା ରହିଯାଉଛି, ସେତେ ପତଳା ବି ହଉଛି।
1: ଆଚ୍ଛା
0: ବୁଲେଇଲା ବେଳକୁ ମଝିଟା ଗୋଟେ କଣା ରହିଯାଉଛି,
1: କଣା ରହିଯାଉଛି।
0: ହଁ ଆଉ ସିଏ ଏମିତି କରିବ ଏତେ ପତଳା, ତା ସିଏ ପାଟି ଭିତରେ ଆମର ଏକାଥରେ ପାଞ୍ଚଟା ପଶିଯିବ। ତାକୁ ପୁଣି କରିକିରି ବାଉଁଶିଆଟା ଓଲଟେଇ ପକେଇଦବ, ଏକାଥରେ ସେ ଲୁହା ଖଡ଼ି ଦ୍ୱାରା ଆଣି ତାୱାରେ ପକେଇବ, ତାପରେ ଭାଙ୍ଗିବ, ବଢିଆ ଲାଗେ ସେଇଟା। ତାପରେ ଆଉ ଗୋଟେ କରେ ମଣ୍ଡା ପିଠା।
1: ଆଚ୍ଛା
0: ମଣ୍ଡା ପିଠା ସିଏ 250 କି 500 ଚାଉଳ ହଉ କି ସୁଜି ହଉ, ତା ଦେହରେ ସେ 70-80 ମଣ୍ଡା ପିଠା କରିଦବ।
1: ଆରେ ବାପରେ ମାନେ
0: ଏତେ ପତଳା। ଆମ ଗାଁରେ ସବୁ ପିଠାପଣା କଲେ ବୋଉକୁ ସବୁ ଡାକନ୍ତି,
1: ମାନେ ବୋଉ ଆମର ପୁରା ପିଠାପଣାରେ ପୁରା ଏକ୍ସପର୍ଟ ନାଇଁ କି?
0: କିନ୍ତୁ ଆମର ଆମେ ଯଦି 500 କି କିଲେ ଚାଉଳ କି ସୁଜିରେ ପିଠା କରିବୁ, ଆମର 20-25 ହବ।
1: ଶିଖିଲେନି କିଛି? ଟିକେ ଝିଅ ହିସାବରେ ଟିକେ ଶିଖିଥାନ୍ତେ
0: ନା? ହବନି, ମୁଁ କହିଲି ବୋଉ ଯଦି ଖାଆନ୍ତା ଏଥିରେ ହେଲେ 100 ପିଠା
1: କରିଦେଇଥାନ୍ତା।
0: ପିଠାଟା ଖାଇବାକୁ ବଢିଆ ଟେଷ୍ଟ ଲାଗେ, ଖାଲି ତ ପୁର ଆଉ ଆଉ ବୋଉ ଗଲା ଦିନ ଠୁ ମଣ୍ଡା ପିଠା ସେମିତିଆ ଆମେ ପାଉନୁ କି ସରୁ ଚକୁଳି ସେମିତିଆ ପାଉନୁ। ଆଉ ଗୋଟେ କରେ ଆଳୁଦମ ମାଛ ତରକାରୀ, ଏଇ ଚାରିଟା ଆମେ ମିସ୍ କରୁଛୁ ବୋଉ ଗଲା ଦିନ ଠୁ, ଏବେ ବି ଆମେ କେହି ବି କରିପାରୁ,
1: କେହି ବି ସେମିତି ଟିକେ ମାନେ ପାଖାପାଖି ବି ପହଞ୍ଚି ପାରୁନୁ ନାଇଁ କି?
0: ନା ଆମେ ପହଞ୍ଚି ପାରୁନୁ, ଆଉ ଆମେ କଲାବେଳକୁ କଣା ହେଇଯାଉଛି, ପିଠାକୁ କଲାବେଳକୁ ସେ ଭାଙ୍ଗି ଯାଉଛି, ଆମକୁ ସେ ଜନ୍ତି ଆସୁନି ସେ ବିନ୍ଦା ହେଇଯାଉଛି, ଏମ୍ ସବୁ ହଉଛି ଆଉ।
1: ମାନେ ମାଙ୍କ ମାନେ ବୋଉ ମାନଙ୍କର ଏଇ ଯୋଉ କୌଶଳ ଗୁଡାକ ଦେଖିଲେ ନା, ମାନେ ହାଣ୍ଡି ଶାଳରେ ଥାଇକିରି ମଧ୍ୟ ମାନେ ସେ ଏତେ ସୁନ୍ଦର ଭାବରେ ସେଇ କୌଶଳ କେହି କରିପାରିବେନି ସତ କଥା। ସେ ଯୋଉ ଟ୍ରିକ୍
0: ତ ସବୁ ହେଇଗଲାଣି, ଗ୍ୟାସ ଭଲ ଭଲ ଡିସ୍ ସବୁ ହେଇଗଲାଣି, ତା ଦେହରେ ହ୍ୟାଣ୍ଡେଲ ଲାଗିଛି କରୁଛନ୍ତି, କିନ୍ତୁ ବୋଉ କରୁଥିଲା ମାଟିର ଗୋଟେ
1: ପଲମ, ପଲମ ପଲମ
0: ସେଥିରେ ଏମିତି ଭାବରେ ସେ ବା ହାତରେ ଧରି ବୁଲେଇ ଦବ, ସେ ଏତେ ଗୋଲ ହେଇଥିବ ରାଉଣ୍ଡର ଭଳି, ଆମେ କଲେ ଆମର ହବନି ଖାଲି ଭାରତ ଆଫ୍ରିକା ୟୁରୋପିଆ ଏମିତି ସବୁ ହେଇଯିବ।
1: ବିଲକୁଲ ବିଲକୁଲ, ସେ ଯୋଉ ମାଟି ପଲମରେ ସରୁ ଚକୁଳିଟା ହେଇଥାଏ। ତାପରେ ଆଉ ଗୋଟେ ହଉଛି ଯୋଉ ହାଣ୍ଡିରେ ଯୋଉ ଗାଳନ୍ତି, ମାନେ ଭାତ ଫାତ ବଡ ବଡ ହାଣ୍ଡି ପୁରା ଗାଳିବେ, ସେମାନେ କଚୁଲି ବାସ ବାସ ସେଇ ଯୋଉ ଚଟୁ ଦେଇ ଗାଳିଦେବେ, ମାନେ ଆମ ଛାଡ଼ ଆମେ ସେଟା କେବେ ବି ହେଇପାରିବନି ସେସବୁ। ବିଲକୁଲ ବଢିଆ ଲାଗିଲା,
0: ମାଟିରେ ହଉଥିଲା ଟେଷ୍ଟ ଲାଗୁଥିଲା, ହେଇଗଲାନି ଆମେ ସବୁ ଡିଜିଟାଲ ଯୁଗ ହେଇଗଲାଣି, ଆମକୁ ସବୁ ବେମାରୀ ହଉଛି ଏଗୁଡା ଏତେ ସବୁ ରୋଷେଇ କରି ଖାଇବା ଦ୍ୱାରା, ତାର ଯେତିକି କଣ କୁପ୍ରଭାବ ପଡୁନି, ଆଗରୁ ମାଟି ଜିନିଷରେ ରୋଷେଇ କରିବ, ଏଗୁଡା ସବୁ ଚୁଲିରେ ରୋଷେଇ ହଉଥିଲା, ଟେଷ୍ଟ ଲାଗୁଥିଲା।
1: ବିଲକୁଲ ବହୁତ ବଢିଆ ଲାଗିଲା। ଯାହା ହଉ ଗୀତା ଭଉଣୀ, ବହୁତ ବହୁତ କଥା ଗୁଡା ସବୁ ମନେ ପକେଇଦେଲେ, ଆଖି ସାମ୍ନାରେ ପୁରା ଝଲସି ଆସୁଛି। ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ।
0: ଆଜ୍ଞା ନମସ୍କାର।
1: ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। 0671230315 ଏହି ନମ୍ଭରରେ ଆପଣମାନେ କନେକ୍ଟ ହେଉଛନ୍ତି ସ୍ମୃତି ସହିତ ଏଫ୍ଏମ୍ ରେନ୍ବୋ ପ୍ଲାଟଫର୍ମରେ। 9:22 ଅଲରେଡି ହେଇଗଲାଣି, ଫଟାଫଟ କନେକ୍ଟ ହୁଅନ୍ତୁ, କାରଣ 10:00 ପର୍ଯ୍ୟନ୍ତ ହିଁ ରହିବ ଡାଇଲି ଲାଇଭ୍ ସୋ। ଦେନ୍ ତାପରେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଆସିଯିବ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
2: ଯାହା ଯାହା କି ରିଟର୍ନ ହୋତା ଶ୍ରୀ ରାମ କି ଲାଗତା ହେ ପେହରା ମହାବୀର ହନୁମାନ କି। ନମସ୍କାର ଆଜ୍ଞା, ଶୁଭ ସକାଳ।
1: ନମସ୍କାର, ଶୁଭ ସକାଳ। ରାଜହଂସରୁ କହୁଛନ୍ତି ଆମ ଭାଇ।

0: ଓକେ ଆଚ୍ଛା
1: ଦାଦା ସେ ମୁଁ ପନ୍ଦର ଦିନ ଲୁଚେଇକି ରଖିଦେବ କେବଳ ପୁଅର ସ୍ପେଶିଆଲ ଦାଦା ଆମ ଘରେ ବି ବର୍ତ୍ତମାନ ଆମ ମ୍ୟାଡାମ କରୁଛନ୍ତି କାର୍ଯ୍ୟ ହବା କଥା ଆଜି ଟିକେ ପାଗ ଖରାପ ବୋଲି କରାହବନି କାଲି ବୋଧେ କରାହବ
0: କିନ୍ତୁ
1: ସବୁ ବର୍ଷ ନିଶ୍ଚିତ ପିଠା ହଉଛି ତେଣୁ କରି ମା କଥା କହିଲେ ଆଉ ଗୋଟେ ସେ ମା କରେ ଯୋଉ ଚୁଙ୍ଗୁଡି ଚୁଙ୍ଗୁଡି ରାଇ ଭଳିଆ କରେ
0: ତାକୁ
1: କହିଲେ ଆହୁରି ବଢିଆ କଥା କିନ୍ତୁ ମାଙ୍କର କୌଣସି ଗୁଣ ବର୍ଣ୍ଣନା କରିହବନି ତାପରେ ମୋ ମା ହଉଛି ମୋ ପାଇଁ ଦେବୀ ଠୁ ଆହୁରି ଅଧିକା ବୋଲେ ଏମିତିକି ମୁଁ ଭାବୁଛି ଦୁନିଆରେ କେହି ନଥିବେ ମୋ ମା ଭଳିଆ ମୋ ମା ମୋ ପାଇଁ ଯାହା କିମ୍ବା ମୁଁ ତାଙ୍କ ପାଇଁ ଯାହା ମୁଁ ଭାବୁଛି କୌଣସି ପୁଅ ତାଙ୍କ ମାଆକୁ ଏତିକି ଭଲ ପାଉନଥିବ ତାଙ୍କ ମା ମାନେ ପୁଅକୁ ଏତିକି ଭଲ ପାଇନଥିବେ
0: ଆପଣଙ୍କର ସମ୍ପର୍କ ସ୍ନେହର ଯୋଉ ଡୋରି ବହୁତ ସୁନ୍ଦର ବହୁତ ବଢିଆ ମାଙ୍କୁ ଆଜି ବହୁତ ମିସ୍ କରୁଛନ୍ତି ତାଙ୍କ ଖାଇବା କଥା କେତେ ବଢିଆ ଭାବରେ ବଢିଆ ବଢିଆ ସୁନ୍ଦର ସୁନ୍ଦର ଖାଇବା ଆଚ୍ଛା ଏଇ ଯୋଉ ପୁରୁଣା ଖାଇବା ଗୁଡାକ ବି ସତରେ ଏବେ ଏବେ ଆମେ ପାଉନୁ ମାନେ ଜାଣିବା ପାଇଁ ବି ଆମ ଜାଣୁଛେ ଏମିତି ଗୋଟେ କିଛି ଖାଇବା ଅଛି ବୋଲି ନା କଣ
1: ଶୁଣନ୍ତୁ ଆମ ବାରିକରେ ଏବେ ବି କାନିଶ୍ରୀ ବୁଦା ଯୋଡ଼େ ହେଇଥିଲା ମୁଁ ଆମ ଘରେ ମ୍ୟାଡାମ କହିଲେ ଆଉ ଟିକେ କାନିଶ୍ରୀ କରିଦେଲ ମତେ ଆସିବ
0: ଆଚ୍ଛା କାନିଶ୍ରୀଟା କଣ ମୁଁ ବି ଏପର୍ଯ୍ୟନ୍ତ ଜାଣିନି କଣ ସେଇଟା କାନିଶ୍ରୀ
1: ମ୍ୟାମ କାଲିଶିରୀ ବୋଲେ ଶାଗ ଗୋଟେ ଜାଣିକି ସେ
0: ଯେମିତି
1: ଆମର ବଥବଧିଆ ଶାଗ ଗୋଟେ ଅଛି ଆଉ ଗୋଟେ ବାଲୁ ବାଲିଆ ଶାଗ ସେଥିରେ କଣ ହବ ନା ଯୋଉ ଆମର ଚାଉଳ ଗୁଣ୍ଡା ଚାଉଳ ବୋଲେ
0: ଚାଉଳ
1: ଗୁଣ୍ଡା କି ଅରୁଆଚାଳ ଗୁଣ୍ଡା ବୋଲେ ଏଟା ଛୋଟ ଛୋଟ ଖୁଦ ବାହାରିଦବ ସେଟାକୁ ଗୁଣ୍ଡ କରାହବ ସେତିକି ପୁରା ଆମେ ହେମଦସ୍ତାରେ ସେତେବେଳେ ଛେତିକି ଗୁଣ୍ଡ କରିବୁ ସେଟାକୁ ସେ ତରକାରୀ ପକେଇକି ଆଉଟି ଦବ ଆଉ ଦିନେ ଦିନେ କଣ କରିବ ନା କଲରା ସାଙ୍ଗରେ ସେ ପକେଇବ କଖାରୁ ପତ୍ର ପକେଇବ ଆଉ ତା ଦେହରେ ଟିକେ ଛୁଙ୍କ ଛାଡ଼ିଦବ
0: କ୍ୟା ଖାଇବା ସତରେ ଏଗୁଡା ସବୁ ଏବେ ମିଳୁନି ଏଟା ପୁରା ଦେଶୀ ଖାଇବା ଯାଉ କରି ନିଛକ ଦେଶୀ ଖାଇବା ବଢିଆ ଲାଗିଲା
1: ଥରେ ମ୍ୟାମ ମାଣ୍ଡିଆ ଯାଉ କରିଥିଲା
0: ହଁ
1: ସେଥିରେ ଚିନି ଗୁଡ଼ ଦିଟା ଯାକ ମିଶେଇ କରିଥିଲା ଆଉ ସେଥିରେ ଯେତେବେଳେ କାଜୁ ତ ପ୍ରାୟ କମ ମିଳେ କାଜୁ ଟିକେ ପକେଇଥିଲା ଏକଥା କଣ କହିବି ମା କଥା
0: ମାନେ ଯେତିକି କହିଲେଣି ଆପଣ ଏକ୍ସପ୍ଲେନ କରିକି ପୁରା ପାଟିରୁ ପୁରା ମାନେ ଲାଳ ବୋହିଲାଣି ମୁଁ ସତରେ
1: ବହୁତ ନିଶ୍ଚିତ କଣ କହିବି ଆମ ଘରେ ମୁଁ ଯେତେ ପ୍ରକାର କହିଲେ ସେ କହୁଛନ୍ତି ନାଇଁ ମତେ ଏରା ଆସିବନି ମୁଁ ଯାହା ଜାଣିଛି ମତେ କହ କିନ୍ତୁ ମା କଥା ଆଉ ବର୍ଣ୍ଣନା କରିହବନି ମ୍ୟାମ ଯେତିକି ଅଛି ଥର ଆମର ଘରେ ନିଆ ଜହ୍ନରା କଲୁ ମ୍ୟାମ ଜହ୍ନରା ତ ଆପଣ ଜାଣିଦେବେ ବୋଧେ
0: ନା ମୁଁ ଜାଣିନି
1: ଜହ୍ନରା ଗୋଟେ ତାକୁ ଆମେ କଣ କରିବୁ ନା ଯୋଉ ଜହ୍ନରା ହେଇସାରିଲା ପରେ ସେ ମକା ଟାଇପର ଡେଙ୍ଗା ହେଇକି ରହିବ ଗଛ ଗୁଡାକ ତାକୁ ଭଜା ହବ ଭଜା ହେଲେ ଏଟା ଯୋଉ ତରକାରୀ ହବ ଗୁଣ୍ଡ କରି ପକା ହବ
0: ତାର
1: ଗୋଟେ ନିଆରା ଶବ୍ଦ ବୋଲେ ଖାଇବାକୁ ବାସ୍ନା ଆଉ ତ ହାତରେ ଚାଟି ଚାଟି ହାପୁଡି ହାପୁଡି ଖାଉଦବ ଆଉ କଣ କହିବି ମ୍ୟାମ ସେ କଥା
0: ଆଚ୍ଛା ମାନେ ଏତେ ବଢିଆ ମାନେ ପ୍ରଫୁଲ୍ଲ ଭାଇ ଆପଣ ଦି ତିନିଟା ଡିଶ୍ ର ନାଁ କହିଲେ ମୁଁ ପୁରା ବାଉନ୍ସ କରିଗଲା ମୁଁ ନିଜେ ବି ଜାଣିପାରୁନି ଯେ ସତରେ ଏମିତି କିଛି ଗୋଟେ ଅଛି ବୋଲି ବଢିଆ ଲାଗିଲା ଥ୍ୟାଙ୍କ ୟୁ ନମସ୍କାର ମାନ ଅଭିମାନ ସବୁକିଛି ରହିଛି ସମସ୍ତେ ଆମ ସହିତ କନେକ୍ଟ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ସ୍ୱଳ୍ପ ସମୟ ଭିତରେ ମାନେ 1 ଆୱାର ଭିତରେ ଆମେ ସମସ୍ତେ କନେକ୍ଟ ହେଉଛୁ ବେଳେବେଳେ କାହାର କଣ୍ଟିନ୍ୟୁ ଲାଗିଯାଉଛି ବେଳେବେଳେ କାହାର ଲାଗୁନି କିଏ ମାନ କରୁଛି କିଏ ଅଭିମାନ କରୁଛି କାହିଁକି ସେ କମ୍ପ୍ଲେନ୍ କରୁଛି କାହିଁକି ଏ କମ୍ରେ ତ ଓବିୟସ୍ଲି ୟାର ସମସ୍ତଙ୍କ ଭିତରେ ସେଇ ମାନ ଅଭିମାନ ରହିବ କିନ୍ତୁ ପ୍ଲିଜ୍ ଦୟାକରି ଏହିସବୁ ଜିନିଷକୁ ଟିକେ ତ୍ୟାଗ କରନ୍ତୁ ଆଣ୍ଡ ଆମେ ସମସ୍ତେ କନେକ୍ଟ ହେଉଛୁ ଆମେ ସମସ୍ତଙ୍କ ସହିତ ସେମିତି ମିଠା ମିଠା କଥାରେ ଆମେ କଥା ହେଉଛୁ ଆପଣମାନଙ୍କ ସହିତ ଆପଣମାନେ ବି ଆମ ସହିତ ଟ୍ରାଏ କରୁଛନ୍ତି କନେକ୍ଟ ହେଉଛନ୍ତି ସେଇଟା ହିଁ ଧନ୍ୟବାଦ କିନ୍ତୁ ଗୋଟେ କଥା ବି ରିକ୍ୱେଷ୍ଟ କରିବି ଯେଉଁମାନେ ଟିକେ ସବୁବେଳେ କଲ୍ କରୁଛନ୍ତି ଟିକେ ବିରତି ଦେଲେ ଅନ୍ୟମାନେ ବି ଆମ ସହିତ କନେକ୍ଟ ହୋଇପାରିବେ ଏତିକି ରିକ୍ୱେଷ୍ଟ ଓକେ ସୋ 0671230353 ଏଇ ନମ୍ବରରେ ସ୍ମୃତି ଆପଣମାନଙ୍କ ସହିତ ରହିଛି ଆଜି ଆମେ କଥା ହେଉଛୁ ମାଙ୍କର ସେହି ହାତରନ୍ଧା ବିଷୟରେ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ନାସ୍ତି ମାତୃ ସମମ ଛାୟା ନାସ୍ତି ମାତୃ ସମମ ଗତି ନାସ୍ତି ମାତୃ ସମମ ତ୍ରାଣମ ନାସ୍ତି ମାତୃ ସମମ ପ୍ରିୟମ ନମସ୍କାର ଆଜ୍ଞା
0: ନମସ୍କାର ସମୀର ଭାଇ
2: ଏବଂ ସୌଭାଗ୍ୟକ୍ରମେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ମୋର ଲାଗିଯାଏ ମନ ହୁଏନି ଅଧଘଣ୍ଟାଏ ଯାଏ ଚେଷ୍ଟା କଲିଲି କିନ୍ତୁ କେତେବେଳେ କେମିତି ହାତ ଚାଲିଗଲା
0: ଫୋନ୍ ବି ଲାଗିଗଲା ବଢିଆ ଓକେ ସମୀର ଭାଇ ଆଚ୍ଛା କୁହନ୍ତୁ ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି ମାଙ୍କ ହାତରନ୍ଧା ବିଷୟରେ ଆଜି ଆମେ କଥା ହଉଛୁ ତ କଣ ସ୍ପେଶିଆଲିଟି ଆପଣଙ୍କ ମାଙ୍କ ହାତରନ୍ଧା କୋଉଟା ବହୁତ ବଢିଆ ଲାଗେ
2: କଣ କରିବା ଆଜ୍ଞା ମାନେ ମାଙ୍କର ଛତ୍ର ଛାୟା ତଳେ ଯିଏ ଲାଳନ ପାଳନ ହେଇଛନ୍ତି ଆଉ ମାଙ୍କର ଆଶୀର୍ବାଦରେ ଆଉ ମାଙ୍କର ହାତରନ୍ଧାରେ ଯୋଉ ମାନେ ଯୋଉ ରହିଛି ମୁଁ ମାନେ ମୋ ଆଖିରେ ଲୁହ ଆସିଯାଉଛି ଖୁବ ଅଳ୍ପ ମୁଁ ଷଷ୍ଠ ସପ୍ତମରେ ପଢିଲା ବେଳେ ମୋ ବୋଉକୁ ଆମେ ହରେଇଛୁ

0: ne policajë, që të volëro ju shoku mogoro bodhe mangalbar hobo gurubar hobo ta bitre sankranti ochi ta bitre anyanya puja parbon ochi sei samay re jo anna prasad hobo ghare ba khichdi hobo dalma hobo sago bhaja hobo au bibhinna prakar puja parbon jo sabu pitha hue mane eti sundar bar mo bo na saraswati mo mausinga na lakshmi
1: acha
0: kintu ବୋଉ ମୋର ସରସ୍ୱତୀ ନାଁ ପାଇଥିଲା କିନ୍ତୁ ମା ଅନ୍ନପୂର୍ଣ୍ଣାଙ୍କ ପରି ତାର ହାତ ଆଉ ମୁଗ ଡାଲି ପକେଇ ଯୋଉ ଡାଲମା କରିଦବ ଯୋଉ ଅରୁଆନ୍ନ ହବ ଗୁରୁବାର ସ୍ପେଶାଲି ସ୍କୁଲରୁ ଫେରିଲା ବେଳେ ଏବେ ମନେ ପଡ଼ିବ ମାନେ ଆଖିରୁ ଲୁହ ପଳେଇ ଆସିଛି ସାଇତା ହେଇକି ରଖାଯାଇଥିଲା ଚାରିଟା ବେଳେ ସ୍କୁଲରୁ ଫେରିଲା ବେଳକୁ କେହି ଖାଇବେନି ମୋ ପାଇଁ ବୋଉ ମୋର ସାଇତିକି ରଖିଥିବ ଯାହା ଅଛି କାହିଁକିନା ଗୁରୁବାର ସମସ୍ତେ ଖାଆନ୍ତିନି ଅରୁଆନ୍ନ କେବଳ ବୋଉ ନିଜ ପାଇଁ କରିଥିବ ଅନ୍ୟମାନେ ଉଷୁନା ଖାଉଥିବେ ତ ସେ ସମୟ କଥା ମନେ ପଡିଲେ ଏବଂ ଯୋଉ ଆମର ହୁଏ ପିଠା ସେଟା କହୁଛନ୍ତି ବିଭିନ୍ନ ପ୍ରକାର ଭେରାଇଟିର ପିଠା ଯୋଉଟା ହୁଏ ଏଣ୍ଡୁରି ପିଠା ହଉ ବଡ ଓଷାରେ ଯୋଉ ଗଜ ହୁଏ ତରଣ ହୁଏ ପ୍ରତ୍ୟେକ ପିଠା ମାନେ ଆଜି ମନେ ପଡିଗଲେ ସେ ସମୟ ଗୁଡାକ ଏବଂ ସେଥିରୁ ଯୋଉଟା କୁହନ୍ତି ନା ମଦର ଆଫ୍ଟର ସେକେଣ୍ଡ ମଦର ହଉଛି ଝିଅ ବା ଆମ ନାନୀ ସେଇ କଳାଟି ରଖିଛି ଯେବେ ମନେ ପଡିଯାଏ ମୁଁ ଫୋନ କରେ ନାନୀ ଆଜି ଯିବି ମୁଗ ଡାଲି ପକେଇକି ଡାଲମା କରିଥିବୁ ଅରୁଆ କରିଥିବୁ ସିଏ ମତେ କହିବ ତୁ ମୁଁ କୁହେ ମନେ ପଡିଗଲେ ମୁଁ କୁହେ ତୁ କହିବୁ ତୁ ଆସିବୁନି ମୁଁ କହିବି ନାଇଁ ନିହାତି ମୁଁ ଅଚାନକ ଦିନେ ଯାଇ ପହଞ୍ଚିଯାଏ ଏବଂ ଅପେକ୍ଷା କରିବି କିଛି ନଥିବ ସେ ଡାଲମାରେ ଭେରାଇଟି ପରିବା ନଥିବ କିନ୍ତୁ ସେ ହାତର ମାନେ ଯାହା ଆପଣ କହୁଥିଲେ ସେ ହାତରେ ଏତେ ସ୍ନେହ ଶ୍ରଦ୍ଧା ଭରିକି ରହିଥାଏ ମାନେ ସେଠି ମସଲା କିଛି କାମ ଦବନି ସେ ଯୋଉ ଭଲ ପାଇବାରେ ଯୋଉ ତିଆରି ହେଇଥିବ ସେ ଯୋଉ ତରକାରୀ ବା ସେ ଡାଲମା ପ୍ରକୃତରେ ଆଉ ସେ ସମୟ ନାହିଁ ମନ ଦୁଃଖ ହଉଛି କାଶ ବୋଉ ଆର ପରରୁ ଫେରି ଆସନ୍ତା କି
1: ବହୁତ ବଢିଆ ଲାଗିଲା ସମୀର ଭାଇ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ
0: ଧନ୍ୟବାଦ

0: ଆଜି ମଧ୍ୟ ଘରଠାରୁ ଦୂରରେ ଥିବା ପୁଅ କିମ୍ବା ଝିଅ ଯେତେବେଳେ ଘରକୁ ଫେରନ୍ତି ମାଙ୍କ ପ୍ରଥମ ପ୍ରଶ୍ନ ହୁଏ, କ'ଣ ଖାଇବୁ କହ। ଏଇ ଗୋଟିଏ ବାକ୍ୟରେ ବନ୍ଧୁ ଲୁଚି ରହିଥାଏ ଅସୀମ ଭଲ ପାଇବା। ହଁ ବନ୍ଧୁ, ଆଜିକାଲି ଫାଷ୍ଟଫୁଡ୍, ଅନ୍ଲାଇନ୍ ଅର୍ଡର, ବଡ଼ ବଡ଼ ରେଷ୍ଟୁରାଣ୍ଟ ଯୁଗରେ ବି ଯେତେବେଳେ କେହି କାହାକୁ ପଚାରେ ସବୁଠାରୁ ପସନ୍ଦର ଖାଦ୍ୟ ତମର କ'ଣ, ଅନେକଙ୍କ ଉତ୍ତର ଥାଏ ମାଙ୍କର ସେହି ହାତରନ୍ଧା। ଆଣ୍ଡ ଆଜି ଆମେ ମଧ୍ୟ ଏଫ୍ଏମ୍ ରେନ୍ବୋରେ ପଚାରୁଛୁ ମାଙ୍କର ସେହି ହାତରନ୍ଧା ବିଷୟରେ, ଖାସ୍ ସେହି କୋଉ ଡିସ୍ ଯୋଉଟା ଆଜି ବି ଆପଣମାନେ ମିସ୍ କରନ୍ତି। ଦେଖିବା କଲର ଜଣେ ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ, ନମସ୍କାର, ଜୟ ଜଗନ୍ନାଥ, କୁହନ୍ତୁ।
1: ମୁଁ କହୁଥିଲି ସେଇ ଆପଣଙ୍କର
0: ଭୂତପୂର୍ବ ଆମ ସହିତ କନେକ୍ଟ ହେଇଯାଇଛନ୍ତି। କୁହନ୍ତୁ କୁହନ୍ତୁ, ନା କୁହନ୍ତୁ।
1: ରାଜେଶ ନାୟକ, ଚର୍ଚିକା ବଜାର, ଜଗତସିଂହପୁର।
0: ବିଲକୁଲ ରାଜେଶ ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ଆଚ୍ଛା କୁହନ୍ତୁ, ଆଜି
1: ଆପଣଙ୍କ ପ୍ରୋଗ୍ରାମ ତ ପୁରା ଚାର ଚାନ୍ଦ ଲଗେଇ ଦଉଛନ୍ତି, ଯୋଉ ଗୀତ ଗୁରା ପ୍ଲେ କରୁଛନ୍ତି ପୁରା ଦିଲ ପୁରା ଗାର୍ଡେନ ଗାର୍ଡେନ ହେଇଯାଉଛି ଆଉ।
0: ଥ୍ୟାଙ୍କ ୟୁ। ଓକେ
1: ଆଜ୍ଞା, ଆଉ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି।
0: ଆଜ୍ଞା,
1: ଆଉ ପୁରୁଣା ଦିନର ସ୍ମୃତି ସବୁ ମନେ ପକେଇଦେଲେ, ମାଙ୍କର ମାନେ ରୋଷେଇର ସବୁ କଥା ମନେ ପକେଇଦେଲେ, ଆଉ ଯେତେ ସବୁ ଆଇଟମ କହିଲେଣି ମୁଁ ଆଉ ଆଜି ରୋଷେଇବାସ କି ଦରକାର ନାହିଁ, ଖାଇ ଖାଇକି ମୋ ପେଟ ଫୁଲ ହେଇଗଲାଣି।
0: ଶୁଣି ଶୁଣିକି ସତରେ ମୋର ବି ପେଟ ଫୁଲ ହେଇଗଲାଣି, ଏତେ ବଢିଆ ଆଇଟମ ସବୁ, ମୁଁ ତ ଘରେ ନିହାତି ଭାବରେ ଟ୍ରାଏ କରିବି।
1: ଆଜ୍ଞା, ଆଉ ଆମର ତ ମା ଏବେ ବି ଅଛି, ବାପା ତ ଚାଲିଗଲେ ଗଳା କ୍ୟାନ୍ସରରେ ଚାଲିଗଲେ ବର୍ଷେ ଦି ବର୍ଷ ହେଲା, ମା ତ ମୋର ଏବେ ବି ଅଛି। ଆଉ ମାର ମୁଁ ଦି ତିନିଟା ଡିସ୍ କହୁଛି। ମୁଁ ଆଗରୁ ଆଇଁଷ ଖାଉଥିଲି, ମାଛ ନହେଲେ ମୋ ଭାତ ହଜମ ହଉନଥିଲା, ଜାଲ ବନିଶୀ ବିଭିନ୍ନ ପ୍ରକାର ଜିନିଷ ମୋର ଥିଲା, ବର୍ତ୍ତମାନ 20-25 ବର୍ଷ ହେଲାଣି ଛାଡିଦେଇଛି। ଆଉ ସେତେବେଳେ ମୁଁ ଧରିକି ଆଣିବି ବନିଶୀରେ, ଯୋଉଠି ବସିବି ମାନେ କିଲେ ଦି କିଲେ ମାଛ ଉଠେଇବି। ଆଉ କଉ ମାଗୁର ଶେଉଳ ଏସବୁ ମୁଁ ଧରେ, ଆଉ ବୋଉ ମୋର ମାଗୁର ମାଛ ଆଉ ନହେଲେ କଉ ମାଛ, ଆଉ ଝୋଳ କରିଥିବ, ଖଟା ପଡିଥିବ, ତେନ୍ତୁଳି ପଡିଥିବ, ତା ସାଙ୍ଗରେ ଆଳୁ ଫାଳୁ ପଡିକିରି ଗୋଟେ ସୋରିଷ ବାଟଣ ଦେଇକି ହେଇଥିବ। ଆଜ୍ଞା, ଆପଣ ଥାଳିଆ କଣ, ଦେଢ ଥାଳି ଭାତ ଏକାଥରେ କୁଆଡେ ଉଠିଯିବ ଜଣା ପଡିବନି। ଆଉ ଆଉ ଗୋଟେ ବୋଉ ମୋର ରୋଷେଇ କରେ, ଆପଣ ଯୋଉ ପାଳ ଛତୁ ହେଇଥିବ, ଯୋଉ ବର୍ଷା ଦିନେ ପାଳ ଛତୁ ହେଇଥିବ, ଛତୁ ସେମିତି ଆମ୍ବୁଲ ପଡିକିରି ତରକାରୀ ହେଇଥିବ, ସୋରିଷ ବାଟଣ ଦିଆ ହେଇଛି, ଆଉ ତା ମଜା କିଛି ନିଆରା। ଆଉ ଗୋଟେ କରେ ବନ୍ଧାକୋବି ଚଡ଼ଚଡ଼ି, ଯୋଉଟାକ ଆପଣଙ୍କର ଶୀତ ଦିନେ ଆସେ, ସିଏ ସେଇ ବାଟଣ ଫାଟଣ ବଟା ହେଇକି ହେଇଥିବ, ତା ଦେହରେ ମଟର ଛୁଇଁ ପଡିଥିବ, ବିଭିନ୍ନ ପ୍ରକାର ଜିନିଷ ପଡିଥିବ, ଟମାଟର ପଡିଥିବ, ଆଉ ସିଏ ତ ଖାଇବାକୁ ପୁରା ପୁରା ମାନେ ଦିଲ ପୁରା ଗାର୍ଡେନ ଗାର୍ଡେନ ହେଇଯାଏ। ଆଉ ଆଉ ଗୋଟେ ଆଇଟମ କରେ ସଜନା ଛୁଇଁ ଭଜା, ସଜନା ଛୁଇଁ ଆଳୁ ବେସର ସବୁ ଭଜା ହେଇଥିବ, ଆପଣ ପଖାଳ କୁଆଡେ ଉଠି ପଳେଇବ ଯିଏ ବି ଜଣା ପଡିବନି।
0: ମାନେ ବୋଉଙ୍କର ପ୍ରାୟ ବାଟଣ ଉପରେ ମାଡ଼ ତାହେଲେ ନାଇଁ।
1: ଆଉ ଚୁମୁଣି ମାଛ ତରକାରୀ ଅଛି, ଆଉ ସବୁ ଅଛି, ମୁଁ ତ ଏବେ ଆଇଁଷ ଛାଡିଦେଇଛି ଭେଜିଟେରିଆନ, ସେଠୁ ମସରୁମ ପନିର ଯୋଉ ଉପରେ ମୋର ଟିକେ ମାଡ।
0: ଆଚ୍ଛା, ଏବେ ବୋଉ ରୋଷେଇ କରୁଛନ୍ତି ଆପଣଙ୍କର,
1: ରୋଷେଇ କରିଦିଏ
0: ଆପଣଙ୍କର, ଆପଣଙ୍କ ବୋଉ ଏବେ ବି ରୋଷେଇ କରୁଛନ୍ତି ନା ଆଉ କରୁନାହାନ୍ତି?
1: ନାଇଁ ନାଇଁ, ଦୁର୍ଭାଗ୍ୟର କଥା, ଆମେ ତ ମ୍ୟାରେଜ କରୁନୁ ଦି ଭାଇ, ଆଉ ତା ସହିତ ଭଉଣୀ ମାନେ ମ୍ୟାରେଜ କରି ପଳେଇଲେଣି, ତେଣୁ ବୋଉ ବେଳାଏ ରୋଷେଇ କରିଦେଉଛି, ଆଉ ରାତିକି ତ ଆମେ ଆଉ କଣ କରିବୁ, ରୁଟି ତଡକା ଫଡକା ସାଧା ତଡକା ହୋଟେଲରୁ ଆଣି ଖାଉଛୁ, ଦିନେ ଦିନେ ପଖାଳ ଖାଉଛୁ, ମୁଁ ତ ବର୍ଷ 12 ମାସ ପଖାଳ ଖାଏ, ମୋର ସେମିତି କିଛି ନାହିଁ।
0: ଆଚ୍ଛା, ଓକେ, ଓହୋ, ତାହେଲେ ଠିକ ଅଛି, ବହୁତ ବଢିଆ ଲାଗିଲା ରାଜେଶ ଭାଇ ଆଜି କଲ୍ କଲେ କଥା ହେଲେ, ଥ୍ୟାଙ୍କ ୟୁ ସୋ ମଚ।
1: ଆପଣଙ୍କୁ ମା ସାରା ଘଣ୍ଟ ଉଡେଇଥାନ୍ତି, ରହିଲି ଭଉଣୀ, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ଫଟାଫଟ ଆମ ସହିତ କନେକ୍ଟ ହୁଅନ୍ତୁ 0671-2303-153, ଏଇ ନମ୍ବରରେ 9:52 ଅଲରେଡି ହେଇଗଲାଣି, 10:00 ପର୍ଯ୍ୟନ୍ତ ହିଁ ଚାଲିବ। ଆଇ ମିନ୍ ଆଉ କିଛି ସମୟ ପରେ ଆମେ ପ୍ରୋଗ୍ରାମକୁ ରାଉଣ୍ଡ ଅପ୍ କରିବୁ। ବହୁତ ସୁନ୍ଦର ଟପିକ୍ ଆଜି ରହିଛି, ଆପଣମାନେ ବି ଆମ ସହିତ କନେକ୍ଟ ହେଇ ନିଜ ବୋଉଙ୍କର ହାତରନ୍ଧା ବିଷୟରେ କେତେ ସୁନ୍ଦର ସୁନ୍ଦର କଥା କହୁଛନ୍ତି। ଆମ ସହିତ କନେକ୍ଟ ହୁଅନ୍ତୁ ଆମ ନମ୍ବରରେ, ଦେଖିବା ଆଉ ଜଣେ କଲର ଆସିଗଲେଣି କିଏ ଅଛନ୍ତି। ହ୍ୟାଲୋ,
2: ଜାଣେ ନା ପୂଜା, ଜାଣେ ନା ମନ୍ତ୍ର, ଭକ୍ତି ଜାଣେ ନା।

0: ଗୋଟେ କଥା କୋଳଥ ଡାଲି, କୋଳଥ ଡାଲି ସବୁ ସୋତା ଭାଇ ଭଉଣୀ ମାନେ ଖାଇଛନ୍ତି, ସମସ୍ତଙ୍କ ଘରେ ହଉଛି, କିନ୍ତୁ ସେ ଡାଲିର ଗୋଟାଏ ବିଶେଷତ୍ଵ ରହିଛି, ସେ ଡାଲି ଏଡେ ସୁନ୍ଦର, ଆଉ ଆପଣ ସେ ଡାଲି ହବ ଆପଣଙ୍କୁ ଡାଲି କଳା ଦେଖାଯିବନି, କୋଳଥ ଡାଲି କାଳିଆ ମାଳିଆ ସେମିତିଆ ଦେଖାଯିବନି, ଆମ ନିଜ ବାଡ଼ିରେ ଚାଷ ହେଇଥିବ କୋଳଥ ଆଣି ତାକୁ ଭାଜି ରଗଡି ଆଉ ଏଡେ ସୁନ୍ଦର ଭାବରେ ତାକୁ ପ୍ରସ୍ତୁତ କରି ତା ଦେହରେ ଟିକେ ଖଟା ମିଠା ଦେଇବେ, ଫୁଟଣ ଦେଇକି ଫୁଙ୍କ ହେଇଥିବ, ଆମ୍ବୁଲ ଦିଆ ହେଇଥିବ, ଆପଣ ହରଡ଼ ଡାଲି ମୁଗ ଡାଲି ଅଲଗା ଡାଲି ଖାଇବେନି, ଡାଲମା ଖାଇବେନି, କିନ୍ତୁ କୋଳଥ ଡାଲି ଦିଟା ଟିକେ ପିଇ ଦେଇଥିବେ।
1: ମୋର ବି ମାନେ ଫେଭରେଟ ହଉଛି କୋଳଥ ଡାଲି, ମତେ ବହୁତ ଭଲ ଲାଗେ ଖାଇବା ପାଇଁ। ଆଚ୍ଛା, ବହୁତ ବଢିଆ ଲାଗିଲା ଦିବାକର ଭାଇ, ଏତେ ସୁନ୍ଦର ଭାବରେ ଏକ୍ସପ୍ଲେନ କଲେ, ଆଣ୍ଡ ମୋ ସତରେ ପୁରା ଗୋଟେ ନୂଆ ଡିସ୍ ମାନେ ଜାଣିବା ପାଇଁ ମିଳିଲା। ଯୋଉମାନେ ଶୁଣୁଥିବେ ବି ସେମାନେ ବି ମାନେ ନିଶ୍ଚୟ ଟ୍ରାଏ କରିବେ ତାଙ୍କ ଘରେ। ବହୁତ ବହୁତ ଧନ୍ୟବାଦ ଆଜି କଲ କରିଥିବାରୁ।
0: ହଁ, ମୁଁ ସେଇ ଜିନିଷ ଉପରେ ଆଉ ତ କେତେଟା କଥା ଅଛି, ସବୁଗୁଡା ତ ବର୍ଣ୍ଣନା କରିହବନି କହିହବନି, ଯେମିତିକି ଗୋଟେ ହାଲକା ଫୁଲକାରେ ଯେମିତି ଗୋଟେ ମାଛ ପୋଡା, ମାଛ ପୋଡା ବି ସେଇଭଳିଆ ହୁଏ ବିନା ତେଲ ମସଲାରେ। ଏବେ ଏତେ କଡେଇ କଡେଇ ତେଲ ମସଲା ଆମେ ଦଉଛୁ, ମଟନ ରୋଷେଇ କରୁଛୁ, ଟୋଟାଲ ତାର

0: ହଁ ମୁଁ ସେଇ ଜିନିଷ ଉପରେ ଆଉ ତ କେତେଟା କଥା ଅଛି, ସବୁଗୁଡା ତ ବର୍ଣ୍ଣନା କରିହବନି କହିହବନି। ଯେମିତିକି ଗୋଟେ ହାଲକା ଫୁଲକାରେ ଯେମିତି ଗୋଟେ ମାଛ ପୋଡା, ମାଛ ପୋଡା ବି ସେଇଭଳିଆ ହୁଏ ବିନା ତେଲ ମସଲାରେ। ଏବେ ଏତେ କଡେଇ କଡେଇ ତେଲ ମସଲା ଆମେ ଦଉଛୁ, ମଟନ ରୋଷେଇ କରୁଛୁ, ଟୋଟାଲ ତାର ବାସ୍ନା ନାହିଁ କି ଚାସନା ନାହିଁ। କିନ୍ତୁ ରଜ ସମୟରେ ଆମର ତ ନିଜେ ଗାଁରେ ଅଛନ୍ତି, ଖାସି ଖାସିଲା ବାଲା ରୋଷେଇବାସ କରନ୍ତି ସେମାନେ, ସେ ଅଳ୍ପ ତେଲ ମସଲା ଦିଟା ପିଆଜ ମୁଠାଏ ଧନିଆ ଟିକେ ଜିରା କଞ୍ଚା ଲଙ୍କା ଶୁଖିଲା ଲଙ୍କା ଗୋଟେ ପକେଇ ତାକୁ ସିଲରେ ରଗଡ଼ ଦେଇକିରି ସେ କେମିତି କଣ କରିକି ଆଣିକିରି ସେତେବେଳେ ରସ କରିକି ପୁରା ପତଳା କରେଇଥିଲା ମୁଁ ଯେତିକି ଜାଣିଛି। ଆସେ ସେ ଚୁଲିରେ ବସେଇ ଦେଇଥିବେ, ତାକୁ ଢାଙ୍କୁଣୀ ଦେଇ ଦେଇଥିବେ, ଧୀରେ ଧୀରେ ଜାଳୁଥିବେ, ପୁଣି ସେ ତରକାରୀ ପ୍ରସ୍ତୁତି ହେଲା ବେଳକୁ ଏମିତି ବାସ୍ନା ହଉ ତ ଚାରି ସାଇଡ଼ ରହିହବନି ଆଜ୍ଞା।
1: ଠିକ ଅଛି, ଠିକ ଅଛି ଦିବାକର ଭାଇ, ବହୁତ ବଢିଆ ଲାଗିଲା। ସମୟ ସରି ସରି ଆସିଲାଣି, ଆଉ ଟିକେ ଏକ୍ସପ୍ଲେନ କରି କଥା ହେଇଥାନ୍ତେ କିନ୍ତୁ ସମୟ ଅନୁମତି ଦଉନି। ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ।

ସମୟ ଫ୍ରେଣ୍ଡସ୍ ଅନୁରୋଧର ଗୀତର କାର୍ଯ୍ୟକ୍ରମ ଚାଲିଛି। ଆପଣମାନଙ୍କର ବହୁତ ସାରା ରିକ୍ୱେଷ୍ଟେଡ୍ ସଙ୍ଗ, ବହୁତ ସାରା ଲଭ୍ ଲେଟର୍ସ ଏସ୍ଏମ୍ଏସ୍ ମାଧ୍ୟମରେ, ହ୍ୱାଟ୍ସଆପ୍ ମାଧ୍ୟମରେ ବର୍ତ୍ତମାନ କମ୍ପ୍ୟୁଟର ସ୍କ୍ରିନ୍ରେ ଆମ ସହିତ କନେକ୍ଟ ହୋଇଛନ୍ତି। ହ୍ୱାଟ୍ସଆପ୍ କ୍ଷମା କରିବେ, ଏସ୍ଏମ୍ଏସ୍ ପେଜ୍ରେ ଦିଲୀପ ନାୟକ ପାରାଦୀପରୁ କନେକ୍ଟ ହୋଇଛନ୍ତି। ଖୁଦକର୍ସ ଫିଲ୍ମର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଆପକେ ଆଜାନେ, ସେଇ ଗୀତର ବହୁତ ସୁନ୍ଦର ଗୀତଟି। ତେବେ ଚାଲନ୍ତୁ ଏଞ୍ଜୟ କରନ୍ତୁ, ଆଣ୍ଡ ଆମେ ମଧ୍ୟ ଏଞ୍ଜୟ କରିବା। ଷ୍ଟେ ଟ୍ୟୁନ୍ଡ।

ଓକେ, ସମୟ ବର୍ତ୍ତମାନ 10:20। ବହୁତ ସାରା ଆପଣମାନଙ୍କର ଅନୁରୋଧ ଗୀତ। ତେବେ ଏଇଠି ଗୋଟିଏ କଥା ଆପଣମାନଙ୍କ ସମସ୍ତଙ୍କୁ କହିବି ଯେ ଏଫ୍ଏମ୍ ରେନ୍ବୋରେ ଆପଣମାନଙ୍କର ଅନୁରୋଧ ଗୀତର କାର୍ଯ୍ୟକ୍ରମ ବହୁତ ଥର ଆସିଥାଏ, ମଲ୍ଟିପୁଲ ଟାଇମ୍। ତ ଆପଣମାନେ ବର୍ତ୍ତମାନ ଯଦି ଆପଣଙ୍କ ମନପସନ୍ଦର ଗୀତ ଶୁଣିପାରୁନାହାନ୍ତି, ଦେନ୍ ନେକ୍ସଟ ଶୋରେ ନିହାତି ଭାବରେ ଆପଣ ଶୁଣିପାରିବେ। ତେବେ ଆମ ସହିତ କନେକ୍ଟ ହୋଇଛନ୍ତି ବାସନ୍ତୀ, ଲକ୍ଷ୍ମୀପ୍ରିୟା, ରୋଜା ଲିନ୍, ଦିବ୍ୟଚନ୍ଦନ, ବିଶ୍ୱରଞ୍ଜନ, ସ୍ୱରାଜ କଲୋନୀ, ମଦନମୋହନ ନଗର, ପଟିଆ, ଭୁବନେଶ୍ୱରରୁ ଆମ ସହିତ କନେକ୍ଟ ହୋଇଛନ୍ତି। କିଶୋର କୁମାର ଜୀ କି ଆୱାଜ ମେ ସୁନ୍ନା ଚାହତେ ହେ ମେରେ ଜୀବନ ସାଥୀ ଫିଲ୍ମ କା ଓ ମେରେ ଦିଲ କେ ଚେନ ୟେ ଗାନା ସୁନ୍ନା ଚାହତେ ହେ, ଆଣ୍ଡ ଡେଡିକେଟ କରିଛନ୍ତି ସବୁ ଶ୍ରୋତା, ସବୁ ଲିସନର୍ସ ମାନଙ୍କୁ।

ସୁଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆପଣମାନେ ଆମକୁ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ସ୍କୃତି ରହିଛି ଆଜିର ସୁନ୍ଦର ସକାଳରେ ଆପଣମାନଙ୍କ ସହିତ 10:27 ଅଲରେଡି ହୋଇଗଲାଣି ଦେଖିବା ଆଉ ଜଣେ ଆମ ସହିତ କନେକ୍ଟ ହୋଇଯାଇଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ ଆମ ସହିତ ଚୈତନ୍ୟ ଚାନ୍ଦ ଇଶାନ ମନ୍ତ୍ରୀ ପ୍ରଫୁଲ୍ଲ ପ୍ରଧାନ କୁଆଁରପଳରୁ ଆମ ସହିତ କନେକ୍ଟ ହୋଇଛନ୍ତି ଲେଖିଲେ ଜୟ ଜଗନ୍ନାଥ ମ୍ୟାମ୍ ସକାଳର ଶୁଭେଚ୍ଛା ଅଭିନନ୍ଦନ ନମସ୍କାର ଓକେ ସୋ ସେ ଶୁଣିବା ପାଇଁ ଚାହିଁଛନ୍ତି ସପନ ବଣିକ ଚଳଚ୍ଚିତ୍ରର ଗୀତ କେତେ ଭଲ ଏଇ ବାବୁ କୋଉଠୁ ଆଇଲା ଏଇ ବାବୁ ଏଇ ଗୀତଟିକୁ ଆଣ୍ଡ ଏଇ ଗୀତଟି ସେ ଆଭାସ ବାବୁଙ୍କ ପାଇଁ ଆଣ୍ଡ ସଂଯୁକ୍ତା ମ୍ୟାମ୍

ଓକେ ସୋ ନେକ୍ସଟ ଏସ୍ଏମ୍ଏସ୍ ନିହାତି ଭାବରେ ନେବି ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା ପ୍ରଶାନ୍ତ କୁମାର ବେହେରା ପ୍ରଦ୍ୟୁମ୍ନ ବେହେରା ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଅପ୍ରେ ଲେଖିଲେ ନମସ୍କାର ସ୍କୃତି ଅପା କେମିତି ଅଛନ୍ତି ଆଜିର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଥିଲା ସମସ୍ତ କାର୍ଯ୍ୟକ୍ରମ ଏତେ ଭଲ ଥିଲା କହିବି ହେଉନି ସବୁବେଳେ ଏମିତି କାର୍ଯ୍ୟକ୍ରମ ଆମମାନଙ୍କୁ ଭେଟି ଦେଉଥିବାରୁ ଧନ୍ୟବାଦ ଫୋନ୍ ତ ଲାଗିଲାନି ତମେ ଆସିଲେ ଫୋନ୍ ଲାଗିବାଟା ବହୁତ କଷ୍ଟ ତମେ ଯେବେ ଆସିବ ଫୋନ୍ ଇନ୍ କାର୍ଯ୍ୟକ୍ରମ ଦୁଇ ଘଣ୍ଟା କର ଥ୍ୟାଙ୍କ ୟୁ ସୋ ମଚ୍ ଏତେ ଭଲ ଲାଗିଲା ଆପଣଙ୍କୁ ବହୁତ ମାନେ ଶୁଣିକି ବହୁତ ଖୁସି ଲାଗିଲା ଆଣ୍ଡ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ପୂଜାରିଣୀ ଚଳଚ୍ଚିତ୍ରର ଗୋଟେ ଗୀତ ବଉଳ ବୋଉକୁ ଏତିକି କହିବୁ ଏଇ ଗୀତଟିକୁ ଶୁଣିବା ପାଇଁ ସେ ଅନୁରୋଧ କରିଛନ୍ତି ଏଇ ପହଞ୍ଚିଲା ଆପଣଙ୍କ ପାଖକୁ ଆପଣଙ୍କ ମନପସନ୍ଦର ଗୀତ

ସୁମି ଫ୍ରେଣ୍ଡ ସମୟ ତ ଧୀରେ ଧୀରେ ଆଗକୁ ବଢ଼ି ଚାଲିଛି। 10:41 ଅଲରେଡି ହେଇଗଲାଣି ରେନ୍ବୋ ଏସ୍ଏମ୍ଏସ୍ ଶୋରେ। ଚାଲନ୍ତୁ ନେକ୍ସଟ ମୁଁ ଦେଖୁଛି କିଏ ଆମକୁ ମେସେଜ କରିଛନ୍ତି। ପୂଜା ଫ୍ରମ୍ କଟକ ମେସେଜ କରିଛନ୍ତି, ଲେଖିଲେ ହ୍ୟାଲୋ ଏଫ୍ଏମ୍ ରେନ୍ବୋ ଫ୍ୟାମିଲି, ଗୁଡ୍ ମର୍ଣ୍ଣିଂ ଏଭ୍ରିୱନ୍। ଆଣ୍ଡ ଶୁଣିବା ପାଇଁ ଚାହିଁଛନ୍ତି ମେ ଖିଲାଡ଼ି ତୁ ଅନାଡ଼ି ଫିଲ୍ମର ଚୁରା କେ ଦିଲ୍ ମେରା।

ସମୟ ଫ୍ରେଣ୍ଡସ୍, ଏଠି ସ୍ମୃତିକୁ ଦିଅନ୍ତୁ ବିଦାୟ, କାରଣ ସମୟ ସରିସରି ଆସିଲାଣି। ରେନ୍ବୋ ଏସ୍ଏମ୍ଏସ୍ ର ଶୋକୁ ଏଇଠି ରଖୁଛୁ, ଏହି ଗୀତରେ ହିଁ ଶେଷ କରିବା ଆଜିର ରେନ୍ବୋ ଏସ୍ଏମ୍ଏସ୍ ଶୋକୁ। ପରବର୍ତ୍ତୀ ଆର୍ଜି ମଧ୍ୟ ଆସିକି ଆପଣମାନଙ୍କ ସହିତ ଯୋଡ଼ି ହୋଇଯିବ। ଆଉ କିଛି ସମୟ ପରେ ଆପଣମାନେ ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ଏମିତି ଶୁଣିଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋ ନାଲିସା ଆପଣମାନଙ୍କ ସାଥିରେ। ସମୟ ବର୍ତ୍ତମାନ ଦିନ 11 ବାଜି ସାରିଲାଣି। ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର। ତେବେ ସାଥୀ, ଆଜି ଆମେ କଥା ହେବା ଏମିତି ଜଣେ ସୁପରଷ୍ଟାରଙ୍କ ବିଷୟରେ ଯିଏ ଆକ୍ସନ୍, ସାଗ୍ ଆଣ୍ଡ ରୋମାନ୍ସର ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ। ତାଙ୍କ ଡାଏଲଗ୍ ଶୁଣିଲେ ଭିଲନ୍ଙ୍କ ହୃଦୟ ପୁରାପୁରି କମ୍ପିଯାଏ, ଆଉ ସିନେମା ହଲ୍ରେ ପୁରା ତାଳିର ବର୍ଷା ଆରମ୍ଭ ହୋଇଯାଏ। ତାଙ୍କ ଫ୍ୟାନ୍ ମାନେ ତାଙ୍କୁ କୁହନ୍ତି ଆକ୍ସନ୍ର ବାଦଶା। ସେ ଆଉ କେହି ନୁହନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ସନି ଦେଓଲ। ଆଜି ଆମେ ତାଙ୍କ ଆକ୍ଟିଂର ଚନ୍ନି ବିଷୟରେ କଥା ହେବା, କିନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଗୋଟେ ସୁପରହିଟ୍ ସଙ୍ଗ୍। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସୋ ଚାଲିଛି କଳାକାର ଆଉ କଳାକାରରେ ଆଜି ଆମେ କଥା ହେଉଛେ ସନି ଦେଓଲଙ୍କ ବିଷୟରେ। ସନି ଦେଓଲ ଜଣେ ଆକ୍ଟର ତା ନୁହେଁ, ସେ ହେଉଛନ୍ତି ପୁରା ଇମୋସନ୍ସ। ତାଙ୍କ ଏଣ୍ଟ୍ରି, ତାଙ୍କ ଡାଇଲଗ ଆଉ ଡ୍ୟାନ୍ସ ଫ୍ୟାନ୍ମାନଙ୍କ ପାଇଁ ଗୋଟେ ସ୍ପେଶାଲ ଜାଗା ବନେଇ ଦେଇଛି। ନିଜର ହାର୍ଡୱାର୍କ ଆଉ ଆକ୍ଟିଙ୍ଗ ପାଇଁ ନିଜ ପେହଚାନ ସେ ନିଜେ ବନେଇଛନ୍ତି। 1983 ବେତା ଫିଲ୍ମରୁ ଷ୍ଟାର୍ଟ ହୋଇଥିବା ଜର୍ଣ୍ଣି ବଲିଉଡ଼ରେ ଗୋଟିଏ ଦମଦାର ଅଧ୍ୟାୟ ନେଇ ଆସିଥିଲା। ତାପରେ ପରେ ଅର୍ଜୁନ, ଘାୟଲ, ଦାମିନ, ବର୍ଡର, ଗଦର, ଏକ ଫ୍ରେମ୍ କେ କଥା ପରି ସୁପରହିଟ୍ ଫିଲ୍ମ କେବଳ ବକ୍ସ ଅଫିସରେ ସଫଳ ହୋଇନଥିଲା, ବରଂ ଦର୍ଶକଙ୍କ ହୃଦୟରେ ସ୍ପେଶାଲ ଜାଗା ବନେଇ ଦେଇଥିଲା। ଚାଲନ୍ତୁ ଶୁଣି ଦେଉଛି ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣୁଥାନ୍ତୁ, ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ସନି ଦେଓଲଙ୍କ ଫିଲ୍ମ ମାନେ ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ, ଯୋଉଠି ଆକ୍ସନ ଅଛି, ଇମୋସନ ଅଛି, କମେଡି ମଧ୍ୟ ଅଛି ଆଉ ରୋମାନ୍ସ ମଧ୍ୟ। ସେଥିପାଇଁ ପିଲାଠାରୁ ବଡ଼ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି।

ସନି ଦେୱଲ ତାଙ୍କର ଦମଦାର ଆକ୍ଟିଂ ପାଇଁ ଦୁଇଥର ନ୍ୟାସନାଲ ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି। ଘାୟଲ ପାଇଁ ଶ୍ରେଷ୍ଠ ଅଭିନେତା ଆଉ ଘାୟଲ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଏସବୁ ପୁରସ୍କାର କେବଳ ଟ୍ରଫି ନୁହେଁ, ବରଂ ଜଣେ କଳାକାରଙ୍କର

କିଛି କଳାକାର ସ୍କ୍ରିନ୍ରେ ଆକ୍ଟିଂ କରନ୍ତି, ଆଉ କିଛି ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଗୋଟିଏ ସ୍ପେଶାଲ ଜାଗା ବନେଇଥାନ୍ତି। ସନି ଦେଓଲ ସେମିତି ଜଣେ କଳାକାର ଯିଏ ନିଜର ଜବରଦସ୍ତ ଆକ୍ସନ ପାଇଁ ଆଜି ବି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ। ସମୟ ବଦଳିଛି, ସିନେମା ମଧ୍ୟ ବଦଳିଛି, କିନ୍ତୁ ସନି ଦେଓଲଙ୍କ କ୍ରେଜ୍ ଆଜି ବି ସେମିତି ଅଛି। ତେବେ ଏ ଥିଲା ଆଜିର କଳାକାର ସଫରରେ ସନି ଦେଓଲଙ୍କ ଜର୍ଣ୍ଣିର କିଛି ସୁନ୍ଦର କଥା। ତେବେ ସାଥୀ, ଆଜି ତ ସମୟ ହେଇଯାଇଛି, କଳାକାର ସୋକୁ ଏଇଠି ରଖୁଛି, ପୁଣି ଥରେ ନେଇ ଆସିବି। ଆଉ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଆମେ ସମସ୍ତେ ଜାଣିଛୁ ଓଲ୍ଡ ଇଜ୍ ଗୋଲ୍ଡ ମାନେ ପୁରୁଣା ଗୀତର କିଛି ମଜା ହିଁ ଅଲଗା। ଯଦି ସେ ପୁରୁଣା ଗୀତ ଆମ କାନରେ କେବେ ବାଜିଯାଏ ନା, ମାନେ କେବେ ଆମ ମନ ଦୁଃଖ ଥାଏ ବା କେବେ ଆମେ ଖୁସିରେ ଥାଉ, ସେ ପୁରୁଣା ଗୀତ ଗୋଟେ ଶୁଣିଗଲେ ଆଉ ବହୁତ ସାରା ମେମୋରି ତାଜା ହେଇଯାଏ। କ'ଣ ସେଥି ଆପଣମାନେ ମୋ କଥା ଶୁଣିକି କିଛି ଭାବନା ରାଇଜରେ ଡୁବି ଗଲେଣି କି? ତେବେ ଆପଣଙ୍କ ପାଇଁ ଶୁଣି ଦେଉଛି ସେଇ ପୁରୁଣା ହିନ୍ଦୀ ଫିଲ୍ମର କିଛି ସୁପରହିଟ୍ ଗାନା। ତେବେ ଶୁଣିଥାନ୍ତୁ ଆଉ ଗୀତରୁ ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟକ୍ ଭି ଟ୍ୟୁନ୍ ଭି ସବୁ କିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଆଜି ଆମେ ଢେର ସାରା କଥା ହେବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ।

ଆକାଶରେ କଳା ମେଘ, ହାଲକା ପବନ ଆଉ ଟୁପୁରୁ ଟାପୁରୁ ବର୍ଷାର ଶବ୍ଦ। କୁହନ୍ତୁ ତ, ବର୍ଷା ଯେବେ ଆରମ୍ଭ ହୁଏ ଆପଣମାନଙ୍କ ମନରେ କିଛି ପୁରାଣ ସ୍ମୃତି ଜୀବନ୍ତ ହୋଇଯାଏନି? କାହା ସହ ମିଠା ମିଠା କଥା ତ କେବେ ପୁରୁଣା ଗୀତ ମନେ ପଡ଼ିଯାଏ। ହଁ ସାଥୀ, ବର୍ଷା ଆସେ ଅନେକ ଆଶା ନେଇ, ଅନେକ ଅନୁଭବ ନେଇ। ତେବେ ଚାଲନ୍ତୁ ନା ଏଇ ସୁନ୍ଦର ମହଲକୁ ଆଉ ଟିକେ ସୁନ୍ଦର କରିଦବା। ତେବେ ଶୁଣି ଦଉଛି ଏଇ ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଯେତେବେଳେ ପ୍ରଥମ ବୁନ୍ଦା ମାଟିକୁ ସ୍ପର୍ଶ କରେ ସେତେବେଳେ ମାଟିର ମହକ ସହ ମନରେ ବି ଜାଗି ଉଠେ ଅନେକ ମେମୋରି। କାହା ପାଇଁ ବର୍ଷା ଖୁସିର ଋତୁ, ତ କାହା ପାଇଁ ପ୍ରେମ, ତ ଆଉ କାହା ପାଇଁ ନିରବ ସାଥୀ। ଆପଣ ଜାଣିଛନ୍ତି ବର୍ଷାରେ ଗୋଟେ ଅଲଗା ଟାଇପ୍ର ମ୍ୟାଜିକ୍ ଥାଏ। ଗରମ ଚା କପ୍ ଧରି ବାଲକୋନିରେ ବସି ବର୍ଷାକୁ ଦେଖିବା ହଉ, ବା ଝରକା ଭାଙ୍ଗରେ ବସି ଆକାଶକୁ ଦେଖିବା ହଉ, ଆଉ ସେ ଟାଇମ୍ରେ ଯଦି ରେଡିଓରେ ଗୀତ ବାଜୁଥିବ, ୱାଓ, ସେ ମୋମେଣ୍ଟଟା ପୁରା ଅଲଗା ପ୍ରକାର ହେଇଥାଏ। ତେବେ ଶୁଣି ଦେଉଛି ଏମିତି ଗୋଟେ ସୁନ୍ଦର ସାଗାନା, ତେବେ ଶୁଣିଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରାପୁରି ଝୁମି ଯାଆନ୍ତୁ।

ପିଲାଦିନେ ବର୍ଷା ଦିନ ଆସିଲା ମାନେ ଆମେ ସମସ୍ତେ ପୁରା ଖୁସି ହେଇଯାଉ। କାଗଜ ରଙ୍ଗା କାଦୁଅରେ ଦୌଡ଼ାଦୌଡ଼ି ଖେଳିବା, ପାଖରେ ଛତା ଥାଇ ବି ଓଦା ହେଇ ସ୍କୁଲରୁ ଘରକୁ ଫେରିବା। ଆଉ ଆମେ ବର୍ଷାରେ ଯୋଉ ଓଦା ହେଇଥାଉ ଆମର ହାଲକା ଛିଙ୍କ ବି ହେଇଯାଏ। ସତରେ ସେ ମେମୋରି ଗୁଡ଼ାକ ବହୁତ ଖାସ। ସେତେବେଳେ ବର୍ଷାରେ ଭିଜିବା ପାଇଁ କିଛି ସେମିତି ଖାସ କାରଣ ନଥିଲା, କିନ୍ତୁ ଆଜି ସମୟ ବଦଳୁଛି। କିନ୍ତୁ ବର୍ଷା ଆସିଲେ ସେଇ ସ୍ମୃତି ପୁଣି ମନର କବାଟକୁ ଠକ୍ ଠକ୍ କରୁଛି।

ବର୍ଷା ପ୍ରେମକୁ ଆଉ ଟିକେ ସୁନ୍ଦର କରେ। ଦୂରରେ ଥିବା ପ୍ରିୟ ଲୋକଙ୍କୁ ମନେ ପକାଇବା ହେଉ ବା ଛତଛରେ ଚାଲିବା କିମ୍ବା ବର୍ଷା ହେଲେ ଫ୍ୟାମିଲି ଟାଇମ୍ରେ ମଜା ମସ୍ତି, ଏଇସବୁ ଛୋଟ ଛୋଟ ଖୁସି ଜୀବନକୁ ଆଉ ଟିକେ ସୁନ୍ଦର କରିନିଏ।

ତେବେ ସାଥୀ ଆପଣ ନିଜ ବ୍ୟସ୍ତତାରୁ ଟିକେ ସମୟ କାଢି ବାହାରନ୍ତୁ ଆଉ ବର୍ଷାକୁ ଅନୁଭବ କରନ୍ତୁ, ହସନ୍ତୁ, ନିଜ ମନପସନ୍ଦର ଗୀତ ସହ ମନପସନ୍ଦର ସାଥୀ ସହ ସମୟ କାଟନ୍ତୁ, ଦେଖିବେ କେତେ ସୁନ୍ଦର ଲାଗିବ। ଏ ଦେଖୁନାହାନ୍ତି, ଆପଣଙ୍କ ସହ କଥା ହେଇ ହଉ ସମୟ କେତେବେଳେ ସରି ଆସିଲାଣି ଜମା ବି ଜଣାପଡ଼ୁନି। ତେବେ ଆଜି ତ ସମୟ ହେଇଯାଇଛି, କିଛି କଥା କିଛି ଗୀତ ସୋକୁ ଏଇଠି ରଖୁଛି, ପୁଣି ନେଇ ଆସିବି ଆଉ ଗୋଟେ ସୁନ୍ଦର କାହାଣୀ ନେଇ। ସେ ପର୍ଯ୍ୟନ୍ତ ହସୁଥାନ୍ତୁ, ଭଲରେ ଥାନ୍ତୁ ଆଉ ଲାଇଫର ସବୁ ମୁମେଣ୍ଟକୁ ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣମାନେ କେମିତି ଅଛନ୍ତି? ନିହାତି ବହୁତ ଭଲରେ ଥିବେ। ବର୍ତ୍ତମାନ ସମୟ ତ 1:10 ହେଇସାରିଲାଣି। ବର୍ତ୍ତମାନ ସମୟ ଆପଣମାନଙ୍କର ଫେଭରେଟ୍ ଶୋ ଆଜିର ଚର୍ଚ୍ଚାରେ। ଯୋଉ ଶୋରେ ଢେର ସାରା ଚିଟଚାଟ ସହ ଗାନର ଝଲସା, ଆଉ ମୁଁ ଅଛି ଆପଣମାନଙ୍କ ସହ ମୋନାଲିସା। ଆଜି ଆମେ ଢେର ସାରା କଥା ହବା। ଆପଣ ମଧ୍ୟ ଆପଣମାନଙ୍କର ମନର କଥା ମତେ ସେୟାର କରିବେ, ତା ସହ ମିଠା ମିଠା ଗୀତ ବି ଶୁଣିବେ। ତେବେ ସାଥୀ, ଆଜି ଟିକେ ସମୟ ପଛକୁ ଫେରିଯିବା। ଚାଲନ୍ତୁ ମୋବାଇଲ, ଇଣ୍ଟରନେଟ୍ ଆଉ ଭିଡିଓ ଗେମ୍ ଦୁନିଆକୁ ଟିକେ ଛାଡ଼ି ଚାଲନ୍ତୁ ଫେରିଯିବା ସେ ସୁନ୍ଦର ପିଲାଦିନକୁ। ସନ୍ଧ୍ୟା ହେଲେ ଘର ଆଗରେ ଖେଳ ପଡ଼ିଆ, ସାଙ୍ଗସାଥୀମାନଙ୍କର ଡାକ ଆଉ ମନ ଭରି ଖେଳିବାର ମଜା, ସେ ଦିନଗୁଡ଼ାକ କେତେ ସୁନ୍ଦର ଥିଲା କହିଲେ! ସମୟ କେମିତି କଟିଯାଉଥିଲା ଜମା ବି ଜଣାପଡ଼ୁନଥିଲା। ତେବେ ଆପଣ ବି ପିଲାଦିନେ ଏମିତି ବହୁତ ପ୍ରକାର ଖେଳ ଖେଳିଥିବେ। ତେବେ କୁହନ୍ତୁ ତ, ଆପଣ ପିଲାଦିନେ ଖେଳିଥିବା କୋଉ ଖେଳ ଆଜି ବି ଆପଣମାନଙ୍କର ମନ ଅଛି? ମେସେଜ ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ମେସେଜ ଲେଖି ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବର ହେଲା 09495963210। ନମ୍ବରଟି ଆଉଥରେ କହି ରଖୁଛି 09495963210। ଆଉ ଆମର ଆପଣ ଚାହିଁଲେ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ନିଜର ମନର କଥା ଲେଖିକି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମନର କଥା ଲେଖିକି ମୋତେ ପଠାଇ ଦିଅନ୍ତୁ। ଆଉ ସେତିକି ସମୟ ଭିତରେ ମୁଁ ଆପଣଙ୍କୁ ଗୋଟେ ବଢ଼ା ସଙ୍ଗ୍ଟେ ଶୁଣେଇ ଦେଉଛି। ତେବେ ଗୀତଟା ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

କାହାର ମନେ ପଡୁଛି ଲୁଚକାଳି, କବାଡ଼ି, ଗିଲିଦଣ୍ଡା, ବହୁଚରି, ବିଷ ଅମୃତ, କୁମ୍ଭୀର ତୋପାଣି କି କେତେ ସୁନ୍ଦର ଥିଲା କହିଲେ ସେଦିନ ଗୁଡାକ। ଜିତିଲେ ଖୁସିରେ ଚିତ୍କାର କରିବା, ଆଉ ହାରିଲେ ପୁଣି ଖେଳିବାର ଜିଦ ଧରିବା। ସେଇ ଛୋଟ ଛୋଟ ଖେଳ ଆମକୁ କେବଳ ମନୋରଞ୍ଜନ ଦଉନଥିଲା, ବରଂ ସାଙ୍ଗତ ମିଳିମିଶି ଚାଲିବା ଆଉ ହାର ଜିତକୁ କେମିତି ଭାବରେ ଗ୍ରହଣ କରିବା ତାର ଶିକ୍ଷା ମଧ୍ୟ ଦଉଥିଲା। ତେବେ ଆପଣ କୋଉ ଖେଳ ପିଲାଦିନେ ଖେଳିବାକୁ ବହୁତ ଭଲ ପାଉଥିଲେ? ଆପଣ ଆପଣମାନଙ୍କର ମନର କଥା ଆମକୁ ସେୟାର କରନ୍ତୁ। ସେୟାର କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ମେସେଜ ଲେଖି ଫଟାଫଟ ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଲା 09495963210। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଆପଣ ଆପଣମାନଙ୍କର ମତାମତ ଆମକୁ ଲେଖିକି ପଠାଇ ଦିଅନ୍ତୁ SMS ମାଧ୍ୟମରେ। ସେତିକି ପର୍ଯ୍ୟନ୍ତ ଏଇ ଗୀତଟି ଶୁଣିଥାନ୍ତୁ, ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ତେବେ ଆପଣମାନଙ୍କର ଢେର ସାରା ମେସେଜ ଆସି ଆମ ପାଖରେ ପହଞ୍ଚି ସାରିଲାଣି। ତେବେ ଚାଲନ୍ତୁ ପଢ଼ିନବା ପ୍ରଥମ ମେସେଜଟି କିଏ କରିଛନ୍ତି ଆଉ କ'ଣ ଲେଖିଛନ୍ତି। ପ୍ରଥମ ମେସେଜଟି କରିଛନ୍ତି ସୁଶ୍ରୀ ଲିଙ୍କରୋଡ୍ କଟକରୁ। ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ମୋନାଲିସା ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି ସତରେ ପିଲାଦିନ କଥା ମନେ ପଡ଼ିଲେ ଭାରି ଖୁସି ଲାଗେ ଆଉ ମନ ଦୁଃଖ ବି ହୁଏ, କାରଣ ସେ ପିଲାଦିନର ସାଙ୍ଗସାଥି ଆଉ ଖେଳ ସେସବୁ ଭାରି ଭଲ ଥିଲା। ପିଲାଦିନେ ଆମେ ବହୁତ ଖେଳ ଖେଳୁଥିଲୁ, ସେଥିରେ ବହୁ ଚୋରି ଖେଳ ମୋତେ ଭାରି ଭଲ ଲାଗେ। କାସ୍ ସେ ଦିନଗୁଡ଼ାକ ଫେରି ଆସନ୍ତା କି। ବହୁତ ସୁନ୍ଦର ମେସେଜଟି କରିଥିଲେ ସୁଶ୍ରୀ ଲିଙ୍କରୋଡ୍ କଟକରୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି ପିଲାଦିନେ ମୋତେ ଫୁଟବଲ ଖେଳ ବହୁତ ପସନ୍ଦ ଲାଗେ। ଆଉ ବି ଲେଖିଛନ୍ତି ଆପଣଙ୍କ ପ୍ରୋଗ୍ରାମ ଶୁଣି ମୁଁ ଆନ୍ତରିକ ମନରେ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ମଧ୍ୟ ହୃଦୟରୁ ବହୁତ ସାରା ଭଲ ପାଇବା ଓ ଅଭିନନ୍ଦନ, କାରଣ ଆପଣ ଆମକୁ ବହୁତ ମାତ୍ରାରେ ଶୁଣୁଛନ୍ତି ଆଉ ଏତେ ସାରା ଭଲ ପାଇବା ଦେଉଛନ୍ତି। ସାଥୀ ଆପଣଙ୍କ ମତାମତ କ'ଣ ରହିଛି ଆଜିର ଚର୍ଚ୍ଚାର ବିଷୟକୁ ନେଇକି ପିଲା।

ଦିନେ ଆପଣ କୋଉ ଖେଳ ଖେଳିବାକୁ ବେଶୀ ଭଲ ପାଆନ୍ତି? ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ମେସେଜ ଲେଖି ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଲା 09495963210। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମନର କଥା ଆମକୁ ଲେଖିକି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟିକୁ ଏନ୍ଜୟ କରନ୍ତୁ।

ସୋ ଚାଲିଛି ଆଜି ଚର୍ଚ୍ଚାରେ। ଆଉ ଆଜି ଚର୍ଚ୍ଚାରେ ଆପଣମାନଙ୍କର ଖୁବ୍ ସାରା ମେସେଜ୍ ଆସି ଆମ ମାନଙ୍କ ପାଖରେ ପହଞ୍ଚିଗଲାଣି। ତେବେ ଚାଲନ୍ତୁ ପଢ଼ିନବା ପରବର୍ତ୍ତୀ ମେସେଜ୍ଟି କିଏ ଲେଖିଛନ୍ତି ଆଉ କ'ଣ ଲେଖିଛନ୍ତି। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ବିଜୟ କୁମାର କୋରାପୁଟରୁ। ସେ ଲେଖିଛନ୍ତି, ମ୍ୟାମ୍ ନମସ୍କାର, ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର। ସେ ଲେଖିଛନ୍ତି, ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମୁଁ ଆପଣଙ୍କ ସହ ସାମିଲ ହୋଇପାରୁନାହିଁ, ଏଣୁ ମୁଁ ବହୁତ ଦୁଃଖିତ। କିନ୍ତୁ ଆଜି ମୋତେ ସମୟ ମିଳିଛି, ଏଣୁ ମୁଁ ଆପଣଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଛି। କିଛି କଥା ନାହିଁ, ଆପଣ ଆଜି ବି ସାମିଲ ହୋଇଯାଇଛନ୍ତି, ସେଥିପାଇଁ ଆପଣ ଖୁସି ହୋଇଯାଆନ୍ତୁ। ତାପରେ ସେ ଲେଖିଛନ୍ତି, ମ୍ୟାମ୍ କହିବାକୁ ଗଲେ ମୁଁ ଯେତେବେଳେ ଛୋଟ ଥିଲି ମୁଁ ଭାରି ଦୁଷ୍ଟ ଥିଲି, ଆଉ କାହା କଥା ମାନୁନଥିଲି। ମା ବାପା ଭାରି ଚିନ୍ତିତ ହେଉଥିଲେ ମୋ ଦୁଷ୍ଟାମୀକୁ ଦେଖିକି। ଖେଳ କଥା ଯଦି କହିବି, ଆମେ କିଛି ଜଣ ସାଙ୍ଗମାନେ ସାଥି ହୋଇ ବହୁତ ପ୍ରକାର ଖେଳ ଖେଳୁଥିଲୁ, ଯେମିତିକି ଲୁଚକାଳି ଖେଳ, ବହୁଚୋରି ଖେଳ, ସବୁଠାରୁ ମଜା ଲାଗୁଥିଲା ବାଲି ଖେଳ, ଯେଉଁଠି ଆମେ ବାଲି ଘର କରି ଖେଳୁଥିଲୁ, ଆଉ ମିଛରେ ମିଛରେ ରୋଷେଇ ମଧ୍ୟ କରୁଥିଲୁ। ଏବେ ପିଲାଦିନ କଥା ମନେ ପଡ଼ିଲେ ସେଇ ପିଲାଦିନଙ୍କର ଅତୀତକୁ ଫେରିଯିବାକୁ ଭାରି ଇଚ୍ଛା ହୁଏ। ଖୁବ୍ ସୁନ୍ଦର ମେସେଜ୍ଟି କରିଛନ୍ତି ବିଜୟ କୁମାର କୋରାପୁଟରୁ। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ଶ୍ରଦ୍ଧା ବିଡ଼ାନାସୀ କଟକରୁ। ସେ ଲେଖିଛନ୍ତି, ପିଲାଦିନର ଅନେକ ମଧୁର ସ୍ମୃତି ମଧ୍ୟରେ ସାଙ୍ଗସାଥୀଙ୍କ ସହ ଚୋର ପୋଲିସ ଖେଳିପାରେ ଆଉ ପୋଲିସ ଏହି ଚୋରକୁ ଧରିବା ମଜା ବହୁତ ଅଲଗା ଥିଲା। ସେ କଥା ମନେ ପଡ଼ିଲେ ହସ ବି ଲାଗେ ଆଉ ଆଖିରୁ ଦୁଇଟପା ଲୁହ ବି ଝରିଆସେ। ପିଲାଦିନର ସ୍ମୃତି ସବୁଠାରୁ ନିଆରା ଆଉ ସବୁଠାରୁ ସୁନ୍ଦର। ଖୁବ୍ ସୁନ୍ଦର ମେସେଜ୍ଟି କରିଥିଲେ ଶ୍ରଦ୍ଧା ବିଡ଼ାନାସୀ କଟକରୁ। ସତରେ ପିଲାଦିନର ସ୍ମୃତି ଗୁଡ଼ାକ ବହୁତ ମଜା ଲାଗେ, ମାନେ ଯେତିକି ଖୁସି ଲାଗେ ଆଉ ସେତିକି ଯଦି ଆମେ ସେଇ ପୁରୁଣା ସ୍ମୃତି କଥା ଭାବୁ, ଆମର ଆଖିରେ କେବେ ଖୁସିର ଲୁହ ହଉ ବା କେବେ ଦୁଃଖର ଲୁହ ବହି ଆସିଥାଏ। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ରାହସ କୁମାର ବେହେରା ଢେଙ୍କାନାଳରୁ। ସେ ଲେଖିଛନ୍ତି, ଶୁଭ ଅପରାହ୍ନ, ପ୍ରଣାମ ମୋନାଲିସା ମ୍ୟାଡମ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର ଆଉ ଶୁଭ ଅପରାହ୍ନ। ସେ ଲେଖିଛନ୍ତି, ଚାଲ ଫେରିଯିବା ଗାଁକୁ ଯିଏ ଯୋଉଠି ଅଛ, ଏକାଠି ହେବା, ଖେଳ ଖେଳିବା, ଧାଇଁବା, ନାଚିବା, ଆଗ ପଛ ସେଇ ଖେଳ ପଡ଼ିଆ ଯାହା ରହିଛି ଚାହିଁ, ଖେଳିବ କବାଡ଼ି ବହୁଚରି, ଦୁଃଖ ରହିବ ନାହିଁ। ସେଇ କୁଆବାଡ଼ି ବିଷମୃତ କେମିତି ମଜା, କୁଆଗଲ ଆଉ ସଭିଏ ଖେଳି ହୋଇବେ ତାଜା। କୁନା ମୁନା ତନୁ କେତେ ରାଗରୁଷା, କେତେ କଟିମିଟି, ଟିକେ ପରେ ପୁଣି ଏକାଠି ଫିଟାଇ ପାଟି। ପିଲାବେଳ ପ୍ରତି ଗାଁ ଧୂଳି ଲାଗେ ପବିତ୍ର, ଏବେ ସ୍ମୃତି ଅନୁଭୂତି କିଛି ଲୁହ ଲାଗେ ସ୍ୱତନ୍ତ୍ର। ଖୁବ୍ ସୁନ୍ଦର ମେସେଜ୍ଟି କରିଥିଲେ ରାହସ କୁମାର ବେହେରା ଢେଙ୍କାନାଳରୁ। ତେବେ ସାଥୀ, ଆପଣମାନଙ୍କର ମତାମତ କ'ଣ ରହିଛି ଆଜିର ଚର୍ଚ୍ଚାର ବିଷୟକୁ ନେଇକି? ପିଲାଦିନେ ଆପଣଙ୍କୁ କୋଉ ଖେଳ ଖେଳିବାକୁ ବହୁତ ମଜା ଲାଗୁଥିଲା? ତେବେ ଆପଣ ଆପଣଙ୍କର ସେଇ ମନର କଥା ଆପଣମାନଙ୍କୁ ଲେଖି ପଠାଇ ଦିଅନ୍ତୁ। ମେସେଜ୍ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ।

ନିଜ ନାଁ ଠିକଣା ଆଉ ଆପଣଙ୍କର ସେଇ ସ୍ମୃତି ଆମକୁ ମେସେଜ୍ ମାଧ୍ୟମରେ ଲେଖନ୍ତୁ। ଆମ ନମ୍ବରଟି ହେଉଛି 09495963210 ଆଉ ମୋ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମେସେଜ୍ ଆମକୁ ଲେଖି ପଠାଇ ଦିଅନ୍ତୁ।

ଆଜି ସମୟ ବଦଳିଛି। ଖେଳ ପଡ଼ିଆ ଜାଗାରେ ପ୍ରାୟ ସମସ୍ତେ ଫୋନରେ ବ୍ୟସ୍ତ, କିନ୍ତୁ ମାଟିର ଗନ୍ଧ, ସାଙ୍ଗସାଥୀମାନଙ୍କ ସହ ଖେଳିବାରେ ଆନନ୍ଦ, ଘରକୁ ଫେରିଲା ବେଳେ ମା'ର ସେହି ଡାକ, ସେସବୁ ହୃଦୟରେ ଗୋଟିଏ କଣରେ ସାଇତ ହୋଇ ରହିଛି।

ତେବେ ସାଥୀ ଚାଲନ୍ତୁ ନା ପିଲାଦିନର କଥା ମନେ ପକାଇ କିଛି ସ୍ମୃତି ସାଉଣ୍ଟିବା। ପିଲାଦିନ ଫେରି ଆସିବନି, କିନ୍ତୁ ସ୍ମୃତି ସମୟ ସହ ଆମ ହୃଦୟରେ। ଆଶା କରୁଛି ଆଜିର ଚର୍ଚ୍ଚାରେ ନିଜ ପିଲାଦିନର ସେଇ ଖଟା ମିଠା ସ୍ମୃତିକୁ ନିହାତି ଆପଣ ମନେ ପକାଇଥିବେ, ଆଉ ଆପଣମାନଙ୍କର ଅନେକ ସ୍ମୃତି ମଧ୍ୟ ତାଜା କରିଦେଇଥିବ। ତେବେ ସାଥୀ ଆଜି ତ ସମୟ ହୋଇଯାଇଛି, ଆଜିର ଚର୍ଚ୍ଚାର ଶୋକୁ ଏଇଠି ରଖୁଛି, ପୁଣି ନେଇ ଆସିବି ଆଉ ଗୋଟେ ସୁନ୍ଦର ଟପିକ ନେଇ। ସେ ପର୍ଯ୍ୟନ୍ତ ହସୁଥାନ୍ତୁ, ଭଲରେ ରୁହନ୍ତୁ, ଆଉ ଲାଇଫର ସବୁ ମୋମେଣ୍ଟକୁ ଏନ୍ଜୟ କରନ୍ତୁ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ୍ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଅନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା
1: नाफेड ने एक प्रकार से nafex.in, दृष्टि, ERP और नाफेड कल्याण, ये 4 पहलों की शुरुआत की। तो वो क्रांतिकारी इसलिए कि नाफेड जो 2014 में बंद होने की कगार पर आ गया था, आज नाफेड ये सारी पहल कर 500 करोड़ के मुनाफे के साथ, 30,000 करोड़ के टर्नओवर के साथ देश के 74 लाख किसानों की सेवा कर रहा है।
0: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2014 ମସିହା ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଂକଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱର କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର

0: ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ୍ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଚ୍ଚ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତିପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7:00 ଏହି ମ୍ୟାଚ୍ ଖେଳାଯିବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟ ହୋଇଥିଲା। ଗତ 10 ବର୍ଷ ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ଗୋଲ୍ରେ ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ଗୋଲ୍ରେ ପରାସ୍ତ କରିଛି। ଗତରାତିରେ ଆମେରିକାର ଆଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଗୋଲ୍ ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡ କପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0 ଗୋଲ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗ ଉପ ହିମାଳୟ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ଉପକୂଳ, କୋଙ୍କଣ, ଗୋଆ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ୍ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚ ତଥ୍ୟ ସଂଗ୍ରହ କରିବା ସହିତ ସେଠାରେ ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ମସିହା ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3ଟି ନିର୍ବାଚନ

ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10ଟି ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାରପ୍ରାପ୍ତ ବିଦ୍ୟାଳୟକୁ ନଗଦ 1,00,000 ଟଙ୍କା ସ୍ୱୀକୃତି ପ୍ରମାଣପତ୍ର ସହିତ ତିନିଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ୍ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ଟାରୁ 11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷାସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ୍ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପଭି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4ଟି ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,928 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ଭଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।
ସମ୍ବାଦ ଶେଷ ହେବା ପୂର୍ବରୁ

ସମ୍ବାଦ ପୁଣି ଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। କେବେ ଖାଲି ପାଦରେ ନିଜ ଗାଁ ମାଟିରେ ଚାଲିଛନ୍ତି? ସେ ମାଟିର ବାସ୍ନା, ପବନର ସ୍ପର୍ଶ ଆଉ ସେ ଅନୁଭବ ଯାହାକୁ ଶବ୍ଦରେ ବୁଝେଇବା ବହୁତ କଷ୍ଟ ହୋଇଯାଏ। ଆମେ ଯେତେ ଦୂରକୁ ଯାଉ, ଯେତେ ବଡ଼ ହଉ, ଶେଷରେ ମନ ଫେରିଆସେ ସେଇ ମାଟି ମା ପାଖକୁ, ଯେଉଁଠି ଆମର ପ୍ରଥମ ପାଦଚିହ୍ନ ପଡ଼ିଥିଲା। ମା ଯେପରି ଆମକୁ ଜନ୍ମ ଦିଅନ୍ତି, ସେପରି ଆମ ଜନ୍ମଭୂମି ଆମକୁ ଆମ ପରିଚୟ, ସଂସ୍କୃତି ଆଉ ସ୍ୱାଭିମାନ ଦେଇଛି। ସେ ମାଟି ମାର କଥାକୁ ନେଇ ଆରମ୍ଭ କରୁଛୁ ମୋ ଦେଶ।

0: ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ମାଟିର ବାସ୍ନାରେ ରହିଛି ଆମର ପିଲାଦିନର ସ୍ମୃତି। ଏହି ଶବ୍ଦରେ ଲୁଚି ରହିଛି ଅନେକ ଭଲ ପାଇବା। ପିଲାଦିନେ ଏହି ମାଟିରେ କେତେ ଖେଳିଛୁ, ପଡ଼ିଛୁ, ପୁଣି ଉଠିଛୁ। ଏହି ମାଟି ମା ଆମକୁ ଅନ୍ନ ଦେଇଛି, ପାଣି ଦେଇଛି, ଆଉ ଜୀବନ ମଧ୍ୟ ଦେଇଛି। ଚାଷୀଙ୍କ ପରିଶ୍ରମ, ଶ୍ରମିକମାନଙ୍କର କଠିନ ପରିଶ୍ରମ ଆଉ ସୈନିକମାନଙ୍କର ବଳିଦାନ ଓ ସାଧାରଣ ଲୋକଙ୍କର ସ୍ୱପ୍ନରେ ଗଢ଼ି ଉଠିଛି ଆମ ଭାରତ। ସେଥିପାଇଁ ଏ ମାଟିରେ କୋଟି କୋଟି ହୃଦୟରେ ସ୍ପନ୍ଦନ ଲୁଚି ରହିଛି।

ମାଟି ମାଆକୁ ଭଲ ପାଇବା କେବଳ ଯେ ବଡ଼ ବଡ଼ କଥାରେ ନୁହେଁ, ବରଂ ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ। ଦେଶପ୍ରେମ ଆରମ୍ଭ ହୁଏ ଆମ ଘର ଆଗରୁ, ଆମ ଗାଁରୁ ଆଉ ଆମ ସହରରୁ। ଯେମିତିକି ରାସ୍ତାରେ ଅଳିଆ ନ ପକାଇବା, ପାଣିର ଅପଚୟ ନ କରିବା, ନିଜ କାମକୁ ସ୍ୱଚ୍ଛତାର ସହ କରିବା, ଏହି ଛୋଟ ଛୋଟ କାମଗୁଡ଼ିକ ହିଁ ଆମକୁ ଆଉ ଆମ ଦେଶକୁ ଆହୁରି ଭାବରେ ସୁନ୍ଦର କରେ। ଏହି ଦାୟିତ୍ୱକୁ ହସି ହସି ପାଳନ କରିବା ହିଁ ଆମ ମାଟି ମା ପ୍ରତି ଆମର ଭଲ ପାଇବା।

ସମୟ ବଦଳୁଛି, ଜୀବନଶୈଳୀ ମଧ୍ୟ ବଦଳୁଛି, ଆଉ ଆମେ ନୂଆ ସ୍ୱପ୍ନ ନେଇ ବହୁତ ଆଗକୁ ବଢ଼ୁଛୁ। ଏସବୁ ଭିତରେ ମଧ୍ୟ ଆମେ ନିଜ ଦେଶ ଆଉ ଆମ ମାଟି ମା ପ୍ରତି ଭଲ ପାଇବା ସେମିତି ରଖିଛୁ। ପୃଥିବୀର ଯେକୌଣସି କୋଣରେ ଥାଉ ନା କାହିଁକି, ନିଜ ମାଟିର ସୁଗନ୍ଧ, ନିଜ ଭାଷାର ମାଧୁର୍ଯ୍ୟ ଆଉ ନିଜ ସଂସ୍କୃତି ଆଉ ପରମ୍ପରା ଆମ ସହିତ ସବୁବେଳେ ଥାଏ। ତେବେ ସବୁବେଳେ ଆମେ ଆମ ମାଟି ମା'ର ଗୌରବକୁ, ସମ୍ମାନକୁ ଆଉ ସ୍ୱାଭିମାନକୁ ବଜାୟ ରଖିବା।

ସେଥିପାଇଁ ମଣିଷର ମନ ହେଉଛି ଗୋଟିଏ ଅଦ୍ଭୁତ ଆଇନା, ଯେଉଁଠି ଜୀବନର ପ୍ରତ୍ୟେକ ଅନୁଭୂତି, ପ୍ରତ୍ୟେକ ହସ, ପ୍ରତ୍ୟେକ ଲୁହ ଆଉ ପ୍ରତ୍ୟେକ ସ୍ମୃତି ନିଜର ଛବି ରଖିଥାଏ। ସେ ଛବିଗୁଡ଼ିକୁ ରଙ୍ଗ, ସ୍ୱର ଆଉ ଭାବନା ଦେଇଥାଏ ଗୀତ। କେବେ ଏକ ମଧୁର ସ୍ୱର ଆମକୁ ଶୈଶବର ଗଳିକୁ ନେଇଯାଇଥାଏ, ତ କେବେ ଏକ ପ୍ରେମଭରା ଗୀତ ହୃଦୟର ଅନ୍ତରଙ୍ଗ କୋଣରେ ଲୁଚିଥିବା ସ୍ମୃତିକୁ ଜାଗ୍ରତ କରିଦିଏ। ଗୀତ କେବଳ ଶବ୍ଦ ନୁହେଁ, ଏହା ହେଉଛି ହୃଦୟର ଭାଷା। ଯେତେବେଳେ ମନରେ ଥିବା ଅକୁହା କଥାକୁ କହିବା ପାଇଁ ଶବ୍ଦ ମିଳେନି, ସେତେବେଳେ ଗୀତ ଆସି ସେହି ଭାବନାର ଅନୁବାଦ କରିଦିଏ। ତେବେ ଚାଲନ୍ତୁ ସୁରିଲା ଆଫ୍ଟରନୁନ୍କୁ ଆରମ୍ଭ କରିବା, ଆଉ ଏ ସୁରିଲା ଆଫ୍ଟରନୁନ୍ରେ ମନର ଆଇନାକୁ ଟିକେ ନଜର ଦେବା, ମନର ଆଇନାର କିଛି ଗୀତ ଶୁଣିବା। ତେବେ ଚାଲନ୍ତୁ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ, କଟକ, ଦିଲ୍ ସେ ଦିଲ୍ ତକ୍।

ସେତେ କେବେ କେବେ ଜୀବନରେ ଏମିତି ସମୟ ଆସେ ଯେତେବେଳେ ମନ ଅତ୍ୟନ୍ତ ଏକାକୀ ଲାଗେ। ଚାରିପାଖରେ ଅନେକ ଲୋକ ଥାଇ ମଧ୍ୟ ଭିତରେ ଏକ ଶୂନ୍ୟତା ଅନୁଭବ ହୁଏ। ସେ ସମୟରେ ଗୀତ ହିଁ ହୋଇଯାଏ ଆମର ସବୁଠୁ ନିକଟତମ ସାଥୀ। ଏକ ମଧୁର ସ୍ୱର ମନର କ୍ଳାନ୍ତିକୁ ଦୂର କରିଦେଇଥାଏ, ଆଉ ଏକ ପ୍ରେରଣାଦାୟକ ଗୀତ ଜୀବନକୁ ନୂଆ ଦିଗ ଦେଖାଇଥାଏ। ଗୀତର ଭାଷା କେବଳ କାନରେ ଶୁଣାଯାଏନି, ଏହା ହୃଦୟରେ ଅନୁଭବ କରାଯାଇଥାଏ। ସେଥିପାଇଁ

ଯେତେବେଳେ ଆମେ ଦୁଃଖିତ ହୋଇଯାଉ ଗୀତ ଆମକୁ ସାନ୍ତ୍ୱନା ଦିଏ, ଆଉ ଯେତେବେଳେ ଖୁସି ହୋଇଯାଉ ଗୀତ ସେହି ଖୁସିକୁ ଦ୍ୱିଗୁଣିତ କରିଦିଏ। ମନ ଆଇନାରେ ଏହି ସ୍ୱରମାନେ ଚିରଦିନ ପାଇଁ ନିଜର ଛାପ ଛାଡ଼ି ଚାଲିଯାଆନ୍ତି।

ସେଭି ପ୍ରେମ ଓ ଗୀତର ସମ୍ପର୍କ ବହୁତ ଗଭୀର। ପ୍ରେମର ଅନୁଭୂତିକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର, କିନ୍ତୁ ଗୀତ ସେହି କାମକୁ ବହୁ ସହଜରେ କରିଦିଏ। ପ୍ରଥମ ଦେଖା, ପ୍ରଥମ ହସ, ପ୍ରଥମ କଥାବାର୍ତ୍ତା, ଏସବୁ ମୁହୂର୍ତ୍ତ ସହିତ କୌଣସି ନା କୌଣସି ଗୀତ ଜଡ଼ିତ ହୋଇ ରହିଥାଏ। ବର୍ଷ ପରେ ଯେତେବେଳେ ସେହି ଗୀତ କାନରେ ପଡ଼ିଯାଏ, ସେତେବେଳେ ପୁଣି ଥରେ ସେ ଅନୁଭୂତି ଜୀବନ୍ତ ହୋଇଯାଏ। ଏକ ସୁନ୍ଦର ପ୍ରେମ ଗୀତ ହୃଦୟର ଭାଷାକୁ ସୁରରେ ସଜାଇ ଦିଏ। ତେଣୁ ପ୍ରେମର କାହାଣୀ ହେଉ କି ବିରହର ବେଦନା, ପ୍ରତ୍ୟେକ ଭାବନା ପାଇଁ ଗୀତ ରହିଛି। ମନ ଆଇନାରେ ଏହି ଗୀତଗୁଡ଼ିକ ପ୍ରେମର ଅନେକ ଚିତ୍ର ଆଙ୍କି ଦେଇଥାଏ।

ଗୀତ କେବଳ ବ୍ୟକ୍ତିଗତ ଅନୁଭୂତି ନୁହେଁ, ଏହା ସମାଜର ସଂସ୍କୃତିର ଏକ ମୂଲ୍ୟବାନ ଦର୍ପଣ ମଧ୍ୟ। ଏକ ଜାତିର ପରମ୍ପରା, ତାର ଭାବନା, ତାର ସଂଘର୍ଷ ଓ ସ୍ୱପ୍ନକୁ ଗୀତ ମାଧ୍ୟମରେ ସହଜରେ ବୁଝାଯାଇପାରେ। ଓଡ଼ିଆ ମାଟିର ଲୋକଗୀତ ହେଉ କି ଆଧୁନିକ ସଙ୍ଗୀତ, ପ୍ରତ୍ୟେକ ସ୍ୱରରେ ଲୁଚି ରହିଛି ଆମ ସଂସ୍କୃତିର ସୁଗନ୍ଧ। ଗୀତ ଆମକୁ ନିଜ ମୂଳ ସହିତ ଜଡ଼ି ରଖେ ଆଉ ଆମର ପରିଚୟକୁ ଜୀବନ୍ତ କରି ରଖେ। ତେଣୁ ଯେତେବେଳେ ଆମେ କୌଣସି ପ୍ରିୟ ଗୀତ ଶୁଣୁ, ସେତେବେଳେ କେବଳ ଏକ ସ୍ୱର ନୁହେଁ, ନିଜର ଅସ୍ତିତ୍ୱକୁ ମଧ୍ୟ ଅନୁଭବ କରିଥାଉ। ବୈଜ୍ଞାନିକମାନେ ମଧ୍ୟ କୁହନ୍ତି ଯେ ସଙ୍ଗୀତ ମନ ଆଉ ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହା ମନକୁ, ଯେଉଁ ମନର ଚାପକୁ କମାଇଥାଏ ଆଉ ଚିନ୍ତାକୁ ଦୂର କରିଥାଏ ଏବଂ ନୂଆ ଶକ୍ତିର ସଞ୍ଚାର କରେ। ଅନେକ ସମୟରେ ଯେଉଁ କଥା ଆମେ ଅନ୍ୟମାନଙ୍କୁ କହିପାରନ୍ତିନି, ସେହି କଥାକୁ ଗୀତ ଆମ ପକ୍ଷରୁ କହିଦିଏ। ସେଥିପାଇଁ ଅନେକ ଲୋକ ନିଜର ମନୋଭାବ ଅନୁସାରେ ଗୀତ ବାଛନ୍ତି। ଖୁସିରେ ଉତ୍ସାହର ଗୀତ, ବର୍ଷାରେ ରୋମାଣ୍ଟିକ ଗୀତ ଆଉ ଏକାକୀ ମୁହୂର୍ତ୍ତରେ ଭାବପ୍ରବଣ ଗୀତ, ଏସବୁ ଆମ ଜୀବନର ଅଂଶ ହୋଇଯାଏ। ମନର ଆଇନାରେ ଏସବୁ ସୁର ମିଶି ଏକ ଅଦ୍ଭୁତ ସଙ୍ଗୀତମୟ ଦୁନିଆ ତିଆରି କରିଥାଏ।

ସେଥି ଆଜିର ମନ ଆଇନରେ ଗୀତ ଏ ଯେଉଁ ଯାତ୍ରା ଶେଷରେ ଏତିକି କହିବାକୁ ଚାହିଁବୁ ଯେ ଗୀତ ହେଉଛି ଜୀବନର ସବୁଠୁ ସୁନ୍ଦର ସାଥୀ। ଏହା ଆମର ହସରେ ହସେ ଆମ ଲୁହରେ ଭିଜେ ଏବଂ ଆମ ସ୍ମୃତିରେ ଚିରଦିନ ପାଇଁ ବସିଯାଏ। ଜୀବନର ପଥ ଯେତେ କଠିନ ହେଉନା କାହିଁକି, ଏକ ଭଲ ଗୀତ ସେହି ପଥକୁ ସହଜ କରିଦେଇପାରେ। ତେଣୁ ନିଜ ମନର ଆଇନାକୁ ସବୁବେଳେ ସୁର ସଙ୍ଗୀତ ଆଉ ସକାରାତ୍ମକ ଭାବନାରେ ଭରି ରଖନ୍ତୁ, କାରଣ ଯେଉଁ ମନରେ ଗୀତ ରହେ ସେଠି ଆଶା ରହେ, ପ୍ରେମ ରହେ ଏବଂ ଜୀବନକୁ ସୁନ୍ଦର ଭାବରେ ବଞ୍ଚିବାର ପ୍ରେରଣା ମଧ୍ୟ ରହେ। ଏହି ମଧୁର ଭାବନା ସହିତ ଆଜିର ଇଶ୍ୱରିଲା ଆଫ୍ଟରନୁନ୍କୁ ଏଇଠି ଶେଷ କରିବା ଶେଷ ଗୀତ ସହିତ।

ନମସ୍କାର ଶ୍ରୋତା ବନ୍ଧୁ, ଅପରାହ୍ନ 5ଟାରେ ଏଫ୍ଏମ୍ ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପଦ୍ମ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଆଜି 73ତମ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆସନ୍ତା ଜୁଲାଇ 5 ତାରିଖରେ ହେବ ଓଟିଇଟି ପରୀକ୍ଷା। ଜୁନ୍ 28 ତାରିଖରେ ପୂର୍ବଭଳି ଆର୍ଆଇ ଅମିନ ପରୀକ୍ଷା ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ସର୍ବାଧିକ 72 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 7 ଦିନ ଅର୍ଥାତ୍ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସମବାୟ ମନ୍ତ୍ରୀ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୋରିଅନ୍

0: କୁଆଡେ ଛାଡିଲେ ସମସ୍ତେ ପୁରା ଘରେ ଟେନସନ ରେ ଥାନ୍ତି କଣ କରିବ ଆଉ ସ୍କୁଲକୁ ଯିବି ମାନେ ଆମ ଘରେ ବି ଏଇଟା ଭାବନ୍ତି କାହାକୁ ଆଜି ବାଡେଇକି ନ ଆସୁ ଆଉ ମୁଁ ସବୁବେଳେ ମାନେ ମତେ କିଏ କଣ କହିବ ଗୋଟା କଣ ଯଦି ମୋର କିଛି ଭୁଲ ନଥିବ ମତେ ମାରିଲେ ମୁଁ ଜମା ଛାଡିବିନି ଯଦି କିଏ ଗୋଟେ ମାରିବ ମୁଁ ତାକୁ ଦି ଚାରିଟା ମାରିବି
1: ଆରେ ବା ପୁରା ମାନେ କୁହନ୍ତିନି ପୁରା ଦବଙ୍ଗ ନୁହଁ କି
0: ଆଜ୍ଞା ତାପରେ ମୁଁ କଣ କରେ ଆମ ସ୍କୁଲରେ ସବୁ ଯୋଉ ପିଜୁଳି ଗଛ ହଉ କି ଆମ୍ବ ଗଛ ଯୋଉ ଗଛ ତା ଦେହରେ ଯଦି ହେଇଥିବ ପିଜୁଳି କି ଆମ୍ବ ମୁଁ କଣ କରେ ଚଢିକି ତୋଳେ ସାର୍ ଦେଖିଲେ ବହୁତ ଗାଳି କରନ୍ତି ବାଡ଼ନ୍ତି ବି ତାପରେ ଏମିତି ସ୍କୁଲରୁ ବହୁତ ଥର ଲୁଚିକି ବି ଆସିଛି କେତେବେଳେ କ୍ଲାସ ରେ କେହି ନଥିବେ ମୁଁ ଦେଖିବି ଏପଟ ସେପଟକୁ ଚାହିଁବି କେହି କୁଆଡେ ନଥିବେ ଦୌଡିକି ପଳେଇ ଆସେ ଆଉ ଦିନେ ଦିନେ କଣ କରେ ଝରକା ବାଟେ ସବୁ ବହି ଗୁଡା ବ୍ୟାଗ ରୁ କାଢି ଫୋପାଡ଼ିଦେବି ଝରକା ସେପଟକୁ ବ୍ୟାଗକୁ ତାପରେ ବଡି ବାଡି ପକେଇ ଦେଇକି ଏପଟେ ମୁଁ ଟିକେ ବାହାରକୁ ଯାଉଛି ବୋଲି କହିକିରି ପଳେଇ ଆସିବି ତାପରେ ସବୁ ବ୍ୟାଗ ସବୁ ପୁରେଇକିରି ଘରକୁ ପଳେଇ ଆସିବି ମୁଁ ଘରକୁ ଆସେ ନା ମୁଁ ଯାଏ ମୋର ଅନ୍ୟ ସାଙ୍ଗମାନଙ୍କ ସହିତ ଖେଳିବା ପାଇଁ ଯୋଉ ବଡ ମାନେ ମୋଠୁ ଯିଏ ବୟସରୁ ବଡ ସିଏ କ୍ରିକେଟ ଖେଳନ୍ତି ତ ମୁଁ ତାଙ୍କ ସାଙ୍ଗରେ ଖେଳିବାକୁ ପଳେଇ ଆସେ
1: କାହିଁକି ମାନେ ଘରକୁ ଆସନ୍ତିନି ମାନେ ଘରେ ଜାଣିଲେ ଗାଳି ଦେବେ ମାରିବେ
0: ହଁ ଘରେ ତ ଗାଡି କରେ ଏଇନା ତ ସ୍କୁଲ ଛୁଟି ହବା ଟାଇମ ଆଉ ତତେ କେମିତି ଛାଡିଦେଲେ ଏମିତି ଥରେ ଆସିକି ମୁଁ ମିଛରେ କହିଥିଲି ନା ଆମ ସ୍କୁଲ ଛୁଟି ହେଇଗଲା ଆଜି ବେଳାବେଳେ ଟିକେ ଛୁଟି ହେଇଗଲା ତାପରେ ଆଉ ଗୋଟେ ପିଲା ସେଇ ବାଟେ ଯାଉଥିଲା ନା ତମର କଣ ଯେତେବେଳେ ଛୁଟି ହେଲା ଆମ ପୁଅ ଆସିକି କହିଲା ଆଜି ବେଳାବେଳେ ଛୁଟି ହେଇଯାଇଛି ତାପରେ ତମେ ମାଡ ଖାଇଲି ଆଉ
1: ଆଚ୍ଛା ସେମିତି କିଛି ବଦମାସି ଗୁଣ ଏବେ ଆଉ ଅଛି କି ସାଇ
0: ନାଇଁ
1: ନାଇଁ ଆଉ
0: ମାନେ ଏବେ ମୋ ଭିତରେ ବହୁତ ଚେଞ୍ଜେସ ଆସିଛି ଆଉ ମୁଁ ତ ଆଗରୁ ଯୋଉଠି ଦେଖେ ମାନେ ପାଣି ଦେଖିଲି ତା ଭିତରେ ସାଇକେଲ ପୁରେଇକି ଆଣିବି ଯିଏ ବସିବେ ତାଙ୍କ ଉପରେ ଛିଟକି ଥିବ ମୁଁ ସେମିତି ପୁରେଇକି ଚାଲିଥିବି ଆଉ ଏଇଟା ବି ଥିଲା ମାନେ
1: ଆଚ୍ଛା ମନେ ପଡିଲେ
0: ବ୍ୟାଗ ସାଇକେଲ ସବୁ ଫୋପାଡ଼ ଦେଇ ପଳେଇ ଆସିବି ରାଗିକି
1: ଆରେ ବାପରେ ପୁରା ସୁପର ଫାଷ୍ଟ ଥିଲ ଆଚ୍ଛା ବର୍ତ୍ତମାନ ସେଗୁଡା ସବୁ ମନେ ପଡିଲେ କଣ ଫିଲ ହୁଏ କଣ ଭାବନ୍ତି କଣ
0: ଏଇଟା ତ ଫାଷ୍ଟ ଆସେ ମୁଁ ଏତେ ଦୁଷ୍ଟାମି ଯୋଉ କରୁଥିଲି ସମସ୍ତଙ୍କୁ ଏତେ ହଇରାଣ କରୁଥିଲି ଏଇଟା ତ ଠିକ ନୁହେଁ ସମସ୍ତଙ୍କ କଥା ଟିକେ ମାନିବା ଦରକାର ତାପରେ ଏଇଟା ବି ଜାଣି ଖୁସି ଲାଗେ ସେତେବେଳେ ଏତେ ଦୁଷ୍ଟାମି ସବୁ କରୁଥିଲି
1: ତାହେଲେ ଆମେ ସିଓର ହେଇପାରିବୁ ଯେ ସେତେବେଳର ସାହି ସାଇ ବର୍ତ୍ତମାନର ସାଇ ଭିତରେ ଆକାଶ ପାତାଳ ତଫାତ ପୁରା ଚେଞ୍ଜେସ
0: ନିଶ୍ଚିତ
1: ଓକେ ବହୁତ ବହୁତ ଧନ୍ୟବାଦ ସାଇ ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ଭାଇ ରହିଲି ନମସ୍କାର
1: ନମସ୍କାର ହଁ ସାଥୀ ଆପଣମାନେ ବି ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇପାରିବେ କହିପାରିବେ ଆପଣଙ୍କ ମନର କଥା 0671230353 ଏ ନମ୍ବର ଜରିଆରେ ପିଲାଦିନର ସେହି ପୁରୁଣା ବଦମାସି ଏମିତି ଗୋଟେ କିଛି ବଦମାସି ଯାହା ଆଜି ବି ଆପଣଙ୍କର ମନେ ପଡୁଥିବ ଭୁଲିପାରୁନଥିବେ ଆପଣମାନେ ବି ଯୋଡ଼ି ହେଇପାରିବେ ନମ୍ବର ହେଉଛି 0671230353 କିଏ ଅଛନ୍ତି ବର୍ତ୍ତମାନ ଫୋନ୍ ଲାଇନ୍ରେ ଦେଖିବା ହ୍ୟାଲୋ
2: ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା କିଏ କହୁଛନ୍ତି ଆପଣଙ୍କ ପରିଚୟ ଦିଅନ୍ତୁ
2: ବିଜୟ କୁମାର ଦାସ ସୌରୀ ମହାସିଂପୁର ବହୁରାମ କଟକ
1: ବିଜୟ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ କଣ କହିବେ ଆପଣଙ୍କ ପିଲାଦିନର କଥା
2: ସମସ୍ତେ ମତେ ଖାଲି ମତେ ଆଜି କଣ କରିବା ଗୋଟା ଆଉ ରାତିରେ କୋଉଠି କଣ କରିବା ଆଉ ସ୍କୁଲ ଗଛରୁ ନଡ଼ିଆ ମୁଁ ଚଢିବି ଆଉ
1: ଆଚ୍ଛା
2: ଚଢିକି ନଡ଼ିଆ ତୋଳା ହବ ସମସ୍ତେ ମିଶିକିରି ଖାଇବ ଆଉ
1: ମାନେ ପଡିକି କେବେ ଗୋଡ ହାତ ଭାଙ୍ଗି ଯାଇନି ତ
2: ମୁଁ ପଡିନି କେବେ ମୋର ଚଢିବାର ଅଭ୍ୟାସ ଥାଏ ମୁଁ ମାନେ ପନ୍ଦର ନଡ଼ିଆ ତୋଳିଦିଏ
1: ଆଚ୍ଛା ଅନ୍ୟ ଅନ୍ୟ ସାଙ୍ଗମାନେ କେହି ଗଛକୁ ଚଢିପାରନ୍ତିନି
2: ନାଇଁ ଗଛ ଚଢିପାରନ୍ତିନି ମତେ ଦେଖିବେ ତୁ ଚଢିପାରୁଛୁ ତୁ ଚଢ
1: ହଁ ହଁ ଆଚ୍ଛା ଏଇଟାକୁ ଆପଣ କଣ କୁହାଯିବ ଏଇଟାକୁ ଆପଣ କଣ ଆପଣଙ୍କର କଣ କୁହାଯିବ ସିମ୍ପଲି ନେଚର କୁହାଯିବ ନା ସରଳ ନେଚର କୁହାଯିବ ନା ବଦମାସି ଗୁଣ କୁହାଯିବ
2: ସାଙ୍ଗମାନଙ୍କ ସାଙ୍ଗରେ ମାତିକିରି ଏହା କରେ ଆଉ
1: ଆଚ୍ଛା କେବଳ ସେଇ
2: ଧରା ପଡିନି ଆଲୋଚନା ହୁଏ ଆଉ
1: ଆଚ୍ଛା ଅନ୍ୟ ସମୟରେ ଅନ୍ୟ ସମୟରେ ଅନ୍ୟ ସମୟରେ ଆପଣ ଗଛକୁ ଚଢ଼ନ୍ତିନି କେବଳ ସରସ୍ୱତୀ ପୂଜାରେ ସେ ଯୋଉ ମାହୋଲ ହେଲା ପରେ କରନ୍ତି ନା
2: ଅଲଗା ବେଳେ ଅଲଗା ବେଳେ ଚଢିକି ଚଢିଛି
1: ଆଚ୍ଛା
2: ଖରାବେଳେ ବାପା ଶୋଇପଡ ସାନମାନେ ଡାକିବେ ଚଢିବି ନଡ଼ିଆ ପଡ଼ ଚଳିବି ଚଢିକି
1: ସେଥିପାଇଁ ଆପଣ ମାଡ଼ ଖାଇଛନ୍ତି କେବେ ଘରେ
2: ମାଡ଼ ଖାଇଛି
1: ଖାଇଛନ୍ତି
2: କିନ୍ତୁ ଘରେ ଖାଇଛି ବହୁତ ଥର ଖାଇଛି ମାଡ଼
1: ଆରେ ବାପରେ ଆଚ୍ଛା ଏବେ ଏବେ ଆପଣ ଗଛ ଚଢୁଛନ୍ତି ନା ଚଢୁନାହାନ୍ତି
2: ନାଇଁ ନାଇଁ ମାନେ ଚାହିଁଲେ ଚଢିଛି କିନ୍ତୁ ଚଢେନି ଆଉ କଣ କିନ୍ତୁ ଆମ୍ବ ତୋଳିବା ପଣସ ଆଣିବା ଏଇ କଦଳୀ ଗଛ ରଖା ପୁରେଇବା
1: ଆଚ୍ଛା ଏବେ ଗଛ ଚଢିଲେ ଭୟ ଲାଗେନି

0: ଯେତେ ଯାହା ଆପଣଙ୍କର ଘରେ ଯାହା ଯାହା ଦରକାର ହଉଥିବ ଆପଣଙ୍କର ଗଛରୁ ଆପଣ ବୋଧେ ନିଜେ ଚଢୁଛନ୍ତି?
1: ନାଇଁ ନାଇଁ ନାଇଁ, ସେମିତି କଣ ଆମ ପ୍ରଫେସନାଲ ନୁହେଁ ନା, ଆମର ଅଭ୍ୟାସ ନାହିଁ ଏତେ, କଣ ଆଉ ଚଢିକି ଜଣେ ଭଳି ଆମେ ଚଢିପାରିବୁ କଣ?
0: ନାଇଁ, ସେତେବେଳେ ମନେ ପଡ଼େନି ଯେ ଆପଣ ଆପଣଙ୍କ ଚାରି ପାଞ୍ଚ ଜଣ ସାଙ୍ଗ ଯେତେବେଳେ କହୁଥିଲେ ଆପଣ ଗଛକୁ ଚଢି ଯାଉଥିଲେ, ତ ବର୍ତ୍ତମାନ ଚଢିବାର ଅସୁବିଧା କଣ ଅଛି?
1: ସାଙ୍ଗମାନେ ସେ କଥା ମନେ ଅଛି ନା, ମୁଁ କଣ ମତେ ମତେ ଉପରେ ଚଢେଇଦେଲ
0: ବହୁତ ଧନ୍ୟବାଦ ବିଜୟ ଭାଇ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କର ମତାମତ କହିଲେ, ଆପଣଙ୍କ ମନର କଥା କହିଲେ, ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ। ସାଥୀ, ଆପଣମାନେ ବି ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇପାରିବେ ଆଉ କହିପାରିବେ ଆପଣଙ୍କ ମନର କଥା, ଆପଣଙ୍କ ସେ ପିଲାଦିନର ଗୋଟିଏ ବଦମାସି ଯାହା ଆଜି ବି ଆପଣଙ୍କର ମନେ ପଡୁଥିବ। ନମ୍ବର ହେଉଛି 07123030353। ଆଉ ଜଣେ କଲର୍ ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ।
2: ହଁ ସାର୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ମୁଁ ଗୋଜିଟାଙ୍ଗରୁ ପ୍ରଫୁଲ୍ଲ ବନମହାନ୍ତ କହୁଛି, ଗୋଜିଟାଙ୍ଗରେ କେନ୍ଦୁଝରରୁ।
0: ଗୋଜିଟାଙ୍ଗର କେନ୍ଦୁଝରରୁ। ବାହ, ବହୁତ ବଢିଆ। ଆପଣଙ୍କ ଏରିଆର କଣ ମାନେ ଫେମସ୍ ଜିନିଷ କଣ ଅଛି?
2: ଫେମସ୍ ଜିନିଷ ଆଜ୍ଞା ଆଉ କଣ, ସବୁ କିଛି ଅଛି। ଦର୍ଶନୀୟ ହିସାବରେ କହିବେ ନା ଖାଇବା ହିସାବରେ କହିବେ?
0: ସବୁ ତ ମାନେ ମା ତାରିଣୀଙ୍କ ପୀଠ ତ ନିଶ୍ଚିତ।
2: ପ୍ରାକୃତିକ
0: ପରିବେଶରେ ଘେରା ଆପଣଙ୍କ ଅଞ୍ଚଳ ନୁହଁ କି?
2: ଆଜ୍ଞା ଆଜ୍ଞା,
0: ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ଆଜିର ଟପିକ କଣ କହିବି ଆଜ୍ଞା, ସେ ପିଲାଦିନର ଯୋଉ ସ୍ମୃତି ସେଗୁଡା କହିଲା ବେଳକୁ ଆଜ୍ଞା ବହୁତ କିଛି ଦୁଃଖ ବି ଲାଗେ ଆଉ ବହୁତ କିଛି।
0: ନାଇଁ ନାଇଁ, ପିଲାଦିନର ତ ଅନେକ ସ୍ମୃତି ଅଛି, କେବଳ ଗୋଟିଏ ସ୍ମୃତି କୁହନ୍ତୁ ଆପଣଙ୍କର ବଦମାସି। ସେମିତି କିଛି ବଦମାସି ଆପଣ ଥିଲେ କି?
2: ଆଜ୍ଞା ଆଜ୍ଞା,
0: କଣ ଥିଲେ?
2: ବଦମାସି କରୁଥିଲୁ, ଲୋକଙ୍କ କାଜୁ ବଗିଚାରେ ପହଞ୍ଚି ଯାଉଥିଲୁ, ଆମ୍ବ ବଗିଚାରେ ପହଞ୍ଚି ଯାଉଥିଲୁ।
0: ଆଚ୍ଛା,
2: ଦିନକର ଘଟଣା ହେଇଛି ଓଡ଼ିଆ ହାଇସ୍କୁଲ ଜୀବନର କଥା। ସେତେବେଳକୁ ଗୋଟେ ଟୋକା ଗଛକୁ ଚଢି ଯାଇଛି ଆମ୍ବ ଗଛକୁ, ତ ଚଢିଗଲା ପରେ ସେ ଆମ୍ବ ଖସେଇବା ସମୟରେ ସେ ଅଗକୁ ଯାଇଛି ଆଉ, ଡାଳ ଭାଙ୍ଗିକି ପଡ଼ିଛି, ତଳ ଡାଳରେ ସେ ଲାଗିଛି, ଲାଗିଲା ପରେ ତଳେ ପଡ଼ିଯାଇଛି, ପଡ଼ିଲା ପରେ ସେନ୍ସଲେସ୍ ହେଇଛି।
0: ଆଚ୍ଛା,
2: ତାପରେ ସେତେବେଳେ ବୋତଲ ଫୋତଲ କିଛି ନଥିଲା, ଆମେ ସେତେବେଳେ ରୁମାଲ ଗାମୁଛା ହେଇଯାଇକି ଆଣିକି ତାକୁ ପାଣି ଦେଇକିରି ଆଉ ସାଇଜାକୁ ନେଇଥିଲୁ।
0: ଆପଣ କଣ ବଦମାସ କରୁଥିଲେ ସେତେବେଳେ ଘରେ ଆପଣଙ୍କ ବଦମାସି ପାଇଁ?
2: ବସ ଚଢିବା, ବେଲ ଗଛ ଚଢିବା ଇତ୍ୟାଦି ଇତ୍ୟାଦି, ଏଇସବୁ ବଦମାସ ଥିଲା।
0: ବେଲ ଗଛ ଚଢି ଯାଆନ୍ତି କଣ୍ଟା ଗଛରେ? କଣ୍ଟା ଫୁଟିଯାଏନି
2: ନା? ସେମିତି ଦେଖିକିରି ଉଠୁଥିଲୁ, ମାନେ ଗଛ ଚଢିବାରେ ବହୁତ ଧୁରନ୍ଧର ଥିଲୁ ସେତେବେଳକୁ।
0: ଆଉ କଣ କଣ ଧୁରନ୍ଧର ଥିଲେ ସେତେବେଳେ?
2: ଆଜ୍ଞା,
0: ଆଉ ସେତେବେଳେ କୋଉଥିରେ ଧୁରନ୍ଧର ଥିଲେ ଆପଣ?
2: କେବଳ ଗଛ ଚଢିବା, ପାଣିରେ ପହଁରିବା।
0: ପାଣିରେ ପହଁରିବା, କେତେ ବାଟ ଆପଣ ପହଁରି ପାରୁଥିଲେ ସେତେବେଳେ?
2: ଆମେ ହାଫ୍ କିଲୋମିଟର ଯାକ ଯାଇକି ଫେରି ଆସୁଥିଲୁ।
0: ଏବେ ଆଉ ପହଁରି ପାରୁଛନ୍ତି?
2: ନା ଆଜ୍ଞା, ଏବେ ଆଉ ହଉନି।
0: ଆପଣଙ୍କର ସେଇ ବଦମାସି ଗୁଣ ସେତେବେଳେ ଯୋଉଟାକି ଆପଣଙ୍କୁ ପରିବାରର ଆକଟ କରୁଥିବେ, ଥଣ୍ଡା ହବ, ବେଶୀ ସମୟ ଗାଧାନି, ପହଁରାନି, ପହଁରନି, ତ ବର୍ତ୍ତମାନ ଯଦି ସେଇଟା ପ୍ରାକ୍ଟିସ୍ କରିଥାନ୍ତେ ତାହେଲେ ଆପଣଙ୍କ ଶରୀର ଶାରୀରିକ ସୁସ୍ଥତା କେତେ ପରିମାଣରେ ଥାନ୍ତା ବୋଲି ଆପଣ ଫିଲ୍ କରୁଛନ୍ତି? ବୈଜ୍ଞାନିକ ମାନେ କହନ୍ତି ଯେ ପହଁରିବା ଗୋଟେ ଏମିତି ଗୋଟେ ଏକ୍ସରସାଇଜ୍, ଯଦି ଆପଣ କଣ୍ଟିନ୍ୟୁଅସଲି ଏଇଟା ପ୍ରାକ୍ଟିସ୍ କରିବେ ଆପଣଙ୍କର ହାର୍ଟ ପ୍ରୋବ୍ଲେମ୍ ହବନି ନକି? ବହୁତ ବଢିଆ, ବହୁତ ବଢିଆ। ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆପଣଙ୍କର ମନର କଥା କହିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
2: ନମସ୍କାର।
0: ସଧି ଆଗକୁ ଆପଣମାନଙ୍କ ସହିତ ଆମେ ଯୋଡ଼ି ହେବା, ଆପଣଙ୍କ ମନର କଥା ଶୁଣିବା, ତେବେ ବର୍ତ୍ତମାନ ଚାଲନ୍ତୁ ସମୟ ହେଇଛି ଶୁଣିନେବା ଗୋଟେ ମିଠା ଗୀତ। ଷ୍ଟେ ଟ୍ୟୁନ୍ଡ।

0: ଯାଇଥାଉ କିନ୍ତୁ ଛତାଟା ମୁଣ୍ଡ ଉପରେ ନ ରଖିକି ବର୍ଷାରେ ଛତାଟାକୁ ବନ୍ଦ କରିଦେଇ ଓଦା ହେଇକି ଆସିବା ପାଇଁ ଘରେ ବି ସେମ୍ ପ୍ରଶ୍ନ ପଚାରନ୍ତି କେମିତି ଓଦା ହେଲୁ ଛତା ନେଇଥିଲୁ
1: ତାମାନେ ବର୍ଷାରେ ଭିଜିବାର ଯୋଉ ଇଚ୍ଛା ଥାଏ ସେଇଟାକୁ
0: ବହୁତ ସେ ସମୟର କଥା ଗୋଟେ ଅନ୍ୟ କେମିତି କଥା ଅଛି ଆସିଲା ବେଳେ ଏଇ ବର୍ଷା ଦିନେ ରାସ୍ତାରେ ପାଣି ଜମିଥିବ ଆମେ କଣ କରୁ ନା ଏମିତି ବନ୍ଧ ବାନ୍ଧିକିନା ଯଦି ମାଟି ବି ନ ପାଉ ବନ୍ଧ ବାନ୍ଧିବା ପାଇଁ ଚାରି ପାଞ୍ଚ ଜଣ ସାଙ୍ଗ ଚପଲକୁ ଇଟା ଭଳିଆ ସାଇଜ କରି ଥୋଇଦେଇ ଯୋଉ ଆମର ଭଣ୍ଡା ନଳୀ ପାଣି ଏପଟ ସେପଟ ପାସ୍ କରୁ
1: ମାନେ ନାଳ ନାଳ କରିବା ପାଇଁ ଗୋଟେ ବଢିଆ
0: ସେମିତି କରୁ ଚପଲ ଇଟା ଭଳିଆ ଚପଲକୁ ଏମିତି ଥୋଇଦେଇକି ମାଟି ଅଳ୍ପ ଅଳ୍ପ ମାଟି ଦେଇକିନା ଭଣ୍ଡା ନଳୀ ପୁରେ ସେପଟୁ ଏପଟ ପାସ୍ କରିବୁ ସାର୍ଙ୍କୁ ଯଦି ଖବର ମିଳିଯାଏ ସାର୍ ତାପ ନ ପଚାରନ୍ତି କଣ ବାଟରେ ବର୍ଷାରେ ନ ଯାଇ ଘରକୁ କରୁଥିଲା ଏମିତି ନାଇଁ ସାର୍ ଆମେ କରିନୁ ତ ଆମେ ଯାଇଥିଲୁ ହେରି ଘରକୁ
1: ଘରେ ଗାଳି ଖାଆନ୍ତି ସ୍କୁଲରେ ତ ଗାଳି
0: ଖାଆନ୍ତି ନିଶ୍ଚିନ୍ତ ମୋ ବଡ଼ାପା ଯିଏ ହେଡ଼ମାଷ୍ଟର ଥିଲେ ସ୍କୁଲରେ ନା ସିଏ ବି ଆସନ୍ତି ତାଙ୍କୁ କହିଦି ସିଏ ସବୁନେ ସ୍କୁଲ ଯାଆନ୍ତି ମୋ ସମୟ ସେ ରିଟାୟାର କରିଯାଇଥିଲେ କିନ୍ତୁ ଯାଆନ୍ତି ସବୁନେ ଆଉ ବଡ଼ାପାଙ୍କୁ ଖବର ମିଳିଯାଏ ଆଉ ଆସିକି ଘରେ ଗାଳି ଶୁଣୁ ଆଉ କିନ୍ତୁ ସେଇ ସମୟ ଗୁଡା ବହୁତ ମଜା ଲାଗେ ଆସିଲା ବେଳେ ଏମିତି ପାଣି ଯୋଉ ପାଣି ଜମିଥିବ ରାସ୍ତାରେ ଚପଲ ଦେହରେ ଏମିତି ଛିଟିକା
1: ଛିଟିକା ଅନ୍ୟମାନଙ୍କ ଅନ୍ୟ ଲୋକମାନଙ୍କୁ ମାରନ୍ତି ଯା ହଉ ଖୁସି ଲାଗିଲା ସଙ୍ଗୀତା ମ୍ୟାଡାମ ଯେ କହନ୍ତିନି ଆପଣଙ୍କର ଯୋଉ ନଟଖଟ ଯିଏ ସେତେବେଳେ ଯୋଉ ନଟଖଟ ପଣିଆ ଯୋଉ ଛୋଟ ବେଳର
0: ସେବଳ କଥା ମନେ ପଡିଲେ ବହୁତ ମାନେ ମନ ଦୁଃଖ ଲାଗେ ସେ ସମୟ ନାହିଁ ଆଜି ସକାଳେ ମୁଁ ବହୁତ ମିସ୍ କରୁଥିଲି ଏଇ କଥା ମୋ ପୁଅକୁ ଆଉ ପାଟି କଲିନି
1: ଆପଣଙ୍କ ପୁଅ ହିଁ ତାଜା କରିଦେଲା ସେ ପୁରୁଣା ସ୍ମୃତି
0: ନିଶ୍ଚିନ୍ତ ଦେଖନ୍ତୁ ମୁଁ ସକାଳେ ସେ କଥାଟା ଭାବୁଛି ଆପଣ ଏଇକିନା ସେଇଟା ରଖିଛନ୍ତି ଟପିକରେ
1: ଆମକୁ ବି ବହୁତ ଖୁସି ଲାଗିଲା ମାନେ ଏଇ ଯୋଉ ଟପିକ ସହିତ ଆପଣଙ୍କର ଯୋଉ ପୁରୁଣା ସ୍ମୃତି ବି ସାମିଲ ଅଛି ଆଉ ବିଶେଷ କରି ଆପଣଙ୍କ ସେଇ ପୁରୁଣା ସ୍ମୃତିକୁ ଆପଣଙ୍କ ପୁଅ ଆଜି ତାଜା କରିଦେଇଛନ୍ତି
0: ନିଶ୍ଚିନ୍ତ ମୁଁ ବହୁତ ସକାଳେ ଏଇ କଥା ତାକୁ କହିଲା ମୁଁ ଆଉ ଗାଳି ଦେଇନଥିଲି ମୋର ବି ମନେ ପଡ଼ିବା ମୁଁ ବି ଏମିତି କରିଥିଲି ଛୋଟବେଳେ ଆଉ ସେଇ କଥା ସିଏ ଆଜି ମୋର ମନେ ପକେଇଦେଲା ପୁଣି ଏବେ ଆପଣଙ୍କ ସୋ ବି ମନେ ପକେଇଦେଲା
1: ଓକେ ବହୁତ ବହୁତ ଧନ୍ୟବାଦ ସଙ୍ଗୀତା ମ୍ୟାଡମ୍ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଧନ୍ୟବାଦ ସତି ଆପଣମାନେ ବି କହିପାରିବେ ଆମ ନମ୍ବର ହେଉଛି 06712303153 ଆମର ଟପିକ୍ ହେଉଛି ପିଲାଦିନର ସେ ଗୋଟିଏ ବଦମାସି ଯାହା ଆଜି ବି ଆପଣଙ୍କର ମନେ ପଡ଼େ

0: ଆଚ୍ଛା ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ, କିଏ କହୁଛନ୍ତି?
1: ଶୁଭ ସନ୍ଧ୍ୟା ଭାଇ, ମୁଁ ଶାଳଙ୍କା ସହିତ ସହପରିବାର ଭଲ ଥାନ୍ତି
0: ନା ଭାଇନା କହୁଛନ୍ତି? କେମିତି ଅଛନ୍ତି ଭାଇ, ଭଲ ଅଛନ୍ତି?
1: ଆଜ୍ଞା ଆଜ୍ଞା, ଏବେ ପୁରା ସୁସ୍ଥ ଅଛି।
0: ଓକେ, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଆଜି ଟପିକ ବିଷୟରେ ତ ପିଲାଦିନ କଥା ମନେ ପକେଇଦେଲେ।
0: ହଁ, ଗୋଟିଏ ବଦମାସୀ କହିବେ, ଏବେ ବି ଏବେ ସେ ବଦମାସୀ ଅଛି କି ନାହିଁ?
1: ସ୍କୁଲରେ ପଢୁଥିଲି, ଭୁବନେଶ୍ୱର ତ ଜନ୍ମ, ଭୁବନେଶ୍ୱର ପାଠ ପଢୁଥିଲି କାଟୁଲ ସ୍କୁଲରେ। ମୁଁ ଗୋଟେ ଅଭ୍ୟାସ ଥିଲା ଚୁଇକମ ଖାଇକିରି କା ମୁଣ୍ଡେ ଏମିତି ଭାବେ ଲଗେଇ ଯେ ତା ବାଳ ଅଧା କଟା ହବ, ଆଉ କିଏ ଉଠିକି ଯାଇଥିବେ ଆସିଲା ବେଳକୁ ତା ସିଟ୍ରେ ପକେଇଦେବେ। ଏମିତି ସାତ ଆଠ ଦିନ ମୁଁ ଲାଗ ଲାଗ କରିଥିଲି, କମ୍ପ୍ଲେନ ଯାଏ କମ୍ପ୍ଲେନ ଯାଇକି ସାର୍ଙ୍କ ଇଏରେ କିଛି ଜଣାପଡ଼େନି, ଯେତେବେଳେ ମୁଁ ଲଗାଏ ସେତେବେଳେ ପାଟିରେ କିଛି ପୁରାଏ। ଏମିତି ଦିନେ ହଠାତ୍ କି ଆସିକିରି ହେଡ଼ମାଷ୍ଟର ଆରମ୍ଭ କରି ସମସ୍ତେ ସବୁ ସାର୍ ଆସି ସାଙ୍ଗେ ସାଙ୍ଗେ ଗିରିଗଲେ, ସବୁ ପିଲାଙ୍କ ପାଖେ ଖାଇଗଲେ ଏବଂ ପକେଟ୍ ସର୍ଟ କଲେ। ଆଉ ବାହାରିଲା ମୋର ଚୁଇଚୁ ଆଉ ମାଡ଼ ବାଲିଗାଲି ସବୁ ମାଡ଼ରେ। ଆଉ ତାପରେ ଘରେ ଚିଠି ଲେଖା ହେଲା ଯେ ବହୁତ ପିଲାଙ୍କର ସାର୍ଟରେ ଏବଂ ପ୍ୟାଣ୍ଟରେ ଏବଂ ଚୁଟିରେ ଚୁଇକମ ଲଗେଇଥିବାରୁ ଏଠୁ ଗୋଟେ ଆମର ସେତେବେଳେ ଥିଲା ଫାଇନ୍, ଫାଇନ୍ ପଡିଲା ସେତେବେଳେ ଥିଲା ଆଠଣା ପଇସା ଟଙ୍କାଟେ ଫାଇନ୍ ଥିଲା ସେତେବେଳେ ପଡ଼ିଥିଲା। ସେତେବେଳେ ନନା ଗନ୍ତିରେ ଭୁଲ ବାଲ ମାଗିଲି ମୁଁ ବସିକିରି, ସେଇଠି ଲେଖାଲେଖି କହିଲି ଆଉ ସେଗୁଡ଼ା ଦୁଷ୍ଟମି ହେବିନି। ଏମିତି ବହୁତ କଥା ହେଇଥିଲା,
0: ଆଜି ବି ମନେ ପଡ଼େ ସେ କଥା ନା?
1: ଆଜ୍ଞା ଆଜ୍ଞା।
0: କଣ ଫିଲ୍ ହୁଏ ମାନେ ସେ ସମୟକୁ ଆପଣ ହରେଇ ସାରିଛନ୍ତି?
1: ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଏବେ ଏବେ ବି ସେ ବଦମାସୀ କିଛି କରିବାକୁ ମନ ହୁଏନି?

0: ଏବେ ଆଉ ସେ ମାନେ
1: ଏବେ ଏବେ ସେମିତିକା ବଦମାସି କଲା ମାନେ କଳଙ୍କ ଲାଗି କଳଙ୍କିତ ହେଇଯିବେ ନୁହଁ କି? ବହୁତ ଧନ୍ୟବାଦ ଟୁନା ଭାଇନା, ଏଫଏମ୍ ରେନ୍ବୋ କୁ କଲ୍ କଲେ, ଆପଣଙ୍କ ମନର କଥା କହିଲେ।
0: ପରେ ଆପଣ ଆସିଛନ୍ତି, ମୁଁ ପୁଣି କଲି ଶୁଣୁଛି, ଆଗରୁ ରାସ୍ତାରେ ଶୁଣୁଥିଲି, ଲଗଉନଥିଲି, ଯାହା ଲଗେଇଥିଲି ଆପଣଙ୍କ ସହିତ ଥରେ,
1: ବହୁତ ଖୁସି ଲାଗିଲା,
0: ବହୁତ ଖୁସି ଲାଗିଲା,
1: ବହୁତ ଆମକୁ ବି ଖୁସି ଲାଗିଲା ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ। ଧନ୍ୟବାଦ ଧନ୍ୟବାଦ। ସଭି ଆପଣମାନେ ବି କହିପାରିବେ, ନମ୍ବର ହେଉଛି 0671230353। ଆଜିର ଟପିକ୍ ହେଉଛି ପିଲାଦିନର ସେଇ ଗୋଟିଏ ବଦମାସ ଯାହା ଆଜି ବି ଆପଣଙ୍କର ମନେ ପଡ଼ୁଥିବ। ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ, ଅଶୋକ ଭାଇ, କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ଏଫଏମ୍ ରେନ୍ବୋ କୁ ସ୍ୱାଗତ କରୁଛୁ ଆପଣଙ୍କୁ।
2: ଆମ ବାଡିରେ ଗୋଟେ ବଡ ପିଜୁଳି ଗଛ ଥିଲା,
1: ହଁ,
2: ଗୋଟେ ସ୍କୁଲର ସାଥୀ ଝିଅଟେ,
1: ହଁ,
2: ମତେ କହିଲା ମତେ ପିଜୁଳି ତୋଳିକି ଦିଅ।
1: ଆପଣ ସେତେବେଳେ କେତେ ବୟସରେ ହେଇଥିଲେ ଅଶୋକ ଭାଇ?
2: ମାନେ 10-12 ବର୍ଷ ରହିଥିଲି।
1: ବଢିଆ, ବହୁତ ବଢିଆ, କୁହନ୍ତୁ।
2: ସେଇଠୁ ମୁଁ ତାକୁ କହିଲି ମୁଁ ଆଉ ରହ, ମୁଁ ଗଛରେ ଚଢିକି ତୋଳିକି ଆଣିକି ଦେବି।
1: ଆଚ୍ଛା,
2: ସିଏ ମତେ ଇଆଡୁ ସିଆଡୁ କଥା କହିଲା।
1: ଆଚ୍ଛା,
2: ଯେମିତି ଟିକେ ଇଆଡୁ ସିଆଡୁ କହିଲା, ମୁଁ
1: ତାକୁ
2: ଗୋଟେ କଣ୍ଟା ବୁଦାକୁ ଠେଲିଦେଲି।
1: ତାପରେ
2: ତା ଦେହରେ କଣ୍ଟା ଗୁଡା ଫୁଟିଗଲା, ମୁଁ କଣ୍ଟା ବୁଦାକୁ ଠେଲି ଦେଇକି ଘରକୁ ତ ଉଠିକି ପଳେଇଲି।
1: ତାପରେ କଣ ହେଲା?
2: ତାପରେ କଣ ହେଲା, ସେ କଣ୍ଟା ଉଦାରୁ ଉଠିଲା, କାନ୍ଦି କୁନ୍ଦି ଗଲା, ତାର ଖଣ୍ଡିଆ ଖାବରା ହେଇଥିଲା, ଯାଇକି ତା ଘରେ କହିଲା। ତା ଘର ଲୋକ ଆସିଲେ ମୋ ଘରେ କହିଲେ ମତେ ଯୋଉ ମାଡ ହେଲା, ମୁଁ ଯେତେ ଜୋର ପାଟି କରିକି କାନ୍ଦୁଥିଲି ସେତେ ଜୋରରେ ମାଡ ହଉଥିଲା।
1: ଅଶୋକ ଭାଇ, ଦୁଷ୍ଟାମୀର ପୁରା ଶେଷ ସୀମାରେ ଆପଣ ପହଞ୍ଚିଯାଇଥିଲେ।
2: ତାପରେ ଆଉ ଗୋଟିଏ ସେୟାର କରିବି ଛୋଟିଆଟେ।
1: ହଁ, ନିଶ୍ଚୟ।
2: ସେଇ ଯୋଉ ବାଡିରେ ପିଜୁଳି ଗଛ ଥିଲା, ସେଇଠି ଆମର କୂଅ ମୂଳ ଥିଲା।
1: ଆଚ୍ଛା,
2: ମୁଁ ଦିନେ ପିଜୁଳି ଗଛରେ ଚଢିକି ପିଜୁଳି ତୋଳିବା ପାଇଁ ଚଢି ଯାଇଛି, ମୋ ବୋଉ ଆସିକି ସେ କୂଅ ମୂଳକୁ ଆସିଗଲା ବାସନ ମାଜିବାକୁ, ସିଏ ଜାଣିନି ଯେ ମୁଁ ପିଜୁଳି ଗଛରେ ଚଢିଛି ବୋଲି।
1: ଆଚ୍ଛା,
2: ସେଠୁ ମୁଁ ପିଜୁଳି, ମୋର ଏତେ ଦୁର୍ଭାଗ୍ୟ, ମୁଁ ପିଜୁଳି ଗୋଟେ ହାତରେ ତୋଳିକି ଧରିଲି, ସେ ଧରୁ ଧରୁ ସେ ପିଜୁଳିଟା ଟିକେ କଞ୍ଚାଳିଆ ଥିଲା, ସେ ପିଜୁଳିଟା ପଡିଗଲା ବୋଉର ମୁଣ୍ଡ ଉପରେ ପଡିଲା। ବୋଉ ଚାହିଁଲା, ବୋଉ ଭାବିଲା ବୋଧେ ମାଙ୍କଡ଼ ବୋଧେ ପିଜୁଳି ଖାଉଛି, ମାଙ୍କଡ଼ ଚଢିଦବ, ମାଙ୍କଡ଼ ପକେଇଲା, ଉପରକୁ ଚାହିଁଲା ପିଜୁଳି ଗଛକୁ, ଦେଖିଲା ବେଳକୁ ମତେ ଦେଖିଲା, ମତେ ଦେଇ କହିଲା ଶୀଘ୍ର ତଳକୁ ଓହ୍ଲେଇଯା।
1: ତାପରେ
2: ଧୀରେ ଧୀରେ ତଳକୁ ଓହ୍ଲେଇଯା।
1: ତାପରେ ମାଡ଼ଟା ବସିଥିବ
2: ନିଶ୍ଚିନ୍ତ ଭାବେ, ଭଲ ରକମ ମାଡ଼ ହେଲା। ଆଉ ଦିନେ ଚଢିବୁ ପିଜୁଳି ଗଛରେ, ଗଛରୁ ପଡିଗଲେ ତ ବଞ୍ଚିବୁ ଆଉ।
1: ଆଚ୍ଛା, ବର୍ତ୍ତମାନ ଏଇ ବୟସରେ, ଏଇ ବୟସରେ ସେମିତି କିଛି ବଦମାସି ନକ୍ରାମୀ ନଟଖଟ କରିବାକୁ ମନ ହେଇନି କେବେ?
2: ନାଇଁ ଆଜ୍ଞା, ବୟସ ବଢିଗଲା ପରେ ମଣିଷର ଚେତନା ଶକ୍ତି ବଢିଯାଏ, ଚିନ୍ତା ଶକ୍ତି ବଢିଯାଏ, ପିଲାବେଳ କଥା ଆଉ ବୟସ ବେଳେ ଆଉ କଣ, ପିଲାମାନେ ସବୁ ବଡ ହେଲେଣି, ତାଙ୍କ ପାଖରେ ଆଉ କଣ ଦୁଷ୍ଟାମୀ କରିହବ?
1: ମନେ ପଡିଲେ କଣ ହୁଏ, ମାନେ କଣ ଆପଣଙ୍କୁ ଫିଲ୍ ହୁଏ?
2: ଆଜି ମନେ ପକେଇ ଦେଲେ ସେ ପିଲାବେଳର ସ୍ମୃତି, ତାପରେ ଆଉ ଯୋଉ ଗୋଟେ କଥା କହୁଥିଲେ ପହଁରିବା ପାଇଁ, କି ମୁଁ ପହଁରିବାରେ ପୁରା ଧୁରନ୍ଧର ଥିଲି।
1: ଆଚ୍ଛା, କୋଉଠି ମହାନଦୀରେ ପହଞ୍ଚ?
2: ଆମର ନଈ ଏପଟ ସେପଟ ମୁଁ ପହଁରିଛି, ଖାଲି ଗୋଟାଏ ଭୟ ଲାଗେ ପହଁରିଲା ବେଳେ, ଗୋଡ଼ରେ କାଳେ ଜନ୍ତୁ ଗୁଡ଼େଇ ହେଇଯିବ।
1: ଆଚ୍ଛା,
2: ପାଣିରେ ଜନ୍ତୁ ଥାନ୍ତି ନା?
1: ହଁ ହଁ, ନିହାତି ନିହାତି, ସେଫ୍ଟି ଜାଗାରେ ଆପଣ ପହଁରିବା ଦରକାର, ଏଠି ସେଠି ତ ଆପଣ ପହଁରି ପାରିବେନି।
2: ସେଇଠୁ ମୁଁ ପହଁରିଛି, ସୁଅ ଦିହରେ ପହଁରିଛି, ଚିଠି ପହଁରା ପହଁରିଛି, ପହଁରିବାରେ ମୁଁ ଧୁରନ୍ଧର ଥିଲି।
1: ଓକେ, ବହୁତ ଧନ୍ୟବାଦ ଅଶୋକ ଭାଇ, ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ଆଜିର ଟପିକ୍ ସମ୍ପର୍କରେ କହିଲେ, ବହୁତ
2: ଧନ୍ୟବାଦ
1: ଧନ୍ୟବାଦ ଧନ୍ୟବାଦ। ସତୀ, ଆପଣମାନେ ବି କହିପାରିବେ ଆଜିର ଟପିକ୍ ସମ୍ପର୍କରେ, ପିଲାଦିନର ସେଇ ଗୋଟିଏ ବଦମାସି ଯାହା ଆଜି ବି ଆପଣଙ୍କର ମନେ ପଡ଼େ। ନମ୍ବର ହେଉଛି 0671230353। ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ
3: ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ ସାର।
1: ନମସ୍କାର, ଜୟ ଜଗନ୍ନାଥ।

0: କିଏ କହୁଛନ୍ତି?
1: ସାର୍ ବଳରାମ ବେହେରା କହୁଥିଲି, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ।
0: କେମିତି ଅଛନ୍ତି ବଳରାମ ବାବୁ?
1: ସାର୍ ବହୁତ ଭଲ ଅଛି, ବହୁତ ଭଲ ଅଛି ଆଜ୍ଞା।
0: କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଟପିକ ସମୟରେ ତ ବିଭିନ୍ନ ପ୍ରକାର କଥା ରହିଛି, କିନ୍ତୁ ଭଲ ଗୋଟେ ଭଲ କଥା କହୁଛି, ଛୋଟ ବଡ କଥା କହୁଛି ଆଜ୍ଞା।
0: ଗୋଟିଏ କଥା କୁହନ୍ତୁ, ସବୁଠୁ ବଡ଼ ବଦମାସିଟା କଣ?
1: ଗୋଟିଏ କଥା କହୁଛି, ପିଲାବେଳ କଥା, ବୟସ ବର୍ଷ ବୟସ ଥିଲା ସାର୍ ବୁଝିଲେ
0: ଆଜ୍ଞା।
1: ଆମେ ଦି ସାଙ୍ଗ ମାନେ ପାଠ ପଢୁଥିଲୁ ସ୍କୁଲରେ, ଆମେ ଆଉ ଜାଣିନୁ। ମୁଁ କଣ କଲି, ବାରିକି ଗଲି ହେରି, ଆମ ଘରର ବାରିକି ପଳେଇଲି। ଆମର ଯୋଉ କନେରୀ କଥା ଜାଣିଛନ୍ତି, କନେରୀ ଫୁଲ
0: ଠାକୁର, କନେରୀ ଫୁଲ,
1: ତା ଫଳ ଗୁଡା ଆଠ ଦଶଟା ତଳେ ପଡିଥିଲା, ଗୋଟେ ନେଇ ଆସିଲି ସାର।
0: ଆଚ୍ଛା।
1: ତାପରେ ସେ ସାଙ୍ଗଟାକୁ ଡାକିଥିଲି, ଆମର ଭଗବତ ଟୁଙ୍ଗି ବୋଲି ଆମ ଗାଁରେ ଗୋଟେ ଅଛି, ସେଠି ତାକୁ ଡାକିଥିଲି, ସେଠି ନେଇ ପଳେଇଲି। ମୁଁ କଣ କଲି, ସେ ଆମେ ଭାବିଲି ଗୋଟେ ଖାଇବା ଫଳ, ଗାଁ କେହି ଜାଣିନାହାନ୍ତି, ମୁଁ ସେଇ ନେଇ ଆସିଲି, ମୁଁ ନେଇଆସିଲି, ମୁଁ ଛେତିକି ତା ଖୋଳ ଗୁଡା ତାକୁ ଦଉଥିଲି, ସେ ଖାଉଥିଲି ସାର। କନେରୀ ଫଳ ବିଷ ଜିନିଷ ସାର, ଜାଣିଥିବେ ଆପଣ,
0: ଆମେ ଜାଣିଛୁ ସେଟା।
1: ତାପରେ ସିଏ ଖାଇଲା, ଅଧିକା ଖାଇଦେଲା, ମୁଁ ତାକୁ କହିଲି ତୁ ଏତେ ଖାଇଲୁ, ତୁ ଛେତେ ମୁଁ ଖାଇବି।
0: ଆଚ୍ଛା।
1: ସେଟା ମୁଁ ପୁଳେ ଖାଇଦେଲି। ସେତିକିବେଳେ ଗୋଟେ ଛୋଟ ପିଲା ଆସିଲା, ଝିଅ ପିଲାଟା, କହିଲା ତମେ କଣ ଖାଉଛ? ନା ଆମେ ବାଦାମ ଖାଉଛୁ, ନହେଲେ ମତେ ଦିଅ, ନାଇଁ ତତେ ଦବୁନି। କାନ୍ଦିଲା, କାନ୍ଦି କାନ୍ଦି ତା ମାଆକୁ ଯାଇ କହିଲା ଘରେ, ସେଠୁ କହିଲା ସେ ଦି ଜଣ ବାଦାମ ଖାଉଛନ୍ତି, ମତେ ଦଉନାହାନ୍ତି। ତାହେଲେ ଦେଖିବା ତ କି ବାଦାମ ଦଉନି ଦେଖିବା, ଇଏ ତା ମା ଆଜ୍ଞା ଦେଖିଲେ ତା ମୁଣ୍ଡ ବୁଲେଇଲା, ପୁରା ଖରାପ ହେଲା ତା ମୁଣ୍ଡ। ଆରେ ଏଇଟା ମରିଯିବେ ଦି ଜାଗାରେ, ସେ କନେରୀ ଫଳ ଖାଇଦେଲେ ମରିଯିବେ, ମରିଯିବେ, ଗାଁ ସାରା ହାଲା କଲା ଆଜ୍ଞା, ବୁଝିଲୁ ତା ମା। ତାପରେ ସେଠୁ ଆମେ ଯୋଉଠିକି ଭୟରେ ଇଆଡ଼େ ସାର ନୁଚିଲୁ ଆଉ କଣ। ତାପରେ ସେଠୁ ସେଇ ସାହି ଲୋକ ସବୁ ଖୋଜିଲେ କୋଉ ପାଳ କଥା, କୋଉ ନଡ଼ା କଥା ନାଇଁ, ନୁଚିଲୁ ଆଜ୍ଞା ସାର। ତାପରେ ସେଠୁ ସେମାନେ ଧରିକି ଆମକୁ ଆଣିଲେ, ଦି ଗୋଡକୁ ଧରି ଗିରି କରିକି ବୁଲେଇଲେ। ତାପରେ ତେନ୍ତୁଳି ପାଣି ସେ ତମ୍ବା ପାତ୍ରରେ ତାକୁ ଇଏ କରିକି ଚକଟି ଖାଇବାକୁ ଦେଲେ, ତା ବାନ୍ତି କରିବା ପାଇଁ। ମୁଁ ତ ସାର ବେଶୀ ଖାଇଲି, ସିଏ ବେଶୀ ଖାଇଲା ଆର ସାଙ୍ଗଟା, ଯଦ୍ୱାରା କି ସିଏ ବାନ୍ତି କଲା, ମୁଁ ବାନ୍ତି କଲିନି। ଏଇଭଳି ଅବସ୍ଥା ପିଲା ଯେମିତି ସାର, ଏଇଟା ଗୋଟିଏ କଥା, ଆଉ ଅଧିକା କଥା କହିବିନି, ବହୁତ କଥା ଅଛି।
0: ତାପରେ ଆଉ କିଛି ଅସୁବିଧା ହେଲାନି? ସେଫ୍ ରହିଲେ?
1: ନାଇଁ ସାର, ଆଉ କିଛି ଅସୁବିଧା ହେଲାନି।
0: ମାନେ କୁହନ୍ତିନି ଛୋଟବେଳେ ବଦମାସି ହୁଅନ୍ତି, କିନ୍ତୁ ଆପଣଙ୍କର ଯୋଉ ବଦମାସି ଥିଲା, ଇଏ ଗୋଟେ ଅଲଗା ପ୍ରକାର ବଦମାସି, ପୁରା ବରବାଦ କରିବାର ବଦମାସି ଏଇଟା। ଖାଇବାରେ ତ ନିହାତି ଦେଖିବା ଦରକାର, କୋଉଟା ଖାଇବା ଦରକାର, କୋଉଟା ନ ଖାଇବା ଦରକାର। ଅବଶ୍ୟ ଆପଣମାନେ ପିଲା ଥିଲେ, ପିଲା ସମୟରେ ସେସବୁ କଥା ଆମେ ଜାଣିପାରିବାନି। ତେବେ ବହୁତ ବଢିଆ ସ୍ମୃତି କହିଲେ, ବହୁତ ବଢିଆ ଗୋଟେ ମାନେ କୁହନ୍ତିନି ବଦମାସି ଗୁଣ ଗୋଟେ କଥା କହିଲେ। ବହୁତ ଆଚ୍ଛା ଆଚ୍ଛା, ଶେଷରେ କହିବା ପୂର୍ବରୁ ମାନେ ବିଦା ନେବା ପୂର୍ବରୁ ଆଉ ଗୋଟେ କଥା କହିବେ। ଆଚ୍ଛା, ତା ପରଠୁ ଆଉ ଓଲଟା ପଲଟା ଜିନିଷ କିଛି ଖାଇନାହାନ୍ତି ତ? ସତ୍ୟ ଆପଣମାନେ ବି କହିପାରିବେ ଆଜିର ଟପିକ ସମ୍ପର୍କରେ, ଯାହାକି ପିଲାଦିନର ସେ ଗୋଟିଏ ସ୍ମୃତି ଯାହା ଆପଣଙ୍କର ଆଜି ବି ମନେ ପଡ଼େ। ନମ୍ବର ହେଉଛି 0671-2303-153। ତ ବର୍ତ୍ତମାନ ଚାଲନ୍ତୁ ଶୁଣି ଦେଉଛୁ ଆଉ ଗୋଟେ ଗୀତ, ଷ୍ଟେ ଟ୍ୟୁନ୍ଡ।

0: ଯିବା
1: ଆଚ୍ଛା
0: ଖେଳ ଯେତିକି ହବ ଦି ହାତରେ ଆଜ୍ଞା ଚପଲ ପୁରେଇ ହାଡ଼ିଆ ଗୋଟା ଦୌଡିବା ମାତ୍ର ଅଧ ଘଣ୍ଟା ଆଜ୍ଞା ଡିଷ୍ଟାନ୍ସ ଯାଇକି କଣ୍ଟେ କଣ୍ଟେ ବୋଲି ଖାଇକି ଆଜ୍ଞା ଆସୁ ସେ କଣ୍ଟେ ଆଜ୍ଞା ଫୁଡି ଯାଏ ଆଜ୍ଞା ବୋଲି ସାର ଦିଅର ଆଜ୍ଞା
1: ନିହାତି ନିହାତି ସେତେବେଳେ ବହୁତ ସୁବିଧା ଥିଲା, ଏବେ ତ ଆଉ ସୁବିଧା ନାହିଁ ସେସବୁ
0: ଆଜ୍ଞା। ଆଉ ସାଇକେଲ ଚଲେଇବାରେ ଆଜ୍ଞା ମୁଁ ଆଜ୍ଞା ପୋକ।
1: ଆଚ୍ଛା
0: ବାପାଙ୍କର ତ 24 ଇଞ୍ଚିଆ ସାଇକେଲ, ସେତେବେଳେ ଆଜ୍ଞା ପେଡାଲ ଗଳେଇକି ଯୋଉ ଗୋଡ ଚଲାନ୍ତିନି ଆଜ୍ଞା,
1: ହଁ ହଁ,
0: ମୁଁ ଅଧିକାଂଶ ଲୋକଙ୍କ ଦେହରେ ପୁରେଇ ଦେଇଛି ଆଜ୍ଞା,
1: ଇମ୍ବାଲାନ୍ସ ରେ ଏମିତି ପୁରେଇ ଦେଇଛନ୍ତି ନା
0: ଆଜ୍ଞା।
1: ସେ ସେ ଶୋ କୁ ଦେଖିବାର ମାନେ ସେ ଯୋଉ ନଜାରାକୁ ଦେଖିବାର ଗୋଟେ ମଜା କିନ୍ତୁ ଅଲଗା ନୁହଁ କି ଛୋଟ ବେଳେ। ବହୁତ ବଢିଆ, ବହୁତ ବଢିଆ ନଖରାମି, ବହୁତ ବଢିଆ ବଦମାସି। ଏବେ ମନେ ପଡିଲେ କଣ ଲାଗେ, କଣ ଭାବନ୍ତି ଆପଣଙ୍କ ମନ ଭିତରେ ଆସିଲେ? ଆପଣ ତ ସେତେବେଳେ କିଛି ନହେଲେ ମାନେ ବାପା ମାଙ୍କ ପାଖରୁ ଆକଟ ପାଉଥିଲେ, ମାଡ ଖାଉଥିଲେ, ଗାଳି ଖାଉଥିଲେ, ଏସବୁ ଘଟଣା ପରେ ଆପଣଙ୍କ ପିଲାକୁ ଆପଣ କଣ କୁହନ୍ତି?
0: ମୁଁ କିଛି କୁହେନି, ଯାହା ଦେଖିବି ଆଜ୍ଞା କୁହେ, ପୁଅକୁ ଟିକେ ବୁଝାଏ ଯେ ତତେ ବୁଝିଲେ ବୁଝିଲା, ନହେଲେ ନାହିଁ, କିନ୍ତୁ ସେ ଏକଚୁଆଲି ସାତ ହେଇଯାଇ କହିଲେ ବାବା ଯୋଉ ଫେଡ଼ା କହୁଛନ୍ତି ଠିକ କଥା, ତା ବୋଉ ବୁଝେଇ ଦିଅନ୍ତି ଆଜ୍ଞା।
1: ତାମାନେ ଆପଣଙ୍କ ଠାରୁ ବେଟର ଅଛନ୍ତି ଆପଣଙ୍କ ପୁଅ। ବହୁତ ଧନ୍ୟବାଦ କାର୍ତ୍ତିକ ଭାଇ, ଭଲ ଲାଗିଲା, ବହୁତ ଦିନ ପରେ କଲ୍ କଲେ ଏଫ୍ଏମ୍ ରେନ୍ବୋ କୁ, ଆପଣଙ୍କ ମନର କଥା କହିଲେ, ବହୁତ ଧନ୍ୟବାଦ
0: ଆପଣ। ଧନ୍ୟବାଦ, କଥା ହେଇଗଲି, ମନ ବହୁତ ହାଲକା ଲାଗିଲା, ମୋ ପରେ ଲିସନର ଅପେକ୍ଷା କରିଛନ୍ତି ଆପଣଙ୍କ ସହିତ କଥା ହେବା ପାଇଁ ଆଜ୍ଞା।
1: ଓକେ ଓକେ ଓକେ, ବହୁତ ଧନ୍ୟବାଦ ଆପଣଙ୍କୁ,
0: ରହିଲ ଭାଇ, ନମସ୍କାର।
1: ନମସ୍କାର ନମସ୍କାର। ସାଥୀ ଆପଣମାନେ ବି କହିପାରିବେ ଆଜିର ଟପିକ୍ ସମ୍ପର୍କରେ, ପିଲାଦିନର ସେହି ଗୋଟିଏ ବଦମାସି ଯାହା ଆଜି ବି ଆପଣଙ୍କର ମନେ ପଡ଼ୁଥିବ। ନମ୍ବର ହେଉଛି 06712303153। ଆଉ ଜଣେ କଲର ଅଛନ୍ତି, କିଏ ଅଛନ୍ତି ଦେଖିବା। ହ୍ୟାଲୋ
2: ଭାଇ, ଜୟ ଜଗନ୍ନାଥ, ନମସ୍କାର।
1: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଛନ୍ତି?
2: ମୁଁ ତ କହୁଥିଲି ସେଇ ଭୂତପୂର୍ବ କଲର ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
1: ଭୂତପୂର୍ବ କଲର ରାଜେଶ ଭାଇ,
2: ଭୂତପୂର୍ବ କାହିଁକି? ଯେମିତି ତେନ୍ଦୁଲକର 14,000 ରନ୍ କଲେଣି, ମୋର ଭାଇ 10,000 ମତାମତ ସରିଗଲାଣି ଟପିକ ଉପରେ ଆଉ।
1: ବହୁତ ବଢିଆ, ମତାମତ ଯେତେ ରହିବ ସେତେ ଆମକୁ ଭଲ ଲାଗିବ, ଏଫ୍ଏମ୍ ରେନ୍ବୋ କୁ ଭଲ ଲାଗିବ।
2: ଦୀର୍ଘ 9 ବର୍ଷ ହେଲାଣି ଭାଇ, ପର ଡେ 8-10 ମତାମତ ଦଉଛି ଆଉ ଟପିକ ଉପରେ ଆଉ।
1: ୱେଲକମ୍ ୱେଲକମ୍, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ବହୁତ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦୁଇଟା ଧନ୍ୟବାଦ ଦେବି ଭାଇ। ଆଉ ଏଇ ଟପିକ ଉପରେ କହିବି, ମୁଁ ଗୋଟେ ଯୋଡ଼େ ଏକ୍ସପିରିଏନ୍ସ କହୁଛି ଆମର, ଯେତେବେଳେ ମୁଁ
1: ଗୋଟିଏ କୁହନ୍ତୁ ରାଜେଶ ଭାଇ, ଗୋଟିଏ କୁହନ୍ତୁ, ପୁରା ମାନେ କୁହନ୍ତିନି ଦମଦାର କଥା କୁହନ୍ତୁ, ଗୋଟିଏ ହିଁ ଆମର ଦରକାର।
2: ନାଇଁ, ମୁଁ ଯେତେବେଳେ ପଢୁଥିଲି ଆମର ଗୋଟେ ବଟ ବିହାରୀ ଏମ୍ଇ ସ୍କୁଲ ଥିଲା, ଡିଗ୍ରି ସ୍କୁଲ, 12 ଏକର ଗୋଟେ ବଡ ପୋଖରୀ, ତାରି ହୁଡ଼ା ଉପରେ ଭାଇ ଏମ୍ଇ ସ୍କୁଲ, ହାଇସ୍କୁଲ ବର୍ତ୍ତମାନ ସବୁ ଅଛି। ତା ପାଖାପାଖି ଜଗନ୍ନାଥ ମନ୍ଦିର ହେଇଯାଇଛି, ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ସବୁ ହେଇଯାଇଛି ଭାଇ।
1: ଆଚ୍ଛା,
2: ସେତେବେଳେ ଆମେ ପଢୁଥିଲୁ, ଆମର ଜଣେ ସାର ଥିଲେ, ତାଙ୍କ ନାଁ ହେଉଛି ବୋକଡ, ଆମେ ତାଙ୍କୁ ବୋକଡ ମାଷ୍ଟର ଡାକ।
1: ଆଚ୍ଛା,
2: ସିଏ ଧୋତି ପିନ୍ଧନ୍ତି ଆଉ ଲୁଗା ପିନ୍ଧନ୍ତି ଭାଇ, ତାଙ୍କର ଗୋଟେ ଦୋଷ ଅଛି, ସିଏ ଯେତେବେଳେ ପରିସ୍ରା କରିବାକୁ ଯିବେ ଭାଇ, ଆସିବେ କହିବେ ଭାଇ ପିଲାମାନେ ଟ୍ୟୁବୱେଲ ମାର, ଭାଇ ଟ୍ୟୁବୱେଲ ମାରୁଥିବୁ ମାରୁଥିବୁ, ସେ ଅଧଘଣ୍ଟେ 40 ମିନିଟ ଲଗାତାର ଗୋଡ ତ ଧୋଇଥିବେ ଧୋଇଥିବେ ଆଉ। ମତେ ଭାଇ ଥରେ କହିଲେ, ମୁଁ ମାରି ମାରି ଧଇଁ ହେଇଗଲି, ମୋ କୁଆ ଦରଜ ରାଗ ହେଲା ପ୍ରବଳ, ମୁଁ କହିଲି ଆଜି ବୋକଡ ମାଷ୍ଟରକୁ ନାମ ଦେବି ଭାଇ। ସେତେବେଳେ ତ ସାଇକେଲ ଆସୁଥିଲେ ସାର, ମୁଁ କଣ କହିଲି ତାଙ୍କ ଭଲ ପିନ୍ଧି ଭଲଟିକୁ ଖୋଲିକିରି ଭାଇ ପୋପାଡ଼ି ଦେଲି ପୋଖରୀ ମଝିକି ଆଉ।
1: ଆଚ୍ଛା,
2: ସାର ଯେତେବେଳେ ବାହାରିଲେ ଘରକୁ ଗଲାବେଳକୁ ଭାଇ ଚକାରେ ପମ୍ପ ନାହିଁ, ସିଏ ସେ ଗୋଟେ ଅନ୍ୟ ପିଲା ଜଣେ ଥରେ ମୋ ନାଁ କହିଦେଲା, ମତେ ଭାଇ ବାଡେଇଲେ, ସେତେବେଳେ ବାଡ଼ାଉଥିଲେ ମନ୍ଦାର ଛାଟିରେ, ନହେଲେ ଦର୍ଶର ଫୋପାଡ଼ୁଥିଲେ, ଏ ଫୋପାଡ଼ିଲେ ମୋ ରାଗ ଆହୁରି ପ୍ରବଳ ମୁଣ୍ଡକୁ ପଳେଇଲା ଭାଇ। ଘରୁ ତୁନ୍ତି ନେଇକି ଆଇଲି, ଆଉ ଥରେ ଭାଇ 7ଟା ମାନେ ପଙ୍କ୍ଚର କରିଦେଲି ଚକାରେ, ସେଇ ଦିନ ଠାରୁ ପୁରା ପୁରା ଜବତ ହେଇଗଲେ। ଆଉ ସେ କହନ୍ତି ନାହିଁ ଯେ ଭାଇ ପିଲାମାନେ ତମେ ଟ୍ୟୁବୱେଲ ମାର, ମୁଁ ଗୋଟେ ଗୋଡ ହାତ ଧୋଉଥିବେ ତ ଧୋଉଥିବେ।
1: ଓ ମାଇ ଗଡ୍, କିନ୍ତୁ ଗୁରୁଜୀଙ୍କୁ ଏମିତି କଷ୍ଟ ଦବା ଜମା ଠିକ ହେଇନି।
2: ଗୁରୁଜୀଟା ଗୁରୁଜୀ ନା, ପିଲାମାନଙ୍କୁ ଏଭଳିଆ ବ୍ୟବହାର କଲେ ହବ? ଆଉ ଅଡ୍ ବ୍ୟବହାର କଲେ ଭାଇ ପିଲାମାନେ, ତ ଆମେ ତ ସେତେବେଳେ ଫିକିଲ ମାଇଣ୍ଡ, ଆମେ ଭାଇ ଯେତେବେଳେ ଯାହା ମୁଣ୍ଡକୁ ଆସିଥିଲା ସେଇଆ କରୁଥିଲୁ। ଆଉ ମୁଁ ଯେତେବେଳେ ଭାଇ ଏତେ ଗାଡ଼ି ବି ପଡୁଥିଲି ନା, ପର ମାନେ ଗୋଟେ ଗୋଟେ ଫିଲ୍ମ 8-10 ଥର ଦେଖେ, ପାଚେରୀ ଡେଇଁକି ପଳାଏ ଭାଇ, 3-4 ହଲ୍ ଚାଲୁଥିଲା, ଗୋଟେ ଗୋଟେ ଫିଲ୍ମ ଜବରଦସ୍ତି ଆମେ ଯାଇ ପଶିବୁ ହଲ୍ ଭିତରେ, ଫିଲ୍ମ ଦେଖି ବାହାରିବୁ, ଆମକୁ ସୁର ସାରେ ବାଡେଇବେ ବାଡେଇବେ, କାନ ଧରି ଆଣ୍ଠେଇ ଦିଅନ୍ତି ପୁରା ଫିଲ୍ମ କୁଦ ଉପରେ ଆଉ।
1: ଆଚ୍ଛା, ओके बहुत धन्यवाद राजेश भाई पूरा बदमाश र पूरा सीमा बाहर

0: ବହୁତ ଭଲ ଲାଗିଲା, ଧନ୍ୟବାଦ ଆପଣଙ୍କୁ। ଜୟ ଜଗନ୍ନାଥ। ହଁ ସତୀ, ଆପଣମାନେ ବି କହିପାରିବେ ଆଜିର ଟପିକ୍ ସମ୍ପର୍କରେ 06712303153 ଏହି ନମ୍ବର ଜରିଆରେ ଆପଣମାନେ ଆପଣଙ୍କ ମନର କଥା କହିପାରିବେ, ପିଲାଦିନର କଥା କହିପାରିବେ, ପିଲାଦିନର ସେହି ଗୋଟିଏ ବଦମାସି ଯାହା ଆଜି ବି ଆପଣଙ୍କର ମନେ ପଡୁଥିବ। ଆଉ ଜଣେ କଲର ଅଛନ୍ତି ଦେଖିବା। ହ୍ୟାଲୋ
1: ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ଅଥରେ ଟିକେ କୁହନ୍ତୁ। ଆମେ ଭୁଲି ଯାଇଛୁ, ଆଉଥରେ ଟିକେ ପରିଚୟ ଦିଅନ୍ତୁ। ଆଠଗଡ଼ରୁ କହୁଛନ୍ତି? ଓକେ, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। କେମିତି ଅଛନ୍ତି? ଭଲ ଅଛନ୍ତି? ସେଥିପାଇଁ ତ ପଚାରିଲି ଆଉଥରେ। ଆଉଥରେ ଆପଣଙ୍କ ପରିଚୟ ଦିଅନ୍ତୁ, କାହିଁକିନା ଆପଣ ଅଳସୀ ଅଳସୀ ଭାବରେ ଯେତେବେଳେ କହୁଛନ୍ତି ସେତେବେଳେ ଆପଣଙ୍କ ଭଏସ୍ ଟିକେ ମାନେ କଣ କହନ୍ତିନି ମାନେ ଉପରକୁ ଉଠିଯାଉଛି, ତଳକୁ ପଳେଇଯାଉଛି।
1: ମୁଣ୍ଡ ବିନ୍ଧିଲା ଭଲ ଲାଗିଲାନି, ଫାଷ୍ଟ ବେଳକୁ ଶୋଇବୋଲି ଫୋନ ଲଗେଇ ଦେଇକି ଏଫ୍ଏମ୍ ରେନ୍ବୋ ଲଗେଇ ଦେଇକି ଶୋଇପଡ଼ିଛି।
0: ତା ମାନେ ଏଫ୍ଏମ୍ ରେନ୍ବୋ ଚାଲିଛି, ଆପଣ ଶୋଇଛନ୍ତି ନା କି? କିନ୍ତୁ ଯେତେବେଳେ ଲାଇଭ ଫୋନ୍ ଇନ୍ ପ୍ରୋଗ୍ରାମ ଚାଲିଛି ଆଉ ଆପଣଙ୍କ ନିଦ ଭାଙ୍ଗି ଯାଇଛି ନା ଜଷ୍ଟ ଏବେ ଏବେ ଭାଙ୍ଗିଲା? ଛୋଟବେଳେ ଆପଣଙ୍କର କୋଉ ବଦମାସି ମାନେ ଥିଲା? ଯୋଉ ବଦମାସିଟା
1: ଆମେ ଖେଳୁଥିଲୁ ସବୁ ସାଙ୍ଗସାଥି ହେଇକି ଛୋଟ ପିଲାମାନେ, ଶଗଡ଼ ଖେଳିବା ଭାଇ ଜାଣିଛନ୍ତି ନା?
0: ଶଗଡ଼ ଖେଳିବା?
1: ଶଗଡ଼ ଯୋଉ ଡିପ ଡିପ ଖେଳନ୍ତି ଏପଟ ସେପଟ ବସିକି?
0: ନାଇଁ ତ ମୁଁ ତ ଜାଣିନି, ଯେହେତୁ ଝିଅ ପିଲା ନୁହଁ ସେଥିପାଇଁ ମୁଁ ଜାଣିପାରୁନି। ଓକେ, କିଛି ତ ଗୋଟେ ଖେଳ ହେଇଥିବ, କୁହନ୍ତୁ।
1: ଖେଳୁଥିଲୁ ଏପଟୁ ଜଣେ ମାରିବ ସେପଟୁ ଜଣେ ମାରିବ, ସବୁ ମଝିରେ ବସିକି।
0: ଆଚ୍ଛା ଆଚ୍ଛା,
1: ମୁଁ କଷ୍ଟିକି ଜୋସ୍ ମାରିଦେଲି, ଗୋଟେ ପିଲାଟେ ତଳକୁ ଖସିବ।
0: ଆରେ ରେ ରେ ରେ, କେତେ କେତେ ହାଇଟ୍ ଭିତରେ ସେଟା ରୁହେ? ଏଇଟା ପିଲା
1: କଥା କହୁଛ ନା ଶଗଡ଼ କଥା କହୁଛ?
0: ମାନେ ଯୋଉ ତଳକୁ ଖସି ପଡିଲା ଯୋଉ କହୁଛନ୍ତି ସେଟା କେତେ ହାଇଟ୍ ଭିତରେ? ଶଗଡ଼
1: ଏତେ କହୁଛ ଏତେ କହୁଛ।
0: ଆଚ୍ଛା ଆଚ୍ଛା, ବୁଝିପାରିଲୁ ବୁଝିପାରିଲୁ। ହଁ ହଁ,
1: ପିଲା ମିନିମମ 10 ବର୍ଷ ଖଣ୍ଡେ ହବ, ମୁଁ ତାଠୁ 3 ବର୍ଷ ବଡ ଆଉ। ମାନେ 7-8 ଜଣ ଖଣ୍ଡେ ଖେଳୁଥିଲୁ, ସେ ମୁଣ୍ଡରେ ବସିଥିଲା, ମୋ ମୁଣ୍ଡରେ ବସିଥିଲା, ଆଉ ସେ ମଝିରେ ବସିଥିଲେ, ମୁଁ ମାରୁଥିଲି ସେ ମାରୁଥିଲେ।
0: ଆଚ୍ଛା,
1: ସେ କହୁଛି ରଖ ରଖ, ମତେ ଡର ମାରିଲା ଡର ମାରିଲା, ମୁଁ କହିଲି କାହିଁକି ଖେଳୁଛୁ କାହିଁକି ଖେଳୁଛୁ ବୋଲି ମୁଁ ଜୋସ୍ ଜୋସ୍ ମାରିଦେଲି।
0: ଆଚ୍ଛା, ଆପଣ
1: ଦାନ୍ତ ଭାଙ୍ଗିଗଲା।
0: ଓହୋ, ତାମାନେ ଏଥିରୁ ଜଣାପଡୁଛି ଆପଣ ଖେଳିଲା ବେଳେ ପୁରା ଆଗ୍ରେସିଭ ହେଇଯାନ୍ତି।
1: ମୁଁ କିଛି ମାନେନି ଖେଳିଲା ବେଳେ।
0: ହଁ ମାନେ ଖେଳିଲା ବେଳେ
1: ମାନେ
0: ପୁରା ତା ମାନେ ପୁରା ଆପଣ ଖେଳ ଭିତରେ ମଜି ଯାଆନ୍ତି ଆଉ। ଆଚ୍ଛା, ତାପରେ କଣ ହେଲା? ନିଶ୍ଚିତ ନିଶ୍ଚିତ। ତାପରେ ଆପଣଙ୍କ ଘରେ କଣ କହିଲେ?
1: ମୋ ଭାଇ ମତେ ଆଣ୍ଠେଇ ଦେଲେ, ଗୋଡି ଦେଇକି ଗୋଡ ଆଣ୍ଠୁ ତଳେ
0: ବାଡେଇଲେନି?
1: ତାମାନେ
0: ସେବେଠୁ ଶଗଡ଼ ଖେଳ ଛାଡି ଦେଇଛନ୍ତି? ଆଚ୍ଛା, ଏବେ ଗାଁରେ ଶଗଡ଼ ଖେଳ ହଉଛି? ଶଗଡ଼ ତ ନାହିଁ, ଶଗଡ଼ ଖେଳ କୋଉଠି ହବ ନୁହଁ କି? ସେ ଖେଳ ବି ଚାଲିଗଲା, ସେ ସ୍ମୃତି ବି ଚାଲିଗଲା, ମନେ ପଡେ ସେ ସ୍ମୃତି ଏବେ?
1: ମନେ ପଡୁଛି ଏବେ, ତାକୁ ଦେଖିଲେ ମୁଁ କହୁଛି ସୌରଭ, ମୁଁ କହିଲି ପୁଅ ଆଉ ଖେଳିବୁ ନା ଶଗଡ଼ ମୋ ସାଙ୍ଗରେ ନା ଶଗଡ଼ ଖେଳିବୁ?
0: ଓକେ ଓକେ,
1: ତା ସ୍ତ୍ରୀ ବି ହସୁଛି, ପକେଇ ଦେଇକି ରାତନାଗିଲେ ତମ ଭାଇର, ମୁଁ କହିଲି
0: ଏବେ ବି ମନେ ରହିଛି ନାଇଁ? ଓକେ, ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ। ବହୁତ ବଢିଆ ସ୍ମୃତି ଆପଣଙ୍କର ସେ ପିଲାଦିନର, ଯୋଉ ବଦମାସି ଗୁଣ ଥିଲା ସେ ସମ୍ପର୍କରେ କହିଲେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଧନ୍ୟବାଦ। ସତେ ଲାଷ୍ଟ କଲ୍ ନବା, କିଏ ଅଛନ୍ତି ଦେଖିବା ଶେଷ କଲ୍। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ,
0: ହଁ ହ୍ୟାଲୋ, କିଏ କହୁଛନ୍ତି? ହ୍ୟାଲୋ,
3: ଗଙ୍ଗାଶ୍ରୀ ଭାଇ, ପାପ ଧୋତା ହୈ ଜୋ ଅନଜାନେ ମେ କିଆ ହୁଆ, ଔର ଜୋ ଜାନ ବୁଝ କର ପାପ କରତେ ହୈ ଉସେ ସ୍ତ୍ରୀ ଭି ୟମରାଜ ହି ଧୋତେ ହୈ। ନମସ୍କାର ଭାଇ, ମୁଁ ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।

0: ରାଜନ୍ସ କଟକରୁ ପ୍ରଶାନ୍ତ କହୁଛନ୍ତି, କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। କଣ କହିବେ ସଂକ୍ଷେପରେ କହିଦିଅନ୍ତୁ ଆପଣଙ୍କର ପିଲାଦିନ।
1: ଅନେକ ତ ଅଛି କିନ୍ତୁ ଗୋଟେ ମଜାଳିଆ ଆମର ଯୋଉ ଫଙ୍କସନ ହୁଏନି, ଯୋଉ ନିର୍ବନ୍ଧ ହଉ, ଆମ ଘରେ ଅଛି ଗୋଟେ ଟିକା ଚଢୁଆ ଏମିତି ଅଛି, ଆମ ସାହିରେ ଜଣେ ପାନ ଯୋଉ ବାଜା ବଜେଇବାକୁ ଆସେ ତାକୁ ପାନ ଆବଶ୍ୟକ ହୁଏ। ମୋ ଉପର ଭଉଣୀ କଣ କରେ, ମୋ ତଳ ଭଉଣୀ ସେ ପାନରେ ତାକୁ ଲଙ୍କା ଭରିକି ଲଙ୍କା ଗୁଣ୍ଡ ପକେଇକି ଦେଇଛି।
0: କିନ୍ତୁ ଆପଣ କଣ କରନ୍ତି, ଆପଣ ଦିଅନ୍ତି?
1: ମୁଁ ତାକୁ ସାହାଯ୍ୟ କରେ ଆଜ୍ଞା, ସେ ଭାଙ୍ଗେ ସେ ଲଙ୍କା ମଞ୍ଜି ପକେଇ ଦିଏ, ମୁଁ ତାକୁ ନେଇକି ଦିଏ ଆଜ୍ଞା।
0: ପୁରା ବ୍ୟାଡ୍, ପୁରା ବ୍ୟାଡ୍। ମାନେ ଭଉଣୀ ଭଉଣୀ କରିବେ, ଆପଣ ସାହାଯ୍ୟ କରିବେ?
1: ଆଜ୍ଞା,
0: ମାନେ ଆପଣ ଆପଣଙ୍କ ଭଉଣୀ କରିବେ, ଆପଣ ସାହାଯ୍ୟ କରିବେ ନୁହଁ କି?
1: ଆଜ୍ଞା, ସେଟା ସାଙ୍ଗାତିକ ଅଜ୍ଞାନତ ଥିଲା ଆଜ୍ଞା। ଯେମିତି ଅଶୋକ ଭାଇ କହୁଥିଲେ ଯେ ଆଉ ବୟସ ମାନେ ସବୁ କିଛି ଜାଣିଗଲା ପରେ ଆଉ ଭୁଲ କରିବାକୁ ଆଦୌ ଇଚ୍ଛା ହବନି, ଆଗ୍ରହ କି ଇଚ୍ଛା ଶକ୍ତି ବି ଯେ ସିଆଡ଼କୁ ଡାକିବନି, ସେମିତି ଆଉ ବର୍ତ୍ତମାନ ସ୍ଥିତି ଆଉ କଣ। କିନ୍ତୁ ସେତେବେଳେ ଅଜ୍ଞାନତା ହିଁ ସାଙ୍ଗାତିକ ମାନେ ଇଏ ଦଉଥିଲା।
0: ଓକେ, ବହୁତ ଧନ୍ୟବାଦ କାର୍ଯ୍ୟକ୍ରମକୁ ଫୋନ କରିଥିବାରୁ।
1: ଯାଉ ଭାଇ, ଆପଣଙ୍କ ସହିତ ଅନେକ ଦିନ ପରେ ଦ୍ୱିପଦ କଥା ହେବାରୁ ବହୁତ ଖୁସି ଅନୁଭବ ଲାଗୁଛି।
0: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ସାରି ସମୟ ହେଇଯାଇଛି, ମାନେ ଶେଷ ସମୟର ଶେଷ ସୀମାରେ ଆମେ ପହଞ୍ଚିସାରିଛନ୍ତି। କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ପଡ଼ିବ, କିନ୍ତୁ ତା ପୂର୍ବରୁ ଶୁଣିନେବା ଆଉ ଗୋଟେ ଗୀତ। ଷ୍ଟେ ଟ୍ୟୁନ୍ଡ।

0: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି ସନ୍ଧ୍ୟାରେ 65 ଜଣଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହିତ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ରାଷ୍ଟ୍ରପତିଙ୍କଠାରୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ସହ ସମସ୍ତ ଭକ୍ତଙ୍କ ପାଇଁ ଦର୍ଶନର ସୁବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଆଜି 73ତମ ଶ୍ରାଦ୍ଧବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆସନ୍ତା ଜୁଲାଇ 5 ତାରିଖରେ ଓଟିଇଟି ପରୀକ୍ଷା କରାଯିବ। ଜୁନ୍ 28ରେ ପୂର୍ବଭଳି ଆର୍ଆଇ ଅମିନ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପୁରା ରାଜ୍ୟକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସର୍ବାଧିକ 72 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 7 ଦିନ ଅର୍ଥାତ୍ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟାରେ।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେଁ ନୟେ ଭାରତ କି ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତିଜାର ମଲୟାଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ

ପ୍ରଦାନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଚଳିତ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 57ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା 6:30। ଫିଫା ୱାର୍ଲ୍ଡ କପ୍ 2024ର ଡେଲି ଅପଡେଟ୍ସ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 7:30। ସନ୍ଧ୍ୟା 7:32 କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। କେତୋଟି ସୁପରହିଟ୍ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ। ରାତି 8:02 କାର୍ଯ୍ୟକ୍ରମ ଗୀତରେ ମିତରେ। ପୁରୁଣା ହିନ୍ଦୀ ଓଡ଼ିଆ କଥାଚିତ୍ରକୁ ନେଇ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ରାତି 9:15। ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ମେସ୍ ରାତି 10:02। ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଏଠାରେ ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଅଧ୍ୟାୟ ଶୁଣିବେ 6:40। ସକାଳ 17:10 ଆମର ସ୍ୱାସ୍ଥ୍ୟ ବିଷୟ ରହିଛି ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚନା କରିବେ ଡାକ୍ତର ରବିନାରାୟଣ ରଥ। ସକାଳ 17:25 ଶୁଭ ସକାଳ। ସକାଳ 8:30 ଶୁଣିବେ କାର୍ଯ୍ୟକ୍ରମ ମୋ ପସନ୍ଦ। ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍ ଶୁଣିବେ ସକାଳ 9 ଏବଂ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତାମତ ରଖିପାରିବେ। ସକାଳ 10 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଏଥିରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମନପସନ୍ଦର ଗୀତ ଶୁଣିପାରିବେ।

আজি 10 মিনিটে শুণবে আজি চর্চার কার্যক্রম এথে নির্ধারিত বিষয়ে এসএমএস বা হোয়াটসঅ্যাপ করে নিজ মত রাখিপারে দিন 2:45 শুণবে কিছু পুরোনা ওড়িয়া চলচ্চিত্রর গীত ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଅପରାହ୍ନ 3:00 ମୋ ଦେଶ ଅପରାହ୍ନ 3:30 ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 58ତମ ଅଧ୍ୟାୟ ଶୁଣିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା 6:30 ଶୁଣିବେ ଫିଫା ୱାର୍ଲଡ କପ୍ 2026ର ଡେଲି ଅପଡେଟ୍ସ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 7:30 ସନ୍ଧ୍ୟା 7:32 କାର୍ଯ୍ୟକ୍ରମ ସନ୍ଧ୍ୟା ଆସର କିଛି ସୁପରହିଟ୍ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 8:02 କାର୍ଯ୍ୟକ୍ରମ ଗୀତରେ ମିତରେ ପୁରୁଣା ହିନ୍ଦୀ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ରାତି 9:15 ଶୁଣିବେ ଏବଂ ମନପସନ୍ଦ ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ମେଏସ୍ ରାତି 10:02 ଶୁଣିଲେ ଆସନ୍ତାକାଲି କାର୍ଯ୍ୟକ୍ରମର ସୂଚନା

କଳାକାର ଶୁଣିବେ ଦିନ 11ଟାରେ 11:30 କିଛି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ, କିଛି କଥା କିଛି ଗୀତ 12:30 ଦିନ ଗୋଟାଏ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 57ତମ ଭାଗ
1: ଏପିସୋଡ୍ 57 5-7

ସମୟ ହେଉଛି ଏଠି ଶେଷ କରିବା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30ଟି ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ।

ପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14 ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3 ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ସକାଳ 9:30ରୁ 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2:00ରୁ 4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8 ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋହାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଓ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କିଶୋରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77 ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌରପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ

0: ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: ओडिशा को आज कवर कर लिया है। आज हमारा मानसून जो है एडवांस होने के बाद पूरा होल उड़ीसा के 30 के 30 डिस्ट्रिक्ट जो है कवर हो गए हैं। बिहार से लेके एक नॉर्थ वेस्ट बे ऑफ बंगाल तक एक ट्रफ जा रही है जो कि समुद्र सतह से 1.5 किलोमीटर ऊंचाई पर है और वह झारसुगुड़ा गंगेटिक वेस्ट बंगाल और उड़ीसा के ऊपर से होती हुई जा रही है जहां पे एक्टिविटी रहेगी बारिश की। तो जिसमें फोरकास्ट में डे वन में रेनफॉल डिस्ट्रीब्यूशन होल उड़ीसा में स्कैटर रहने की संभावना है।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ମୁଁ ମହେଶ୍ୱର ସାହୁ। ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ତିନି ଓଡ଼ିଆ। ଆଜି ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ରମ ଏବଂ କଳା ପାଇଁ ସୀମାଞ୍ଚଳ ପାତ୍ର ଓ ଶରତ କୁମାର ପାତ୍ରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ ତିନି ମାସରେ 5.4% ହୋଇଥିବା ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ଜାତୀୟ ମହିଳା କ୍ରିକେଟରେ ସ୍ଥାନ ପାଇଛନ୍ତି ବଲାଙ୍ଗୀର ଝିଅ ଅନନ୍ୟା ମିଶ୍ର। 23 ବର୍ଷରୁ କମ୍ ମହିଳା ହାଇ ପରଫରମାନ୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି ଅନନ୍ୟା। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଖରିଫ 2026 ପାଇଁ ପ୍ରସ୍ତୁତି ଏବଂ ଏଲ୍ ନିନୋର ପ୍ରଭାବର ମୁକାବିଲା ପାଇଁ ରାଜ୍ୟର ରଣନୀତି ସମୀକ୍ଷା କରିଛନ୍ତି। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଏବଂ ହସ୍କିଟାଲରେ ସ୍ତନ କର୍କଟର ପ୍ରାଥମିକ ଚିହ୍ନଟ ଏବଂ ନିଦାନ ପାଇଁ ମାମୋଗ୍ରାଫି ୟୁନିଟ୍ ସ୍ଥାପନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବିଜୟ ଡୋରି ପଇତା ଓ ରାକ୍ଷୀ ପ୍ରସ୍ତୁତିରେ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ ପକ୍ଷରୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଆଜି ପଠାଯାଇଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକି। ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8ଟାରେ।

સાથે આજે ઇવનિંગ અપડેટ્સરે અમે આઉથરે આઉજણ ઇન્ડિયન સેલિબ્રિટીકુ મધ્ય અમે શુભેચ્છા જણાઇબા। ସେ ହେଉଛନ୍ତି ଆପଣ ଯେ ଜାଣିଥିବେ ଟେଲିଭିଜନ ଜଗତର ଜଣେ ଅତ୍ୟନ୍ତ ଲୋକପ୍ରିୟ ଅଭିନେତା ମୁକେଶ ଖାନା ହେଉଛନ୍ତି ତାଙ୍କର ଜନ୍ମଦିନ ବିଶେଷ କରି ଆଜିର ଦିନ ଯାହାକି 23 June 1958 ମୁମ୍ବାଇଠାରେ ସେ ଜନ୍ମଗ୍ରହଣ କରିଥିଲେ। ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ମଧ୍ୟ ଆମର ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ। ଭାରତୀୟ ଦୂରଦର୍ଶନ ଇତିହାସରେ ସେ ନିଜର ଅଭିନୟ ଆଉ ସୃଜନଶୀଳତା ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହାଭାରତରେ ପିତାମହ ଭୀଷ୍ମ ଭୂମିକା ଏବଂ ଶକ୍ତିମାନରେ ଶକ୍ତିମାନ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ସେ ସୌଗନ୍ଧ, ୟଲଗାର, ହିମ୍ମତୱାଲା, ସୌଦାଗର, ତେହଲକା, ମେରିଆନ, ରାଜା, ନଜର କେ ସାମନେ ଏମିତି ଅନେକ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ଅଭିନୟ ସହିତ ସେ ନିର୍ମାତା ଏବଂ ଶିଶୁ ଚଳଚ୍ଚିତ୍ର ସମାଜର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କର ଅବଦାନ ପାଇଁ ବିଭିନ୍ନ ଟେଲିଭିଜନ ଆଉ ମନୋରଞ୍ଜନ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ଆଉ ଥରେ ଅଭିନେତା ମୁକେଶ ଖାନାଙ୍କୁ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ।

ସେଠାରେ ନଜର ପକାଇବା ପାଣିପାଗ ଉପରେ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଛି। ଏହାର ପ୍ରଭାବରେ

ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏବଂ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି କୁହାଯାଇଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମାବର୍ତ୍ତନ ରାତି 17:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି ଜାତୀୟ ଆୟର ପ୍ରାୟ ଏକ ପଞ୍ଚମାଂଶ କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମ ଶକ୍ତିକୁ କୃଷିକ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନାରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତ୍ସେତ୍ ଶେଖ୍ ବଟନୁଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମ୍ଡେନ୍ ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଡକ୍ଟର ଜୟଶଙ୍କର ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆର କାର୍ଯ୍ୟରତ କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ମଙ୍ଗୋଲିଆକୁ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ମନ୍ତ୍ରୀ ତଥା ମୁଖ୍ୟ କ୍ୟାବିନେଟ୍ ସଚିବ ବାଟମୁର ଏଙ୍କ ବାରଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି। ମାଇ ଭାରତ ଅଭିଯାନ ଅଧୀନରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ବନ୍ଦେ ମାତରମ୍ ଶିବିରର ଆୟୋଜନ କରାଯିବ। ଦେଶର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଯୁବବର୍ଗଙ୍କୁ ଅଧିକ ସଚେତନ କରାଇବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20 ଶିବିର ସ୍ଥାପନ କରାଯିବ। 6 ରାଜ୍ୟର 15-29 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବର ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି 2026 ଫଳାଫଳ ପ୍ରକାଶ ପାଇଛି। ସିୟୁଇଟି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି ଏନ୍ଟିଏ କହିଛି। ଗତମାସ 11-31 ପର୍ଯ୍ୟନ୍ତ ସିବିଟି ମୋଡ୍ରେ ଏହି ପରୀକ୍ଷା ଦେଶର 321 ସହର ଏବଂ ବିଦେଶର 13 ସ୍ଥାନରେ 35 ପର୍ଯ୍ୟାୟରେ 19 ଦିନ ଧରି ଅନୁଷ୍ଠିତ ହୋଇଥିବା ନେଇ ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ୍ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧି ମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍କୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି। ସେ କହିଛନ୍ତି ଭାରତର ରପ୍ତାନୀ ଶେଷ 3 ମାସରେ 1.84
ଟ୍ରିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା

0: ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ରାତି 10:30ରେ ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ ରାତି 1:30ରେ ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍କରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍କରକୁ ଭେଟିବେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକି ବିଶେଷ ହେଲା।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ପାର। ଆଗକୁ ଆଗକୁ ବହୁତ କିଛି ଖାସ କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ ରହିଛି, ଗୀତ ରହିଛି, କଥା ବି ରହିଛି। ତା ସହିତ ବର୍ତ୍ତମାନ ସମୟ ଆରମ୍ଭ ହୋଇସାରିଛି ସନ୍ଧ୍ୟା ଆସରର। ସନ୍ଧ୍ୟା ଆସର ମାନେ ଆମେ ବସିକି କିଛି ମଜାମସ୍ତି କରିବାର, କିଛି ଏଣ୍ଟରଟେନମେଣ୍ଟ କରିବାର, ଆଉ ସେମିତି କିଛି ଏଣ୍ଟରଟେନମେଣ୍ଟ ଏଫ୍ଏମ୍ ରେନ୍ବୋରେ ମଧ୍ୟ ଜାରି ରହିଛି। ମିଠା ମିଠା ଗୀତ ଆପଣମାନଙ୍କ ପାଇଁ ଅପେକ୍ଷା କରିଛି। ସେଥି କଥା ହେଉଛି, ଏବେ ମୌସୁମୀର ଆଗମନ ହୋଇସାରିଛି। କିଛିଦିନ ପୂର୍ବରୁ ଯେମିତି ଭାବରେ ଆପଣ ଫିଲ୍ କରୁଥିଲେ ବାହାରର ବାତାବରଣକୁ ନେଇକି ଆଉ ଜଳବାୟୁକୁ ନେଇକି, ଯେମିତି ଆପଣ ଘରୁ ବାହାରକୁ ବାହାରିଲା ବେଳକୁ ଯେମିତି ଫିଲ୍ କରୁଥିଲେ, ବର୍ତ୍ତମାନ ତ ଅନେକ ପରିମାଣରେ ସେଟା ରିଲାକ୍ସ ହୋଇସାରିଛି। ଅନେକ ପରିମାଣରେ, ବହୁ ପରିମାଣରେ ନୁହେଁ କି? ଆଉ ସେ ଗୁଳୁଗୁଳି ନାହିଁ, ସେ ଗରମ ବି ନାହିଁ, ତ ବର୍ତ୍ତମାନ ଥଣ୍ଡା ଥଣ୍ଡା ବି ମୌସମ ରହିଛି ନା, କ'ଣ କହୁଛନ୍ତି? ତ ଥଣ୍ଡା ଥଣ୍ଡା ମୌସମରେ ବି ଆପଣଙ୍କୁ ବହୁତ ଜଗି ରଖିକି ଚାଲିବାକୁ ପଡ଼ିବ, କାହିଁକିନା ଆରମ୍ଭ ଏଣ୍ଟ୍ରି ପଏଣ୍ଟ, ଆଉ ଏ ସମୟରେ ବି ଆପଣଙ୍କର ବହୁତ ଗୁଡ଼ାଏ ଫିଜିକାଲ ପ୍ରୋବ୍ଲେମ ଯେଉଁଟାକି ହୋଇପାରେ। ନିହାତି ନିଜକୁ ସେଥିପାଇଁ ପ୍ରିପେୟାର କରିକି ରଖନ୍ତୁ, ନିଜକୁ ସେଫ୍ କରିକି ରଖନ୍ତୁ, ଏଇଟା ନିହାତି ଦରକାର ଆପଣଙ୍କ ପାଇଁ। କାହିଁକିନା ଆପଣ ଯଦି ସୁସ୍ଥ ନ ରହିବେ, ତାହେଲେ ଏଇ ମୌସମରେ ମଧ୍ୟ ଆପଣ ବହୁତ ଗୁଡ଼ାଏ କାମକୁ ମିସ୍ କରିଦେଇପାରନ୍ତି। କାହିଁକିନା ଯଦି ଆପଣଙ୍କ ଦେହ ଖରାପ ହେବ, ଆପଣ ସେସବୁ କାମ କରିପାରିବେନି, ଅଫିସ୍ ଠିକ୍ରେ ଯାଇପାରିବେନି, ପଢ଼ିବାକୁ ଯାଇପାରିବେନି, ଷ୍ଟଡି ମ୍ୟାଟରରେ ବି ଆପଣ ପଛରେ ରହିଯିବେ। ଆଉ ହେଲ୍ଥକୁ ନେଇକି ତ ବହୁତ ମାନେ ସାବଧାନ ରହିବା ନିହାତି ଦରକାର ବର୍ତ୍ତମାନ ସମୟରେ। ଆଗକୁ ଏ ସମ୍ପର୍କରେ ଛୋଟ ଛୋଟ ଟିପ୍ସ ଆପଣମାନଙ୍କ ପାଖରେ ପହଞ୍ଚାଇବୁ। କୁଆଡ଼େ ବି ଯାଆନ୍ତୁନି, ତେବେ ଚାଲନ୍ତୁ ଏଞ୍ଜୟ କରିବା କିଛି ମିଠା ମିଠା ଗୀତ ସହିତ। ଷ୍ଟେ ଟ୍ୟୁନ୍ଡ।

ସାଥୀ, ବର୍ଷା ଋତୁର ଆଗମନ ସହିତ ପ୍ରକୃତି ନୂଆ ରୂପ ଧାରଣ କରିଛି। ଚାରିଆଡ଼େ ଆପଣ ଦେଖୁଥିବେ ସବୁଜିମା, ଶୀତଳ ପବନ ଓ ବର୍ଷାର ମୃଦୁ ସଙ୍ଗୀତ ମନକୁ ଆନନ୍ଦିତ କରୁଛି। କିନ୍ତୁ ଏହି ସୁନ୍ଦର ଋତୁ ସହିତ କିଛି ସତର୍କତା ମଧ୍ୟ ଅତ୍ୟନ୍ତ ଜରୁରୀ, ନା କ'ଣ କହୁଛନ୍ତି? ବର୍ଷା ଜଳ ଜମି ରହିଲେ ମଶା ବଢ଼ିଥାଏ, ଏକଥା ଆପଣ ଜାଣିଛନ୍ତି। ଆଉ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି, କାହିଁକିନା ଏସବୁ ଯେଉଁ ପାଣିରେ ବା ଖାଲ ଜମିରେ, ଖାଲ ଜାଗାରେ ଯେଉଁଠି ପାଣି ଅଧିକା ଦିନ ଧରିକି ଜମାଟ ରହେ, ସେ ଜାଗାରେ ଡେଙ୍ଗୁ ଭଳି ମଶା ମଧ୍ୟ ତା'ର ବଂଶ ବିସ୍ତାର କରେ। ତେଣୁ ଘର ଚାରିପାଖରେ ଜଳକୁ ଜମିବାକୁ କେବେ ଦିଅନ୍ତୁନି। ପାନୀୟ ଜଳ ସବୁବେଳେ ଆପଣ ଢାଙ୍କିକି ରଖିବା ଦରକାର। ପରିବେଶକୁ ସଫା ରଖନ୍ତୁ। ଆମର ଛୋଟ ଛୋଟ ସଚେତନତା ଆମକୁ, ଆମ ପରିବାରକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବା।

ସେଥି ବର୍ଷା ଦିନରେ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି ଆମ ଯେଉଁ ଖାଦ୍ୟଶୈଳୀ, ଆମେ କେତେବେଳେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ଏବଂ କେଉଁଠୁ ଖାଉଛନ୍ତି ସେଇଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ବର୍ଷା ଦିନରେ ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ବହୁତ ଜରୁରୀ। ରାସ୍ତାକଡ଼ର ଅସୁଚ୍ଛ ଖାଦ୍ୟ ଖାଇବାରୁ ବିରତ ରହିବାକୁ ଚେଷ୍ଟା କରନ୍ତୁ। ସବୁବେଳେ ତାଜା ଏବଂ ଘରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରନ୍ତୁ। ପିଇବା ପାଇଁ ଫୁଟା ଯାଇଥିବା କିମ୍ବା ଶୁଦ୍ଧ ପାଣି, ଫିଲ୍ଟରିଂ ପାଣି ଆପଣ ବ୍ୟବହାର କରିପାରିବେ। ବର୍ଷା ସମୟରେ ଜ୍ୱର, ସର୍ଦ୍ଦି, କାଶ ଏବଂ ପେଟଜନିତ ରୋଗ ସାଧାରଣତଃ ବଢ଼ିଥାଏ। ତେଣୁ ଶରୀରରେ କୌଣସି ଅସୁବିଧା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଛୋଟ ପିଲା ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତୁ। ସୁସ୍ଥ ରହିଲେ ହିଁ ବର୍ଷାର ସୌନ୍ଦର୍ଯ୍ୟକୁ ଆପଣ ଭଲ ଭାବରେ ଉପଭୋଗ କରିପାରିବେ।

ସେଥି ବର୍ଷା ଋତୁରେ ଯାତାୟତ ସମୟରେ ମଧ୍ୟ ବହୁତ ସତର୍କତା ଆବଶ୍ୟକ। ରାସ୍ତା ଯେହେତୁ ଏହି ସମୟରେ ପିଚଳ ଥାଏ, ମାନେ ଉଦା ଥାଏ, ତ ଏହି ସମୟରେ ଦୁର୍ଘଟଣାର ବହୁତ ଆଶଙ୍କା ବଢ଼ିଯାଏ। ଯାନବାହନ ଚଳାଇବା ବେଳେ ଧୀର ଗତିରେ ଗାଡ଼ି ଚଲାନ୍ତୁ ଆଉ ସମସ୍ତ ସୁରକ୍ଷା ନିୟମକୁ ପାଳନ କରନ୍ତୁ। ବଜ୍ରପାତ ସମୟରେ ଖୋଲା ସ୍ଥାନରେ ରହିବାରୁ ବଞ୍ଚନ୍ତୁ ଏବଂ ବଡ଼ ଗଛ ତଳେ ଆଶ୍ରୟ ନିଅନ୍ତୁନି। ଆବଶ୍ୟକ ନ ହେଲେ ଅତି ବର୍ଷା ସମୟରେ ଘରୁ ବାହାରକୁ ଯିବା ବାତିଲ କରନ୍ତୁ। ମନେ ରଖନ୍ତୁ, ସଚେତନତା ହିଁ ସୁରକ୍ଷାର ପ୍ରଥମ ସୋପାନ। ତ ଏହି ସମୟରେ ଆମକୁ ବହୁତ କିଛି ଚିନ୍ତା କରିବାକୁ ପଡ଼ିବ ଏବଂ ବିଶେଷ କରି ଏହି ସମୟରେ ଯେଉଁ ବର୍ଷା ସମୟରେ କେମିତି ଆମେ ନିଜକୁ ସେଫ୍ଟି ରଖିପାରିବା, ସୁରକ୍ଷିତ ରଖିପାରିବା, ଆଉ ସେ ସମ୍ପର୍କରେ ମଧ୍ୟ ଆମକୁ ଗୁରୁତ୍ୱ ଦେବା ନିହାତି ଦରକାର।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ବ୍ରମ ହେଲେ ସମ୍ମାନିତ। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ ତିନି ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରିଛନ୍ତି। ଇତିମଧ୍ୟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଥିବା ସୂଚନା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଆ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ତାରିଖରେ ଅନୁଷ୍ଠିତ ହେବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପରିଚାଳନା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍କରକୁ ଭେଟିବେ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଆପଣ ମନର ସ୍ୱରକୁ କେବେ ଶୁଣିଛନ୍ତି? ହଁ, ମନର କଥା କେବେ ଶବ୍ଦରେ କୁହାଯାଏନି, ଆଉ କେବେ ନିରବତାରେ ଲୁଚି ରହିଯାଏ। କାହାର ଗୋଟିଏ ହସ, ଏକ ଚାହାଣି କିମ୍ବା ଏକ ମିଠା କଥା ଆମ ହୃଦୟର ଗଭୀରେ ଏମିତି ଏକ ସ୍ୱର ସୃଷ୍ଟି କରେ ଯାହାକୁ କେବେ କେବଳ ଯୋଉଟା ମନ ହିଁ ଶୁଣିପାରେ। ହଁ, ପ୍ରେମର ଆରମ୍ଭ ମଧ୍ୟ ଠିକ ଏମିତି ହୋଇଥାଏ। କୌଣସି ଘୋଷଣା ନଥାଏ, କୌଣସି ଶବ୍ଦ ବି ନଥାଏ, ତଥାପି ଦୁଇଟି ହୃଦୟ ଏକ ଅଦୃଶ୍ୟ ସେତୁରେ ଯୋଡ଼ି ହୋଇଯାଆନ୍ତି। ସେହି ଅନୁଭବ, ସେହି ନିରବ ଡାକ ଆଉ ଅଗୁଆ ଭାବନା ହିଁ ହେଉଛି ମନର ସ୍ୱର, ଯାହା ପ୍ରେମକୁ ସତ୍ୟ ଆଉ ସୁନ୍ଦର କରିଦେଇଥାଏ।

ଜଳି ଉଠନ୍ତି, ମନ କାହାକୁ ଖୋଜିବାକୁ ଲାଗେ। ଆଖି ଆଗରେ ସେ ନଥାଏ, କିନ୍ତୁ ହୃଦୟର ପ୍ରତ୍ୟେକ କୋଣରେ ତାହାର ଉପସ୍ଥିତି ଅନୁଭବ ହୁଏ। ତାଙ୍କ ସ୍ମୃତି ପବନ ଭଳି ଛୁଇଁଯାଏ, ତାଙ୍କ କଥା ସଙ୍ଗୀତ ଭଳି କାନରେ ବାଜି ଉଠେ। ସେତେବେଳେ ମନର ସ୍ୱର କହି ଉଠେ, ପ୍ରେମ କେବଳ ପାଖରେ ରହିବାର ନାମ ନୁହେଁ, ପ୍ରେମ ହେଉଛି ଦୂରରେ ଥାଇ ମଧ୍ୟ ହୃଦୟରେ ବଞ୍ଚି ରହିବାର ଅନୁଭୂତି। ଏ ସ୍ୱର କେବେ କାହାକୁ ଡାକେ, କେବେ କାହା ପାଇଁ ଅପେକ୍ଷା କରେ, ଆଉ କେବେ କାହାର ସ୍ମୃତିରେ ନିଜକୁ ହଜାଇ ଦେଇଦିଏ। ପ୍ରେମର ଏଇ ନିରୂପ ଭାଷା ସବୁଠାରୁ ଅଧିକ ମଧୁର।

ଜୀବନରେ ଏମିତି କିଛି ସମ୍ପର୍କ ଆସେ ଯାହାର କୌଣସି ପରିଭାଷା ନଥାଏ। ସେ ସମ୍ପର୍କରେ ନଥାଏ କୌଣସି ସର୍ତ୍ତ, ନଥାଏ କୌଣସି ଅଭିଯୋଗ, ଥାଏ କେବଳ ଅନୁଭବର ଏକ ଗଭୀର ସମୁଦ୍ର। ଯେତେବେଳେ ପ୍ରିୟ ମଣିଷଟି ହସେ, ମନ ଫୁଲ ଭଳି ହସି ଉଠେ, ଆଉ ଯେତେବେଳେ ସେ ଦୁଃଖୀ ହୁଏ, ମନ ମଧ୍ୟ ନିରବିଯାଏ। ଏହା ହିଁ ହେଉଛି ମନର ସ୍ୱରର ଯାଦୁ। ଏହା ଆମକୁ ଶିଖାଏ କାହାର ଖୁସିରେ ନିଜ ଖୁସିକୁ ଖୋଜିବା। ପ୍ରେମ ଯଦି ଗୋଟିଏ ଗୀତ ହୁଏ, ତେବେ ମନର ସ୍ୱର ହେଉଛି ତାର ମଧୁର ସ୍ୱର, ଯାହା ଶୁଣିବା ପାଇଁ କାନର ଆବଶ୍ୟକତା ନଥାଏ, ଦରକାର ଥାଏ କେବଳ ଏକ ସଚ୍ଚା ହୃଦୟର।

ସାଥୀ, ପ୍ରେମର ସବୁଠୁ ସୁନ୍ଦର ଦିଗ ହେଉଛି ତାର ନିରବତା। କେବେ କେବେ ହଜାର ଶବ୍ଦ ମଧ୍ୟ ଯାହା କରିପାରେନି ଗୋଟେ ଚାହାଣି ତାହା କରିଦିଏ। ଗୋଟେ ଅପେକ୍ଷା, ଗୋଟେ ମେସେଜ, ଗୋଟେ ଛୋଟ ଖବର ନେବା, ଏସବୁ ହିଁ ମନର ସ୍ୱରର ଅଭିବ୍ୟକ୍ତି। ଯେତେବେଳେ ଦୁଇଟି ହୃଦୟ ପରସ୍ପରକୁ ବୁଝିବାକୁ ଶିଖିଯାଏ ସେତେବେଳେ କଥାର ଆବଶ୍ୟକତା କମିଯାଏ, କାରଣ ମନ ମନ ସହିତ କଥା ହୁଏ। ସେ କଥାର କୌଣସି ଶବ୍ଦ ନଥାଏ, କିନ୍ତୁ ତାର ଅନୁଭୂତି ସାରା ଜୀବନ ସାଥି ରହିଥାଏ। ଯେଉଁଠି ପ୍ରେମ ଥାଏ ସେଠି ମନର ସ୍ୱର କେବେ

ଜୀବନର ବ୍ୟସ୍ତତା ଭିତରେ ଆମେ ଅନେକ ସମୟରେ ନିଜ ମନର ସ୍ୱରକୁ ଶୁଣିବାକୁ ଭୁଲିଯାଉ, କିନ୍ତୁ ଯେତେବେଳେ ରାତି ଗଭୀର ହୁଏ ଆଉ ଚାରିଆଡ଼େ ନିରବତା ଖେଳିଯାଏ, ସେତେବେଳେ ହୃଦୟର ଦ୍ୱାର ଖୋଲିଯାଏ, ସ୍ମୃତିମାନେ ଫେରିଆସନ୍ତି, ପ୍ରିୟ ମୁହଁଟି ଆଖି ଆଗରେ ଭାସି ଉଠେ, ମନ ପଚାରେ ସେ କେମିତି ଅଛନ୍ତି, ସେ ମଧ୍ୟ କ'ଣ ମୋତେ ମନେ ପକାଉଛନ୍ତି। ଏହି ପ୍ରଶ୍ନର ଉତ୍ତର ନଥାଏ, କିନ୍ତୁ ଅନୁଭବ ଥାଏ, ଆଉ ସେହି ଅନୁଭବ ମନର ସ୍ୱର ହିଁ ଧୀରେ ଧୀରେ ହୃଦୟକୁ ଛୁଇଁଯାଏ। ପ୍ରେମର ସତ୍ୟ ସୌନ୍ଦର୍ଯ୍ୟ ଏ ଅନୁଭବରେ ହିଁ ଲୁଚି।

ତେବେ ଆଜିର ଏହି ମନର ସ୍ୱର କେବଳ ଗୋଟିଏ ବିଷୟ ନୁହେଁ, ଏହା ପ୍ରତ୍ୟେକ ପ୍ରେମଭରା ହୃଦୟର କାହାଣୀ। ଯେଉଁ ମନ କେବେ କାହାକୁ ନିଷ୍ଠାର ସହିତ ଭଲ ପାଇଛି, ସେ ନିଶ୍ଚୟ ଏ ସ୍ୱରକୁ ଅନୁଭବ କରିଛି। ଏହା ସେହି ସ୍ୱର ଯାହା ଦୂରତାକୁ ହରାଇ ଦିଏ, ସମୟକୁ ଅତିକ୍ରମ କରେ ଆଉ ଦୁଇଟି ହୃଦୟକୁ ଏକ ଅଦୃଶ୍ୟ ବନ୍ଧନରେ ବାନ୍ଧି ରଖେ। ତେଣୁ ଜୀବନରେ କେବେ ନିଜ ମନର ସ୍ୱରକୁ ଅବହେଳା କରନ୍ତୁନି, ତାକୁ ଶୁଣନ୍ତୁ, ବୁଝନ୍ତୁ ଆଉ ସମ୍ମାନ ଦିଅନ୍ତୁ। କାରଣ ମନର ସ୍ୱର ହିଁ ଆମକୁ ସତ୍ୟ ପ୍ରେମ, ସତ ସମ୍ପର୍କ ଆଉ ସତ ଖୁସିକୁ ଯେଉଁ ତାର ଯେଉଁ ପଥ ଆମକୁ ଦେଖାଇଥାଏ। ତେବେ ସେଥି ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ, ମାନେ ଗୀତର ମିତ୍ର କାର୍ଯ୍ୟକ୍ରମକୁ ଏଇଠି ରଖିବା, କିନ୍ତୁ ତାହା ପୂର୍ବରୁ ଶୁଣିନେବା ଶେଷ ଗୀତଟିଏ।

0: That's all in the news at 9. Good night.
1: ଏତେବେଳେ ଯେ କାର୍ଯ୍ୟକ୍ରମରେ ଲିକେଟ୍ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ଆରମ୍ଭ କରିବା ଆଜିର ଅବଲା ସ୍ମୃତିର କାର୍ଯ୍ୟକ୍ରମ, ଯେଉଁଠି ଆପଣମାନେ ଶୁଣିପାରିବେ ପୁରୁଣା ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଆଜିର ଅବଲା ସ୍ମୃତିରେ ଆମେ ଶୁଣିବା 1980 ଦଶକର କିଛି ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଆପ୍ ତୋ ଏହସାନ୍ ଥେ, ଗୀତଟି ଗାଇଛନ୍ତି ହେମଲତା।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର। ଖରିଫ୍ ଋତୁ ଓ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ତାମିଲନାଡୁର ତିରୁଭଲ୍ଲରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷକୁ ବୃଦ୍ଧି କରିଛନ୍ତି। ଇତିମଧ୍ୟରେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଥିବା ସୂଚନା। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ନାର୍କୋ କୋଅର୍ଡିନେସନ୍ ସେଣ୍ଟରର 7ମ ବୈଠକ ଅନୁଷ୍ଠିତ। ନିଶାମୁକ୍ତ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଜନସଚେତନତା ଏବଂ ସମନ୍ୱିତ ପଦକ୍ଷେପକୁ ଦେଲେ ଗୁରୁତ୍ୱାରୋପ। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ପେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥର କରାଯିବ ନିର୍ମାଣ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଆ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 5 ତାରିଖରେ ଅନୁଷ୍ଠିତ ହେବ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତକ୍। ସାଥୀ ସମୟ ବର୍ତ୍ତମାନ ରାତି 10:04 ହୋଇଯାଇଛି। ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଆପଣଙ୍କର ଖାସ ଶୋ ରେନ୍ବୋ ଏସ୍ମିଏସ୍କୁ। ରେନ୍ବୋ ଏସ୍ମିଏସ୍ରେ ବର୍ତ୍ତମାନ ସୁଦ୍ଧା ବହୁ ସଂଖ୍ୟାରେ ଏସ୍ମିଏସ୍ ପହଞ୍ଚି ସାରିଛି, ତ ପଟାପଟ ଆରମ୍ଭ କରିବା ଆପଣଙ୍କର ଏସ୍ମିଏସ୍ର ଶୋ। ପ୍ରଥମ ଏସ୍ମିଏସ୍ ଆମକୁ କରିଛନ୍ତି ସମୀର ଏବଂ ସଙ୍ଗୀତା ପଣ୍ଡା ତେଲଙ୍ଗା ପେଣ୍ଠ କଟକରୁ। ଶୁଣିବାକୁ ଚାହିଁଛନ୍ତି ଅନାରୀ ଚଳଚ୍ଚିତ୍ରର ଗୀତ, ଗୀତଟି ଗାଇଛନ୍ତି ଉଦିତ ନାରାୟଣ। ଦେନ୍ ପରବର୍ତ୍ତୀ ଏସ୍ମିଏସ୍ କରିଛନ୍ତି ହାଲୁ ଭାଇ ସେୟନ ଆଠଗଡ଼ରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଧର୍ମ ଶୈଳୀ ହେଲା ଚଳଚ୍ଚିତ୍ରର ଗୀତ, ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ରୂପ କୁମାର ରାଠୋର। ତେବେ ଆପଣମାନଙ୍କୁ ନିଶ୍ଚିତ ଭାବରେ ଶୁଣାଇଦେବୁ ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ, ଆପଣଙ୍କ ମନପସନ୍ଦର ଗୀତ। ଶୁଣାଇବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛୁ, ଯେଉଁମାନେ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ସେମାନଙ୍କର ମନପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ଆମକୁ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ FMRC, ତାପରେ

ସ୍ପେସ୍ ଦେଇକି କୋଉ ଫିଲ୍ମକୁ ଆଲବମ୍ରେ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ଲେଖନ୍ତୁ, ତାପରେ ଗୋଟେ ସ୍ପେସ୍ ଦେଇକି ଗୀତର ଫାର୍ଷ୍ଟ ଲାଇନ୍ ଲେଖନ୍ତୁ, ତାପରେ ଗୋଟେ ସ୍ପେସ୍ ଦେଇକି ଆପଣଙ୍କ ନାଁ ଏବଂ ଆଡ୍ରେସ୍ ସହିତ ଆମ ପାଖକୁ ପଠାଇ ଦିଅନ୍ତୁ 09495963210 ଆମର ସ୍ମାର୍ଟ ଏସ୍ଏମ୍ଏସ୍ ଦେନ୍ ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ପଠାଇ ପାରିବେ 8895254200 ଏ ନମ୍ବରରେ। ତେବେ ଚାଲନ୍ତୁ ଏନ୍ଜୟ କରିବା ନେକ୍ସଟ ଯୋଉ ଆମର ଗୀତ, ସମୀର ଭାଇ ସଙ୍ଗୀତା ପଣ୍ଡାଙ୍କର ମନପସନ୍ଦର ଗୀତ ଏବଂ ହାଲୁ ଭାଇ ସେନା ଆଠଗଡ଼ରୁ ତାଙ୍କର ମନପସନ୍ଦର ଗୀତକୁ।

ପରବର୍ତ୍ତୀ ସମୟ କରୁଛନ୍ତି ରାହୁଲ କୁମାର ବେହେରା ଢେଙ୍କାନାଳରୁ ଆପଣ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଆଲବମ୍ କଭି ତୋ ନଜର ମିଲାଓ ଅଦନାନ ସାମୀଙ୍କ ଭଏସ୍ରେ ଗୋଟିଏ ସୁନ୍ଦର ଗୀତ ତେବେ ଶୁଣିଦେବୁ ଆପଣଙ୍କ ମନପସନ୍ଦର ଗୀତ ସୁନୀଲକାନ୍ତ ମହାନ୍ତି ସିଲୁ ଆଣ୍ଡ ଆକୃତି ଦେଓକାଳି ଶଙ୍କତରାଜ କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି କନ୍ୟାଦାନ କଥାଚିତ୍ରର ଗୀତ ଗାଇଛନ୍ତି ଅନୁରାଧା ପଡ଼ୱାଲ ତେବେ ପହଞ୍ଚି ଦେଉଛୁ ଆପଣମାନଙ୍କ ପାଖରେ ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ସ୍ପେସ୍ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ଶୁଣିବାକୁ ଚାହିଁଛନ୍ତି ଚେଲ୍ ମେରେ ଭାଇ ମୁଭିର ଗୀତ ଗାଇଛନ୍ତି ସୋନୁ ନିଗମ ବିନୋଦ ରାଠୋର ଏବଂ ପୂର୍ଣ୍ଣିମା ନେକ୍ସଟ ସ୍ପେସ୍ କରିଛନ୍ତି ରମେଶ ଚନ୍ଦ୍ର ସାହୁ ଓ କୁମା ଭାପୁର ଢେଙ୍କାନାଳରୁ ଶୁଣିବାକୁ ଚାହିଁଛନ୍ତି ଆପଣ ଆକ୍ରମଣ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର ତେବେ ପହଞ୍ଚି ଦେଉଛୁ ଆପଣମାନଙ୍କ ପାଖରେ ଆପଣଙ୍କ ମନପସନ୍ଦର ଗୀତ

ଖମାର ବେଲରପା ସାହାନିଆଜପୁର କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ବାହୁଡ଼ି ବେମ ଜଗାବଳିଆର ଗୀତ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ବାପି।

ନେକ୍ସଟ ଡିସମିସ୍ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କେ କଲେଜ ବାଙ୍କେରୁ ଆପଣ ଶୁଣିବାକୁ ଚାହିଁଛନ୍ତି ତପସ୍ୟା ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତ ଜେନା ପରବର୍ତ୍ତୀ ଡିସମିସ୍ କରିଛନ୍ତି ସତ୍ୟପ୍ରକାଶ ସିଂ ଅନୁଗୁଳରୁ ଆପଣ ଶୁଣିବାକୁ ଚାହିଁଛନ୍ତି ଜବ୍ ପ୍ୟାର କିସୀ ସେ ହୋତା ହୈ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କୁମାର ସାନୁ ତେବେ ପହଞ୍ଚାଇ ଦେଉଛୁ ଆପଣମାନଙ୍କ ପାଖରେ ଆପଣଙ୍କ ପସନ୍ଦର ଗୀତ

ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ ଅନୁଷ୍ଠିତ। ରାସ୍ତା ସମ୍ପ୍ରସାରଣ ଓ ୟୁଟିଲିଟି ସ୍ଥାନାନ୍ତର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। କେହି ଜଣେ ବି ଯୋଗ୍ୟ ମତଦାତା ବାଦ୍ ନ ପଡ଼ିବାକୁ ଦେଲେ ଗୁରୁତ୍ୱ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ନାର୍କୋ କୋଅର୍ଡିନେସନ୍ ସେଣ୍ଟରର ସପ୍ତମ

ଆଦନାପଡ଼ିବା ଦେଲେ ଗୁରୁତ୍ୱ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ନାର୍କୋ କୋଅର୍ଡିନେସନ୍ ସେଣ୍ଟରର ସପ୍ତମ ବୈଠକ ଅନୁଷ୍ଠିତ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଆ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ମାସ 5 ତାରିଖରେ ଅନୁଷ୍ଠିତ ହେବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପରିଚାଳନା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ଜୁନ୍ 24-28 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ 65ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ 2026 ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ୱର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ରାତି 11:08 ଶୁଣନ୍ତୁ ପାଣିପାଗର ସୂଚନା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 76ତମ ଅଧ୍ୟାୟ ଶୁଣିବେ 6:40। 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଆଣ୍ଟିବାୟୋଟିକ୍ ବ୍ୟବହାରରେ ସତର୍କତା। ଆଲୋଚନା କରିବେ ଡାକ୍ତର ରବି ନାରାୟଣ ରଥ। 7:25 ଶୁଭ ସକାଳ। 8:30 ଶୁଣିବେ କାର୍ଯ୍ୟକ୍ରମ ମୋ ପସନ୍ଦ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଇଠି ଶେଷ କରୁଛୁ ଆଜିର ଚଳିତ ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲିକ୍ରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ।

ଜୀବନର ଏହି ନିରନ୍ତରତା ମଧ୍ୟରେ ପ୍ରତ୍ୟେକଟି ଦିବସ ପ୍ରଭୁ ତୁମରି ଦାନ, ତୁମରି ବରଦାନ। ଆଉ ସେ ଦିନର ପ୍ରାତଃ ଗୋଟିଏ ନୂଆ ପ୍ରତୀକ, ଏକ ନୂଆ ଆରମ୍ଭର, ଯେଉଁ ଆରମ୍ଭରେ କେତେ ନୂଆ ସମ୍ଭାବନା, କେତେ ନୂଆ ଆଶା, ବିଶ୍ୱାସ, ଭରସା ଓ ଉଦ୍ଦେଶ୍ୟରେ ହୁଏ ଆଦ୍ୟ ପରିକଳ୍ପନା। ପବିତ୍ର ବ୍ରାହ୍ମ ମୁହୂର୍ତ୍ତରେ ଯେବେ ସୃଷ୍ଟି ପାଏ ଏକ ସକାରାତ୍ମକ ଚେତନା, ନିଶବ୍ଦ ରାତିର ନିରବତା ପରେ ଯେବେ ସକଳ ଶକ୍ତିର ଆଧାର ବୁଣି ଦିଅନ୍ତି ଗଗନେ ପବନେ ଭୁବନେ ସକାରାତ୍ମକତାର ଆଲୋକ, ପ୍ରଭୁ ତୁମରି କୃପାରେ ଚଳମାନ ହୁଏ ଜଗତ। ପ୍ରାତଃ ଏହି ମଧୁର ସଙ୍ଗୀତରେ, ପ୍ରାତଃର ସେହି ପୂଜନରେ, ସେହି ମନର ବନ୍ଦନରେ ତୁମର ନାମକୁ ଜପାମଳି କରି ଭଜୁଥାଏ ଭଗତ। ତାର ପ୍ରତ୍ୟେକଟି ଦୁଃଖରେ, ତାର ପ୍ରତ୍ୟେକଟି ସୁଖରେ ସେ ଯଦି ଲୋଡ଼ୁଥାଏ ତୁମକୁ, ସିଏ ତାର ପ୍ରତ୍ୟେକଟି ଅଳିକୁ ମଧ୍ୟ ଜଣାଉଥାଏ ତୁମରି ଚରଣାରବିନ୍ଦରେ। ଆହା, କେଡ଼େ ଭାବର ବନ୍ଧନ ହିଏ, କେଡ଼େ ନିଜର ବନ୍ଧନ ହିଏ, ଯେଉଁଠି ଭକତ ଛୋଟ ପିଲାଟି ପରି ସବୁ ଅଳିକୁ ଜଣାଏ ତାର ପ୍ରଭୁଙ୍କୁ, ଆଉ କହେ, ପ୍ରଭୁ ଅଳି ମୋର ଶୁଣ, ଗୁହାରି ମୋର ଶୁଣ, ତୁମେ କ'ଣ ବା ଆଶା କର ଯେ ତୁମେ ତ ଚାହଁ କେବଳ ଭାବର ବନ୍ଧନଟିଏ। ଏଇ ଯେଉଁ ପୂଜନ, ଏଇ ଯେଉଁ ବନ୍ଧନ, ଏଇ ପୂଜନରେ ବା କେଉଁ ଶକ୍ତି ଅଛି ପ୍ରଭୁ? ଯେଉଁ ପରମେଶ୍ୱରଙ୍କୁ, ଏଇ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱରଙ୍କୁ ରବି ଶଶି ପୂଜାଉଛନ୍ତି, ତାକୁ ପୂଜା କରିବାର ସାମର୍ଥ୍ୟ କି ମୋ ପାଖରେ ଅଛି ପ୍ରଭୁ? ମୁଁ କେବଳ ଜାଣିଛି ଭାବର ବନ୍ଧନରେ ବାନ୍ଧି ପାରିବି ତୁମକୁ, ସେଇଥିପାଇଁ ଅଜାଡ଼ି ଦେଉଛି ମୋ ମନର ସବୁ ଭାବ, ଆଉ ଗାଉଛି ତୁମରି ଭଜନ ଏହି ଅଳି ଶ୍ରୀ ଛାମୁରେ ପ୍ରଭୁ, ଏହି ଅଳି ଶ୍ରୀ ଛାମୁରେ।

ତୁମେ ତ ପ୍ରାଣ ବାନ୍ଧବ, ତୁମେ ଭକତର ଧନ, ସେଇଥିପାଇଁ ତ ଭକତ କୁହେ ଏନ୍ତୁଡ଼ି ଶାଳରୁ ଜୁଇ ନିଆଯାଏ। ଜୀବନର ସବୁ ଉତ୍ଥାନ ପତନରେ ପ୍ରଭୁ ମୋର ସବୁ ଅଳି ସବୁ ଅର୍ଦ୍ଧୁଳି ତୁମରି ଚରଣରେ। ଯେବେ ତୁମେ ଅଛ ମୋର ବା କାହାକୁ ଡର ପ୍ରଭୁ। ଭକତଟିଏ ଭାବରେ ଭାବରେ ତୁମ ନାମକୁ ଜପୁଥାଏ ଆଉ କହୁଥାଏ ଯେ ମୋର ସବୁ ଆଶା ତୁମରି ଆଶା ପ୍ରଭୁ, ମୋର ସବୁ ପରୀକ୍ଷା ତୁମର ପ୍ରଭୁ, ମୋର ସବୁ ଭୟର ଶେଷ ତୁମର ଦର୍ଶନ ପ୍ରଭୁ, ମୋର ସବୁ ସଫଳତାରେ ଶ୍ରେୟ ତୁମର ପ୍ରଭୁ, ମୋର ସବୁ କଷ୍ଟ ସବୁ ଦୁଃଖ ଶେଷ ତୁମରି ମୁରୁକି ହସରେ ପ୍ରଭୁ। ତୁମରି ପାଇଁ ମୋର ସବୁ ଆନନ୍ଦ, ବାସ୍ ଏତିକି କରୁଣା କରୁଥାଅ ପ୍ରଭୁ, ଏତିକି କରୁଣା କରୁଥାଅ। ଏଇ ଜୀବ ଥିବା ଯାଏ ମୁଖରେ ଥାଉ ତୁମ ନାମ, ଆଉ ମନ ନିଜର ସବୁ ଅଳିକୁ ଅରପି ଦେଉଥାଉ ଏଇ ଶ୍ରୀଛାମୁରେ। ଏତିକି ଅଳି ଶ୍ରୀଛାମୁରେ, ଏତିକି ଅଳି ଶ୍ରୀଛାମୁରେ।

ବ୍ରହ୍ମା ଭଗବାନଙ୍କର ଅନନ୍ତ ମହିମା ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି। ମହାଜଳରେ ବ୍ରହ୍ମାଙ୍କର ମନ ଜାଣେ ଭଗବାନ ସୃଷ୍ଟି ସର୍ଜନା କେମନ୍ତେ ହେବ ତାହା ଜଣାଉଛନ୍ତି। ଅଗ୍ନି ଭିତରେ ଯେପରି ଇନ୍ଧନ ଥାଏ, ସର୍ବପ୍ରାଣୀ ଭିତରେ ସେପରି ଭଗବାନଙ୍କର ସତ୍ତା ବିଦ୍ୟମାନ। ତାଙ୍କ ପ୍ରତି ନିଶ୍ଚଳ ପ୍ରୀତି ଭାବରେ ତାଙ୍କର ଉପଲବ୍ଧି ମିଳେ। ଋଷି ମୈତ୍ରେୟ ସର୍ଜନା ପ୍ରକ୍ରିୟାରେ ବ୍ରହ୍ମା କର୍ମ ଅନୁସାରେ କିପରି ନାନା ଜୀବ ସୃଷ୍ଟି କଲେ ତାହା ବିଦୁରଙ୍କୁ ଜଣାଉଛନ୍ତି।

ଶୁଣିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 74ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

0: ଅଛନ୍ତି ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଥିରେ ସାଥୀ ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ ଆମର ସ୍ୱାସ୍ଥ୍ୟରେ ଆଜି ଉକ୍ତ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କ ଘାତ ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ସୁଧାଂଶୁ ଶେଖର ମିଶ୍ର।
1: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଂକୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ, ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟରନାଲ୍ କ୍ୟାପ୍ସୁଲ୍ରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍ ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍, ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା, ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ୍ନିର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ, ନିଶ୍ୱାସ ପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦ୍ଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି, ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ, ତେବେ ସ୍ନାୟୁକୋଷଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ, ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
0: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କ ଘାତ ଏ ବିଷୟରେ ଆଲୋଚନା କରିଥିଲେ ଡାକ୍ତର ସୁଧାଂଶୁ ଶେଖର।

0: ଆକାଶରୁ ଝରି ପଡୁଥିବ ଟିପ୍ ଟିପ୍ ବର୍ଷା, ଆଉ ଯେତେ ଦୂର ଆଖି ପହଞ୍ଚୁଥିବ ଦିଶୁଥିବେ କେବଳ ଆଉ କେବଳ ସବୁଜ ବନାନୀ। ପତ୍ରରେ ଟିକେ ଧରା ଦେଇ ବର୍ଷାର ବୁନ୍ଦା ଯେବେ ଛୁଉଁଥିବ ମାଟିକୁ, ସତେ ଯେମିତି ଲାଗୁଥିବ ଗଛମାନେ ଅରପି ଦେଉଛନ୍ତି ମୋତି ସବୁ ଏଇ ମାଟି ମାର କୂଳକୁ।
1: हेलो हाय नमस्कार आदाब श्री अकाल आपण माने अछंती 100.4 आकाशवाणी एफएम रेनबो कटक संगरे रेडियो सपाखर आपण माने समस्त रेडियो पाखर आपण कर म्यूजिकल हमसफर विश्वजीत आसी जाईची। तबे साथी ए जो सुंदर सुंदर कथा मु शुभ सकाळ को स्टार्ट करू करू आज कहिले आपण मानको जे आकाशर झड़ी पड़ुव टीप टीप बर्षा जिते दूर पर्यटन आखि पहचु दिशु केवल सबुज बनानी आ गछर झरी पड़ुव टीप टीप बर्षार बुंदा सत जमी बर्षार बुंदा नुहे से सब मोती साइति रखापी जदि से मोती को हजिजापी से मोतीर दुनिया रे, से सबुज बनानी भितर आपण के सुजोग बीतवाई कि समय ବର୍ଷାରଣ୍ୟ ଭିତରେ ତାହେଲେ ଆପଣମାନେ ନିଶ୍ଚୟ ଏଇସବୁ କଥାକୁ ମୋର ଫିଲ୍ କରିପାରୁଥିବେ। ଆଉ ସେ ନିଆରା ଦୁନିଆ ଭିତରେ ଯଦି ଆପଣ କେବେ ନିଜକୁ ହଜେଇଥିବେ ତାହେଲେ ଆପଣଙ୍କ ଆଖି ଆଗରେ ବି ଏବେ ସାଙ୍ଗେ ସାଙ୍ଗେ ଝଲସି ଯାଉଥିବ ସେଇ ଚିତ୍ର। ବର୍ଷାରଣ୍ୟ ରେନ୍ ଫରେଷ୍ଟ ସେଇ ଜଙ୍ଗଲ ଆମଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇପାରେ କିନ୍ତୁ ତାର ଅବଦାନ ଆମ ସମସ୍ତଙ୍କ ଭିତରେ ଅଛି। ସେଇଥିପାଇଁ ଆଜି ଯେତେବେଳେ ବିଶ୍ୱ ପାଳନ କରୁଛି ୱାର୍ଲଡ ରେନ୍ ଫରେଷ୍ଟ ଡେ, ତେବେ ତାର ଥିମ୍ ମଧ୍ୟ ଏ ବର୍ଷ ରହିଛି ଦ ଫରେଷ୍ଟ ୱିଦ୍ ଇନ୍ ୟୁ। ଆମ ଭିତରେ ଥିବା ତାର ଅବଦାନକୁ, ଆମ ଭିତରେ ରହିଥିବା ତାର ପ୍ରତ୍ୟେକଟି କଣ୍ଟ୍ରିବ୍ୟୁସନକୁ ସେଲିବ୍ରେଟ୍ କରିବାର ଆଜି ଦିନ। ଏବଂ ଆମେ ନେଉଥିବା ପ୍ରତି ପାଞ୍ଚଟି ନିଶ୍ୱାସରେ ଗୋଟିଏ ନିଶ୍ୱାସରେ ରହିଛି ତାର ଭାଗ ବା ତାର କଣ୍ଟ୍ରିବ୍ୟୁସନ। ଆମେ ପାଉଥିବା ମଧୁର ଜଳର ଗୋଟେ ବହୁତ ବଡ଼ ଅଂଶ ତାର ଅବଦାନ। ସେଇଥିପାଇଁ ତ ସେ କେବଳ ଗୋଟିଏ ଜଙ୍ଗଲ ନୁହେଁ, ସବୁଜ ବନାନୀ ନୁହେଁ, ବରଂ ଏଇ ପୃଥିବୀର ଜୀବନ୍ତ ଫୁସ୍ଫୁସ୍ ବୋଲି ବୁଲାଏ। ତେବେ ତାକୁ ଆମେ କେମିତି ଭାବରେ ଆହୁରି ଯତ୍ନ ନେବା, ତାର କ'ଣ କ'ଣ ଆମ ଉପରେ ସୁପ୍ରଭାବ ରହିଛି ତାର ବିଷୟରେ ଆହୁରି ଆପଣମାନଙ୍କ ସହିତ କଥା ହେବି। କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ୍ ଟ୍ୟୁନ୍ ସହିତ ଷ୍ଟାର୍ଟ କରିଦେବା, ଚାଲନ୍ତୁ ଆଜିର ଶୁଭ ସକାଳକୁ। Stay tuned to 100.4 Akashwani FM Rainbow Katak।

ବ୍ୟବହାରକୁ ତ କମେଇ ପାରିବା, ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିପାରିବା, ପରିବେଶ ଅନୁକୂଳ ଜୀବନଶୈଳୀକୁ ତ ଆପଣେଇ ପାରିବା। ଏସବୁ ହିଁ ହବ ଆଜିର ଦିନବସର ବା ବର୍ଷା ଅରଣ୍ୟ ଯେଉଁ ଅଛି, ରେନ୍ ଫରେଷ୍ଟ ଅଛି, ତାକୁ ସେଲିବ୍ରେଟ୍ କରିବା ପାଇଁ ଆଜି ଯେଉଁ ୱାର୍ଲଡ ରେନ୍ ଫରେଷ୍ଟ ଡେ ପାଳନ କରାଯାଉଛି। ଆଜି ଦିନର ପ୍ରତ୍ୟେକ ନାଗରିକଙ୍କର ଇଏ କର୍ତ୍ତବ୍ୟ ହେବା ଦରକାର ଏବଂ ଇଏ ହିଁ ହବ ଆମମାନଙ୍କର ଏହି ଦିବସ ପ୍ରତି ପ୍ରକୃତ ସମ୍ମାନ। ଆଉ ଯଦି କେବେ ସୁଯୋଗ ମିଳେ ସେଠି, ତାହେଲେ ନିଶ୍ଚୟ ଭୁଲିଯିବେନି ଯିବା ପାଇଁ, ଏଇ ବୁଲି ଆସିବା ପାଇଁ ବର୍ଷାରଣ୍ୟ ବା ରେନ୍ ଫରେଷ୍ଟକୁ। ଯଦି ଆପଣ କେବେ ଲାଇଫରେ ସୁଯୋଗ ପାଆନ୍ତି, ଏମିତି କେବେ ପରିସ୍ଥିତି ଆସେ ଆପଣଙ୍କୁ ଯେ ଯିବାକୁ ପଡ଼େ ସେଇ ରେନ୍ ଫରେଷ୍ଟ ଥିବା ଅଞ୍ଚଳ ପାଖାପାଖି, ତେବେ ଟ୍ରାଏ କରିବେ ସେଠି ୱିଥ୍ ପ୍ରିକସନ୍ ବୁଲିବା ପାଇଁ ଏହିସବୁ ଅଞ୍ଚଳ, ବର୍ଷା ଅରଣ୍ୟ, ଏବଂ ଯେଉଁଠି ଆପଣ ନିଜେ ବି ହଜି ଯାଇପାରନ୍ତି ଆଉ ନିଜକୁ ବି ହଜେଇ ଦେଇପାରନ୍ତି, ଯିବେ ନା ସେଠି। କିନ୍ତୁ ଏବେ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ରେ ପୁଣି ଥରେ ହଜିଯିବା, କାରଣ ସାବନ ତ ଆସିସାରିଛି ଅରିଜିତ ସିଂଙ୍କ କଣ୍ଠରେ ଏ ବ୍ୟୁଟିଫୁଲ୍ ଟ୍ରାକ୍। ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ FM ରେନ୍ବୋ।

ଆପଣଙ୍କର ଦିଲ୍, ଆପଣଙ୍କର ଧଡ଼କନ, ଆପଣଙ୍କର ମହବତ ପାଇଁ ତ ଆମେ ଅଛୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ରେଡ଼ି ହେଇକି ଅଛି ଆପଣମାନଙ୍କ ସହିତ ଆଜି ଦିଲ୍ ସେ ଦିଲ୍ ତକ୍ର ସଫରକୁ, ଦିଲ୍ ସେ ଦିଲ୍ ତକ୍ର କନେକ୍ସନକୁ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ ତ ଏ ସୁନ୍ଦର ସୁନ୍ଦର ଗୀତ ଆମେ ବଜାଉଛୁ। ତେବେ ସାଥୀ, ଏଇ ପୃଥିବୀରେ ଆମର ନା 8.3 ବିଲିୟନ୍ରୁ ଅଧିକ ଲୋକ ଅଛନ୍ତି, କିନ୍ତୁ ତା ଭିତରେ ଆପଣଙ୍କ ଭଳି ହସୁଥିବା, ଆପଣଙ୍କ ଭଳି ଭାବୁଥିବା, ଆପଣଙ୍କ ଭଳି ସ୍ୱପ୍ନ ଦେଖୁଥିବା ଦ୍ୱିତୀୟ ବ୍ୟକ୍ତି କେହି ନାହାନ୍ତି, ଜାଣିଛନ୍ତି? କେହି ନାହାନ୍ତି, ସତରେ କେହି ନାହାନ୍ତି। ତେଣୁ କାହାର ନକଲ ବନିବା, କାହାର କପି ହବା ଅପେକ୍ଷା ନିଜର ଅରିଜିନାଲ ସଂସ୍କରଣ ବା ଅରିଜିନାଲ ଭର୍ଜନକୁ ହେଇକି ରୁହନ୍ତୁ, ଏ ହେଉଛି ସବୁଠାରୁ ବଡ଼ ଗୌରବ। କାହିଁକି ଏ କଥା ଆଜି ମୁଁ ଆପଣମାନଙ୍କୁ କହୁଛି, କାରଣ ବନ୍ଧୁ ଆଜି ଦିନ, ଆଜିର ସକାଳ ଆଉ ଟିକେ ଅଧିକ ସ୍ପେଶାଲ ଏଥିପାଇଁ, କାରଣ ଆଜି ହେଉଛି ୱାର୍ଲ୍ଡ ବିଙ୍ଗ ୟୁ ଡେ। ସହଜ ଭାଷାରେ କହିଲେ ଆଜି ହେଉଛି ନିଜେ ନିଜ ପରି ହବାର ଦିବସ। ମାନେ ଏ ଦୁନିଆରେ ପ୍ରତ୍ୟେକଟି ମଣିଷ ପାଖରେ ଗୋଟେ ନିଜସ୍ୱ ସ୍ୱର ଥାଏ, ଗୋଟେ ନିଜସ୍ୱ ପରିଚୟ ଥାଏ, ତା ଭିତରେ କିଛି ନିଜର ସ୍ୱପ୍ନ ଥାଏ, ନିଜର ଆକାଂକ୍ଷା ଥାଏ, ନିଜର ଗୋଟେ ବ୍ୟକ୍ତିତ୍ୱ ଥାଏ। କିନ୍ତୁ ସମୟରେ, ସମୟର ପରିସ୍ଥିତିର ଦାସ ହେଇଗଲା ପରେ, କେବେ କେବେ ଦୁନିଆକୁ ଦେଖେଇବା ପାଇଁ, ଅନ୍ୟମାନଙ୍କୁ ଖୁସି କରିବା ପାଇଁ, କିମ୍ବା ସମାଜର ନିୟମ ଭିତରେ ବାନ୍ଧି ହେଇ ଆମେ କେବେ କେବେ ସେଇ ପ୍ରକୃତ ସ୍ୱରକୁ, ଆମର ନିଜର ସ୍ୱରକୁ ହଜେଇ ଦଉ, ଆଉ ସେଇଆ ହେଇଯାଉ ଯାହା ଅନ୍ୟମାନେ ଆମ ପାଖରୁ ଆଶା କରନ୍ତି। କିନ୍ତୁ ଆଜିର ଦିନ ଆମକୁ ମନେ ପକେଇ ଦିଏ ଯେ ଆପଣ ଯେମିତି, ଆପଣ ସେମିତି ହିଁ ଅନନ୍ୟ, ଆପଣ ସେମିତି ହିଁ ସୁନ୍ଦର, ଆପଣ ସେମିତି ହିଁ ସମସ୍ତଙ୍କ ପାଖରୁ ୟୁନିକ୍। ସେଥିପାଇଁ ନିଜର ସ୍ୱର, ନିଜ ଅନ୍ତରର ସ୍ୱରକୁ କେବେ ହେଲେ ଶୁଣିବା ପାଇଁ ଭୁଲନ୍ତୁନି, ନିଜ ଅନ୍ତରର ସ୍ୱରକୁ କେବେ ହେଲେ ନିଜ ପାଖରୁ ଦୂରେଇ ଦିଅନ୍ତୁ ନାହିଁ, ଏଇ କଥା କହୁଛି ଆଜିର ଦିନ। ନିଜର ସବୁ ଭୁଲକୁ ଆପଣ ନିଜେ ସ୍ୱୀକାର କରନ୍ତୁ ଏବଂ ତାକୁ ଠିକ୍ କରିବା ପାଇଁ ଚେଷ୍ଟା ତ କରିବେ ନା, ନିଜର ଦୁର୍ବଳତାକୁ ଗ୍ରହଣ କରିବା ଶିଖନ୍ତୁ, ନିଜର ସଫଳତା ପାଇଁ ନିଜ ପିଠିକୁ ନିଜେ ଥାପଡ଼ାନ୍ତୁ। ଯଦି ଭଲ ଲାଗେ ଗୀତ ଗାଇବାକୁ ଗାଆନ୍ତୁ ନା, ଯଦି ଭଲ ଲାଗେ ନାଚିବା ପାଇଁ ନାଚନ୍ତୁ ନା, ବୟସ ଏବଂ ସମୟ ପରିସ୍ଥିତିର ଦାସ ହେଇକି ନୁହନ୍ତୁ, ବିନ୍ଦାସ ଭାବରେ ନାଚନ୍ତୁ। ଷ୍ଟେପ୍ ଆସେନି ତ ଚଳିବ, ସୁର ହୁଏନି ତ ଚଳିବ, କିନ୍ତୁ ଗାଇବାକୁ ପଡ଼ିବ। କାହାର ରଙ୍ଗ, କାହାର ଉଚ୍ଚତା, କାହାର ଚେହେରା, କାହାର ଭାଷା ଅଲଗା ହେଇପାରେ, ଏସବୁ ପାର୍ଥକ୍ୟ ହିଁ ତ ଆମକୁ ଖାସ ବନାଏ। ଯେମିତି ବିବିଧତା ଭିତରେ ଏକତା ଆମ ଦେଶର ଗୋଟେ ବହୁତ ବଡ଼ ସୌନ୍ଦର୍ଯ୍ୟ ଆଉ ଶକ୍ତି, ସେମିତି ଏ ସମାଜର ମଧ୍ୟ ଗୋଟେ ବହୁତ ବଡ଼ ଶକ୍ତି ହେଉଛି ସମସ୍ତଙ୍କର ପରିଚୟ ଭିନ୍ନ ଭିନ୍ନ, ସମସ୍ତଙ୍କର ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ। ତେଣୁ ଆଜି ସବୁ ବାଧା ବନ୍ଧନକୁ ମୁକ୍ତ କରିଦେଇ କୁହନ୍ତୁ, ମୁଁ ଯେମିତି ଅଛି ସେମିତି ବହୁତ ଭଲ ଅଛି। ଏବଂ ଗୀତ କଥା ଯୋଉ କହୁଥିଲି, ପଲ ତୋ ପଲ କା ୟେ ଜିନ୍ଦଗୀ ହେ, ବସ୍ ଗା କେ ନିକଲ ଜାନା ହେ, ମସ୍ତି କରକେ ନିକଲ ଜାନା ହେ, ପର ଉସକେ ଲିଏ ଆପକୁ ଖୁଦ ବନନା ପଡେଗା। ମାନେ ନିଜେ ନିଜେ ହେଇକି ରହିବାକୁ ପଡିବ, ତାହେଲେ ଯାଇକି ଏ ଯୋଉ ପଲ ପଲ ର ସଫର ଆପଣ ବହୁତ ଏନ୍ଜୟ କରିକି କାଟିପାରିବେ। ଏବେ ଗାଆନ୍ତୁ ନା ଯଦି ଗାଇବା ପାଇଁ ଇଚ୍ଛା ହେଉଛି ଆମ ସହିତ। ଷ୍ଟେଟିଂ 200.4 ଆକାଶବାଣୀ ଏଫ୍ଏମ୍ ବାବୁ କହୁଥାନ୍ତି, ଦିଲ୍ ସେ ଦିଲ୍ ତକ୍।

ଆଜିର ଦିନଟିକୁ ହିଁ କାହିଁକି ବିଶ୍ୱ ସନ୍ତୁର ଦିବସ ଭାବରେ ପାଳନ କରାଗଲା, କାହିଁକି ବଛାଗଲା ଆଜିର ଦିନ, କ'ଣ ବିଶେଷ ଆଜିର ଦିନରେ? ଆପଣମାନଙ୍କୁ କହିଦିଏ ଶେଷରେ ଯେ ଭାରତର ମହାନ ସନ୍ତୁର ମାଇଷ୍ଟ୍ରୋ ବା ସଙ୍ଗୀତର ସାଧକ ପଣ୍ଡିତ ଭଜନ ସୋପାରୀଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କୁ ସଙ୍ଗୀତ ଦୁନିଆରେ କିଙ୍ଗ ଅଫ୍ ଷ୍ଟ୍ରିଙ୍ଗସ୍ ବୋଲି କୁହାଯାଏ, ସନ୍ତୁରର ସନ୍ଥ ବୋଲି କୁହାଯାଏ। ସେଥିପାଇଁ ଆଜିର ଦିନଟି ତାଙ୍କ କଣ୍ଟ୍ରିବ୍ୟୁସନ୍ ଏବଂ ସନ୍ତୁରର କଣ୍ଟ୍ରିବ୍ୟୁସନ୍କୁ ମନେ ପକାଇବା ପାଇଁ ବିଶ୍ୱ ସନ୍ତୁର ଦିବସ ଭାବରେ ପାଳନ କରାଗଲା। ତେବେ ସାଥୀ, ପ୍ରାଚୀନ ସତତନ୍ତ୍ରୀ ବୀଣାରୁ ସନ୍ତୁର ଏବଂ ସନ୍ତୁର ଆଜି ବିଶ୍ୱର ଅନେକ ଦେଶ ଯେପରିକି ଆର୍ଜେଣ୍ଟିନା, ଚୀନ, ଆମେରିକା, ଜର୍ମାନୀ ଏବଂ କଲମ୍ବିଆର କଳାକାରମାନଙ୍କୁ ନିଜ ସ୍ୱରରେ ବାନ୍ଧି ରଖିଛି। ଇରାନର ସାନ୍ତୁର, ଚୀନର ୟାଙ୍ଗଚିଙ୍ଗ, ଆମେରିକାର ହାମ୍ବ୍ରିଡ୍ ଡୁଲସିମର୍ ଭଳି ବାଦ୍ୟଯନ୍ତ୍ରର ମୂଳ ଉତ୍ସ ହେଉଛି ଆମର ଏହି ସନ୍ତୁର। ସନ୍ତୁରର ସବୁଠାରୁ ବଡ଼ ଏବଂ ସୁନ୍ଦର କଥା କ'ଣ ଜାଣନ୍ତି? କେବଳ ଇଏ ଯେ ଏଣ୍ଟରଟେନ୍ କରେ, ମ୍ୟୁଜିକାଲି ପିସ୍ ଆପଣମାନଙ୍କୁ ଦିଏ ତା ନୁହେଁ, ଇଏ ମନକୁ ଗୋଟିଏ ଡିଭାଇନ୍ ଇଏରେ ବାନ୍ଧି ଦିଏ। ଡିଭାଇନ୍ ସ୍ୱରର ଝଙ୍କାରରେ ଆପଣଙ୍କର ମନକୁ ବହୁତ ଶାନ୍ତି ଦିଏ। ପଣ୍ଡିତ ଭଜନ ସୋପାରୀ ସନ୍ତୁର ମାଧ୍ୟମରେ ୱାର୍ଲଡରେ ଶାନ୍ତି, ଏକତା ଏବଂ ମାନବିକତାର ସ୍ୱର ପ୍ରସାର କରିଥିଲେ। ସେଇଥିପାଇଁ ଆଜି ଆମେ ପାଳନ କରୁଛେ ୱାର୍ଲଡ ସନ୍ତୁର।

ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ବିନ୍ଦୁ ସାଙ୍ଗରେ, ଆଉ ଅଛି ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ରେଡିଓ ସୋ ପାଖରେ. ଆପଣମାନେ ପୁରା ରେଡି ହେଇସାରିବେଣି, କାରଣ ଘଣ୍ଟା ଘଣ୍ଟାରେ ବର୍ତ୍ତମାନ ହେଇଗଲାଣି ଆପଣମାନଙ୍କ ସହିତ କନେକ୍ଟେଡ୍ ହେବାର ଟାଇମ୍, ମାନେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ କୁ ଷ୍ଟାର୍ଟ କରିବାର ଟାଇମ୍. ତେବେ ଶୀଘ୍ର ଶୀଘ୍ର ଫୋନ୍ ଉଠେଇବେ 0671230315 ଆମକୁ କଲ୍ କରିବେ. କିନ୍ତୁ କଲ୍ କରିକି ଆଜି ଆମେ କ'ଣ କଥା ହେବା, ତା ଭିତରେ ତ ପ୍ରଥମେ ଆପଣଙ୍କୁ କହିବାକୁ ପଡ଼ିବ. ତେବେ କଥା ହେବା ଆଜି ଏଇ ବିଷୟରେ ଯେ ଆପଣମାନେ ସମସ୍ତେ ଜାଣିଛନ୍ତି

0: ଗୁଣ ନଥିଲେ ସବୁ ଅସାର। ତେଣୁ ମୁଁ ସବୁବେଳେ ଗୋଟେ କଥା କହୁଛି, ପ୍ରଥମେ ଦକ୍ଷତା ହିଁ ଦରକାର। ଦକ୍ଷତା ହିଁ ମଣିଷକୁ ମାନେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ପାରିବ।
1: ଏବଂ ଦକ୍ଷତା ଥିଲେ ଆପଣ ସେ ଦକ୍ଷତାର ବଳରେ ମଧ୍ୟ ଆପଣଙ୍କର ବ୍ୟକ୍ତିତ୍ୱକୁ ଆହୁରି ଭଲ କରିପାରିବେ। ନାଇଁ କି ବହୁତ ବଢିଆ କଥା। ଆପଣଙ୍କର ମତ ଟିକେ ଭିନ୍ନ, ଆପଣଙ୍କ ମତ ମଧ୍ୟ ଭଲ ଲାଗିଲା ଶୁଣିକି। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ନମସ୍କାର।
1: ସେତିକି ଦେଖନ୍ତୁ, ଆଉ ଗୋଟିଏ ଭିନ୍ନ ମତ ମଧ୍ୟ ଆସିଲା ଆମ ପାଖକୁ ଯେ ଦକ୍ଷତା ମଧ୍ୟ ନିହାତି ଜରୁରୀ। ଯଦି ଆପଣଙ୍କ ପାଖରେ ଦକ୍ଷତା ଅଛି, ଆପଣ ସୁନ୍ଦର ଭାବରେ ଆପଣଙ୍କ କାମକୁ କରିପାରୁଛନ୍ତି, ତେବେ ଆପଣଙ୍କ କର୍ମ ଆମର କାମ ହିଁ ଆପଣଙ୍କ ବ୍ୟକ୍ତିତ୍ୱକୁ ଗୋଟେ ନୂଆ ସ୍ତରକୁ ନେଇଯିବ। ସେମିତି ଆପଣମାନେ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଆପଣମାନେ କ'ଣ ଭାବନ୍ତି, ବ୍ୟକ୍ତିତ୍ୱ ନା ଦକ୍ଷତା, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି। ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆପଣମାନଙ୍କ ପାଇଁ ପୁଣି ଥରେ ଫେରୁଛି ଏହି ଗୀତ ପରେ ଆପଣମାନଙ୍କ ସହିତ ଯୋଡ଼ି ହୋଇଯିବା ପାଇଁ। ନମ୍ବର ହେଉଛି 06 7123031 53। ଷ୍ଟେ ଟ୍ୟୁନ୍ଡ।

0: କାଇଁ କରିବା, ଆମେ ଲୋକଙ୍କୁ ଭଲ ପାଇବା ସହିତ ପଶୁ ପକ୍ଷୀଙ୍କୁ ବି ଭଲ ପାଇବା।
1: ଆଜ୍ଞା
0: ଦେଖନ୍ତୁ, ଗୋଟେ ମାରଣା ବଳଦକୁ ଗାଁ ଲୋକ ବି ଏଇଟା ମାରଣା ବଳଦ, ଆଉ ଗୋଟେ ଭଲ ବଳଦ ଜଣକ ସେ କହିବେ ନାଇଁ ସେ ଅମୁକ ଲୋକର ଭଲ ଶାନ୍ତ ପୁରା।
1: ଆଜ୍ଞା ଆଜ୍ଞା, ତାହେଲେ ଆପଣଙ୍କ କହିବା କଥା ହଉଛି ବ୍ୟବହାର ବା ବ୍ୟକ୍ତିତ୍ୱ, ଇଏ ବହୁତ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।
0: ଆପଣଙ୍କର ଦେଖନ୍ତୁ, ଲୋକ କହନ୍ତି ଅମୁକ ଜାଗାରେ ସେ ଭଲ ଲୋକଟା ତା ପାଖକୁ ଯିବା, ଆମ କିନ୍ତୁ ଗାଁରେ ଯୋଉ ଲୋକଟା ସେ ଏକା କାମ ଜାଣିଛି ଗାଁ ପାଖକୁ ଯିବା ନା ସେଟା ଟିଙ୍ଗାଟା।
1: ବଢିଆ କଥା ଟିକେ କହିଲେ ଭାଇ, ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ମତ ଆପଣ ଦେଲେ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ
0: ଲାଗିଲା। ନମସ୍କାର
1: ନମସ୍କାର ଭାଇ ନମସ୍କାର। ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଆପଣ ମନର କଥା କୁହନ୍ତୁ ଯେ ଆପଣଙ୍କ ପାଇଁ କୋଉଟା ବେଶୀ ଗୁରୁତ୍ୱପୂର୍ଣ୍ଣ, ଯେ ଗୋଟେ ଲୋକ ଭିତରେ ଥିବା ଦକ୍ଷତା ସେ ଦକ୍ଷତା ତାକୁ ତାର ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିପାରେ ନା ନାଇଁ। ଦକ୍ଷତା ସବୁକିଛି ନୁହେଁ, ବ୍ୟକ୍ତିତ୍ୱ ଥିଲେ ହିଁ ସେ ଲୋକଟି ବ୍ୟକ୍ତିତ୍ୱ ବଳରେ ସବୁକିଛି ସମାଧାନ କରିଦେଇପାରେ ଏବଂ ନିଜେ ଦକ୍ଷ ହେଇପାରେ ଧୀରେ ଧୀରେ ସମୟ ସହିତ। କଲ୍ କରନ୍ତୁ, ଗୋଟେ ପରେ ଗୋଟେ କଲ୍ ଆସିଯାଉଛି, ଦେଖିବା ଆଉ ଗୋଟିଏ କଲ୍ କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ, ନମସ୍କାର
1: ଭାଇ। ନମସ୍କାର, ମୁନା ଭାଇ ନମସ୍କାର, ଗୁଡ ମର୍ଣ୍ଣିଙ୍ଗ। କଣ କହିବେ ମୁନା ଭାଇ, ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଗୁଣ
2: ଆଧାରରେ ଚରିତ୍ର ନଥିଲା ସବୁ ବେକାର।
1: ଆଜ୍ଞା ଆଜ୍ଞା,
2: ଆପଣଙ୍କ ପାଖରେ ଦକ୍ଷତା ସବୁକିଛି ଅଛି, ଆପଣଙ୍କ ପାଖରେ ନା ବ୍ୟବହାର ଭଲ ଅଛି ନା କ୍ଷମା ଦୟା ଉଦୟରେ କାହା ପ୍ରତି ସାହାଯ୍ୟ ସହଯୋଗ ନଥିବ, ଗୋଟେ ବ୍ୟବହାର ଭଲ ନ ପ୍ରୀତି ଆଦର୍ଶ ନଥିବ, ଆପଣ ଦକ୍ଷତା ବଳରେ ପରିଚୟ ସୃଷ୍ଟି କରିପାରିବେ। କିନ୍ତୁ ଆପଣ ହେଲେ ମଦ ପିଇକି ଆସି ଯଦି ଏଠି ବସେ ସେ ଚେୟାର ଆପଣଙ୍କୁ ମାଲିକ ବସେଇ ଦବ କି? ଆପଣ ଯେତେ ଦକ୍ଷତା ଥାଉ, କିନ୍ତୁ ମଣିଷ ପାଖରେ ଯଦି ଗୋଟେ ଭଲ ଚରିତ୍ର ନଥିବ ଆଉ ଭଲ ବ୍ୟବହାର ଆଚାର ବ୍ୟବହାର ନଥିବ, ଆପଣଙ୍କ ବ୍ୟବହାର ଆଚାର ଆଜି ଏତକୁ ପହଞ୍ଚେଇଛି, ହଁ ଦକ୍ଷତା ପହଞ୍ଚେଇଛି, କିନ୍ତୁ ଆପଣ ଯଦି ଭଲ ବ୍ୟବହାର ନଥିବ, ଶ୍ରୋତା ମାନଙ୍କ ସାଙ୍ଗେ ଯଦି ଭଲ ମିଠା କଥା କହିବେନି, ଭଲ ବ୍ୟବହାର ନ କରିବେ, ତାହେଲେ ଆପଣ ସାରା ବିଷୟରେ ପରିଚୟ ସୃଷ୍ଟି କରିପାରିବେନି। ପ୍ରଥମେ ବ୍ୟକ୍ତିତ୍ୱ ଆସୁଛି, ପସନ୍ଦ ଆସୁଛି, ତାପରେ ଦକ୍ଷତା ଆସିବ। ପର୍ସନାଲିଟି ଯଦି ନଥିବ ଆପଣଙ୍କ ପାଖରେ କେହି ବସିବେନି। ଯେମିତି ଗୋଟେ ଛୋଟ ଉଦାହରଣ ଦଉଛି, ଗୋଟେ ଆପଣ ପୁରୁଣା ସାର୍ଟ ପିନ୍ଧିଛନ୍ତି କିନ୍ତୁ ସଫା ସୁତୁରା ଅଛି, ସିଲେଇ କରି ପିନ୍ଧିଛନ୍ତି, ପାଖରେ ପାଞ୍ଚ ଜଣ ବସେଇବା, 5,000 ଟଙ୍କାର ସାର୍ଟ ପିନ୍ଧିଛନ୍ତି ସଫା ସୁତୁରା ନାହିଁ, ଦେଖିଲା ଝାଡ଼ା ବନ୍ଧ ଯାଇଥାଏ, ସେ ମହିଳା ହେଇଥିବ ଅସନା ହେଇଥିବ, ଆପଣ କେହି ବସେନି। ପ୍ରଥମତେ ପର୍ସନାଲିଟି, ତାପରେ ଯାଇକି ପସନ୍ଦ।
1: ବା ବଢିଆ କଥା ଟିକେ କହିଲେ, ଆପଣ କଲ୍ କଲେ ଏତେ ସୁନ୍ଦର ଭାବରେ ନିଜର ଭାଇ।
2: ଆଜି ଅର୍ଘ୍ୟଶାଳୀ ଶୁଭ ସକାଳ ମଣିମାଲ ଉଠେ, ତା ସହିତ ଡାଲିମ ପକାଇ ଏତେ ଲାଗିଯାଉଛି ଆପଣଙ୍କ ସାଙ୍ଗେ ଦକ୍ଷତା ସାଙ୍ଗରେ, ଆପଣଙ୍କ ଯୋଉ ବ୍ୟବହାର ଅଛି, କଥାବାର୍ତ୍ତା କହିବା ଶୈଳୀ ଅଛି, ବହୁତ ମନକୁ ଟାଣୁଛି, ଖୁସି ଲାଗୁଛି। ମାଙ୍କ ଆଗେ ପ୍ରାର୍ଥନା, ଆପଣଙ୍କ ବ୍ୟକ୍ତିତ୍ୱ ଏତେ ବଢିଯାଉ, ସାରା ବିଶ୍ୱରେ ଆପଣଙ୍କ ପରିଚୟ ଦେବେ ବ୍ୟକ୍ତିତ୍ୱ, ତାପରେ ଦକ୍ଷତା ଦେବେ, ଏତିକି ମାଙ୍କ ଆଗେ ପ୍ରାର୍ଥନା।
1: ବହୁତ ବହୁତ ନମସ୍କାର, ରହିଲି ଭାଇ ନମସ୍କାର। ସାଥୀ, ଇଏ ହେଉଛି ଆପଣମାନଙ୍କର ଭଲ ପାଇବା, ଆପଣମାନେ ଯେତେ ଭଲ ପାଇବେ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ, ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମର ସ୍ତର ମାନ ଆହୁରି ବଢି ବଢି ଯିବ। ଆପଣମାନଙ୍କର ଭଲ ପାଇବାରେ ଆମେମାନେ ସମସ୍ତେ ବନ୍ଧା ହେଇକି ଅଛୁ ଏବଂ ଆମେମାନେ ଅହରହ ଚେଷ୍ଟା କରୁଛୁ ଯେ ଆପଣମାନଙ୍କୁ କେମିତି ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ଲାଗିବ। ସାଥୀ, ବର୍ତ୍ତମାନ ଆଉ ଗୋଟିଏ କଲ୍ ନେଇଯିବା, ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଆର ସଂସ୍କାର ଖୁଦକୁ ନିଚା ଦେଖା କର ଖୁସ ହୋତା ହେ। ନମସ୍କାର ବିଶ୍ୱଜିତ ଭାଇ।
1: ନମସ୍କାର ମ୍ୟାଡାମ, ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ।
3: ମୁଁ ପ୍ରଶାନ୍ତ କହୁଥିଲି, ରାଜାଂଶ କଟକରୁ।
1: ଆଜ୍ଞା, କଣ କହିବେ ମ୍ୟାଡାମ, ଆପଣଙ୍କ ପାଇଁ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି?
3: ମୁଁ ମ୍ୟାଡାମ ଦେ, ମୁଁ ପ୍ରଶାନ୍ତ କହୁଥିଲି।
1: ଆଜ୍ଞା ଆଜ୍ଞା, ପ୍ରଶାନ୍ତ ବାବୁ କୁହନ୍ତୁ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି,
3: ଆପଣ ଯୋଉ ଟପିକ ରଖିଛନ୍ତି ତା ଭିତରେ ବାସ୍ତବତା କଣ ଅଛି ତାକୁ ଟିକେ ବିଶ୍ଲେଷଣ କରିବା ଭାଇ।
1: ଆଜ୍ଞା,
3: ପର୍ସନାଲିଟି ଭାଇ ବ୍ୟକ୍ତିତ୍ୱ କେମିତି କଣ ଚିଲି ବାନାର୍ଜୀ ସଂସ୍କାର ବସ୍ତୃତ ହୋଇଥିବ ଆଉ ଯୋଉ ଦକ୍ଷତା ହାସଲ କରିଥିବ ତାକୁ ସେ ଅଟୋମେଟିକ ବ୍ୟକ୍ତିତ୍ୱ ଆଡକୁ ଟାଣି ନବ।
1: ଆଚ୍ଛା,
3: ଆଉ ଯେ ସଂସ୍କାରରେ ବସିବୁତ ନ ହେଇଥିବ ତାକୁ ସେ ଅହଙ୍କାର ଆଡକୁ ଟାଣି ନବ। ଦକ୍ଷତାର ଅହଙ୍କାର ଚୁର୍ମାରେ ଲୋକଙ୍କ ଭାବନାକୁ ବୁଝିବନି, କେବଳ ଅର୍ଥପର୍ଶରେ ହିଁ ଗୋଡେଇବ।
1: ଆଜ୍ଞା,
3: ତେଣୁ ସଂସ୍କାର ହଉଛି ସବୁଠୁ ବଡ ଜିନିଷ, ଆଉ ସଂସ୍କାର ଯଦି ତା ପାଖରେ ଥିବ ତା ଭିତରେ ବ୍ୟକ୍ତିତ୍ୱ ଅଟୋମେଟିକ।
1: ଆଚ୍ଛା, ଆପଣ ତାହେଲେ ଆଉ ଗୋଟେ ସୁନ୍ଦର କଥା ଯୋଡି ଦେଲେ, ବ୍ୟକ୍ତିତ୍ୱ ଏବଂ ଦକ୍ଷତା ସହିତ ସେ ହେଉଛି ସଂସ୍କାର। ସଂସ୍କାର ଥିଲେ

0: ବ୍ୟକ୍ତିତ୍ୱ ଆସିବ ଏବଂ ବ୍ୟକ୍ତିତ୍ୱ ଅଛି ଯଦି ଦକ୍ଷ ଆପଣ ଆପେ ଆପେ ହେଇଯିବେ। ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆପଣ ମାନେ ଏମିତି ଆମ କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ, ଆପଣଙ୍କର ମତ ଶୁଣିକି ବହୁତ ଖୁସି ଲାଗିଲା। ରହିଲି ଆଜ୍ଞା, ନମସ୍କାର।
1: ନମସ୍କାର।
0: ଇଏ ହେଉଛି ଆପଣମାନଙ୍କର ଭଲ ପାଇବା ଆକାଶବାଣୀ ଏଫ୍ଏମ୍ ରେନ୍ବୋ ପ୍ରତି, ଯେ ଆପଣମାନେ ଆଜି ସକାଳୁ କାର୍ଯ୍ୟକ୍ରମକୁ ଆମର ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ଯଦି ଭଲ ଲାଗୁଛି ପ୍ରଶଂସା ବି କରନ୍ତୁ, ଯଦି ଖରାପ ଲାଗୁଛି ତାହେଲେ ଆମକୁ ସମାଲୋଚନା ମଧ୍ୟ କରିବାର ଅଧିକାର ଆପଣମାନଙ୍କର ଅଛି। ଏବଂ ଆପଣମାନେ ମଧ୍ୟ କହିପାରିବେ ଯେ କାର୍ଯ୍ୟକ୍ରମ କେମିତି ଆହୁରି ଉଚ୍ଚ ସ୍ତରକୁ ଯାଇପାରିବ, ୟାର ମାନ କେମିତି ବଢ଼ିପାରିବ। ଆପଣମାନଙ୍କର ପ୍ରତ୍ୟେକଟି ଭଲ ପାଇବା ଆମର ନିହାତି କାମ୍ୟ। ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ, ତାପରେ ପରେ ପୁଣି ଆପଣମାନଙ୍କ ସହିତ କଥା ହେବି। Stay tuned.

0: ହାଲକା ହାଲକା କଥା କହିବାରେ ମଧ୍ୟ ଅନେକ ସମୟରେ ଆପଣଙ୍କର ପର୍ସନାଲିଟି ଜଣା ପଡ଼ିଯାଏ ଏବଂ କେବେ କେବେ ବହୁତ ଲାଉଡ୍ କଥା କହିଲେ ମଧ୍ୟ ଆପଣଙ୍କର ପର୍ସନାଲିଟି କୋଉଠି କୋଉଠି ପ୍ରସ୍ଫୁଟିତ ହେଇଯାଏ। ଏମିତି ପରିସ୍ଥିତି ପରିବେଶକୁ ନେଇକି ଆପଣଙ୍କର ପର୍ସନାଲିଟି ମଧ୍ୟ ଡିସାଇଡ୍ ହୋଇଥାଏ, କିନ୍ତୁ ତା ଭିତରେ ପୁଣି ଆପଣଙ୍କର ଦକ୍ଷତା କଥା ବି ଚିନ୍ତା କରିବାକୁ ପଡ଼େ ଯେ ଆପଣଙ୍କ ଭିତରେ କ'ଣ ଅଛି ଦକ୍ଷତା। ସେଇଥିପାଇଁ ତ ଆଜି ଆମେ କଥା ହଉଛେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ଦୁଇଟା ଭିତରୁ କୋଉଟାକୁ ଆପଣ ବେଶୀ ଗୁରୁତ୍ୱ ଦିଅନ୍ତି। ଆସିଯାଉଛି ଗୋଟେ ପରେ ଗୋଟେ କଲ୍, ଦେଖିଦେବା ବର୍ତ୍ତମାନ କଲର୍ କିଏ ଏବଂ କ'ଣ କହୁଛନ୍ତି ସେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ,
0: ଆଜ୍ଞା ନମସ୍କାର, କୁହନ୍ତୁ।
1: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ହ୍ୟାଲୋ
0: ଆଜ୍ଞା, କୁହନ୍ତୁ ଆପଣଙ୍କର ପରିଚୟ ଟିକେ କହିଦିଅନ୍ତୁ।
1: ପରିଚୟ ହେଲା ଆଜ୍ଞା ବଳରାମ ବେହେରା, ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫ, ଓଡ଼ିଶା ଗୋଟେ ବିଲ୍ଡିଂ।
0: ଆଜ୍ଞା ଆଜ୍ଞା, ବଳରାମ ଭାଇ କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କୋଉଟା ଆପଣଙ୍କୁ
1: ମିଶେଇକି ଗୋଟିଏ ସାର କହିବି, ସବୁଯାକ ମିଶେଇକି
0: ଆଜ୍ଞା
1: ଗୋଟିଏ କହିବାକୁ ଚାହୁଁଛି କଣ, ଦେଖିବା ମୋର ସେଇଭଳିଆ କ୍ୱାଲିଫିକେସନ ଥିଲା ବୋଲି ଗୋଟେ ମେନ୍ ହେଲା ଲୋକଙ୍କ ବ୍ୟବହାର ସହନଶୀଳତା। ବ୍ୟବହାର ଏମିତି ବେଳେ ବେଳେ ସମୟ ପଳେଇ ଆସେ ଯାହାକି ଆପଣ ସେଠି କିଛି କହିବେନି, ଯଦି କହିଯିବେ ଆପଣ ସେଠି ଫେଲ ହେଇଯିବେ। କିନ୍ତୁ ଯାହାଦ୍ୱାରା ମୋର ଏଇଭଳିଆ ଲୋକଙ୍କ ସାଙ୍ଗେ ସମ୍ପର୍କ ଥିଲା, ମୁଁ ଆଜି ଆଡଭୋକେଟ ଜେନେରାଲ ଅଫିସ ଷ୍ଟାଫରେ ଚାକିରି କରୁଛି।
0: ଆଜ୍ଞା,
1: ସେଇଟା ହିଁ ମୋର ବହୁତ ବଡ ଜିନିଷଟା ହେଉଛି, ବଡ ଜିନିଷ ହେଲା ସହନଶୀଳତା, ବହୁତ ସହନଶୀଳତା ଥିଲା ବୋଲି ମୋର ମୁଁ ଆଜି ହାଇକୋର୍ଟରେ ଚାକିରି ପାଇଛି, ଏଜି ଅଫିସରେ। ଆଜ୍ଞା
0: ଆଜ୍ଞା, ସହନଶୀଳତା ତ ନିଶ୍ଚୟ ଭାଇ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତା ସହିତ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଦକ୍ଷତା, ଏଇ ଦୁଇଟା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି।
1: ବ୍ୟକ୍ତିତ୍ୱ ରହିଲା ଆପଣଙ୍କ ସାଙ୍ଗେ ସମ୍ପର୍କ କରିବା, ଭଲ ସମ୍ପର୍କ ଘର ଲୋକଙ୍କ ସାଙ୍ଗରେ, ଅନ୍ୟାନ୍ୟ ଅଫିସ ଲୋକଙ୍କ ସାଙ୍ଗରେ, ଜିନିଷଟା ହେଲା ସାର୍ ବ୍ୟକ୍ତିତ୍ୱ ହେଲା, ସେଇ ଜିନିଷଟା ହଉଛି ମେନ୍ ଜିନିଷ। ଆଜ୍ଞା
0: ଆଜ୍ଞା ଆଜ୍ଞା, ଠିକ ଅଛି ଭାଇ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତ ପାଇଁ, ଆପଣ କଲ୍ କଲେ ବହୁତ ଭଲ ଲାଗିଲା, ରହିଲି ଭାଇ। ନମସ୍କାର।
1: ରହିଲା, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ବ୍ୟକ୍ତିତ୍ୱ, ଗୋଟେ ବ୍ୟକ୍ତିତ୍ୱ ଆପଣଙ୍କୁ ଆକର୍ଷିତ କରେ ସତ, କିନ୍ତୁ ତା ସହିତ କଥାବାର୍ତ୍ତା କରିସାରିବା ପରେ, ତାଙ୍କ ସହିତ କିଛି ସମୟ ମିଶିସାରିବା ପରେ, ଯେତେବେଳେ ଆପଣ ଜାଣନ୍ତି ସେ ବ୍ୟକ୍ତିତ୍ୱ ସହିତ ସେ ଲୋକ ପାଖରେ ଅନେକ କିଛି କରିବାର ଦକ୍ଷତା ଅଛି ଏବଂ ତାଙ୍କ ପାଖରୁ ଅନେକ କିଛି ଆପଣ ଶିଖିପାରିବାର କ୍ଷମତା ତାଙ୍କ ପାଖରେ ଅଛି, ଯୋଉ କଥାକୁ ନେଇ ଆପଣ ନିଜ ଜୀବନରେ ତାକୁ ଲଗେଇ ପାରିବେ ଏବଂ ତାଙ୍କ ପାଖରୁ କିଛି ଜିନିଷ ଆପଣ ଗ୍ରହଣ କରିପାରିବେ, ସେହି ସମୟରେ ତାଙ୍କର ସମ୍ମାନ, ତାଙ୍କର ପରିଚୟ ଆଉ ଟିକେ ଅଧିକ ପ୍ରିୟ ହୋଇଯାଏ, ତାଙ୍କର ସମ୍ମାନ ଆପଣଙ୍କ ଆଖିରେ ଆଉ ଟିକେ ଅଧିକ ବଢ଼ିଯାଏ। ଏହାରି ବିଷୟରେ ଆଜି ଆମେ କଥା ହଉଛେ, କିନ୍ତୁ ଆପଣମାନଙ୍କୁ ପଚାରିଛି ମୁଁ ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ଦୁଇଟା ଭିତରୁ କୋଉଟା ଆପଣଙ୍କୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଲାଗେ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର, ବିଶ୍ୱବାବୁ ଗୋଟେ ଲୋକର ଦକ୍ଷତା ଥାଇକି ତାର ବ୍ୟକ୍ତିତ୍ୱ ଖରାପ ହେଇପାରେ, ଗୋଟେ ଲୋକର ବ୍ୟକ୍ତିତ୍ୱ ଥାଇକି ଦକ୍ଷତା ବି ଖରାପ ହେଇପାରେ। ତେଣୁ ଦକ୍ଷତା ବ୍ୟକ୍ତିତ୍ୱ ଦିଟା ତ ମୋ ମତରେ ଅଲଗା ଜିନିଷ, କୌଣସି କର୍ମର ଗୋଟେ କୁଶଳ ପଣିଆଟା ସେଟା ଦକ୍ଷତା, କିନ୍ତୁ ଜଣଙ୍କ ବ୍ୟବହାର, ଜଣଙ୍କର ଚାଲିଚଳନ, ବ୍ୟବହାର ଗୁଣ, ଏଇଟା ହଉଛି ବ୍ୟକ୍ତିତ୍ୱ।
0: ତେଣୁ
2: ଦକ୍ଷତାକୁ ବଢିଲେ ବ୍ୟକ୍ତିତ୍ୱ ବଢିବନି କି ଦକ୍ଷତା କମିଲେ ବ୍ୟକ୍ତିତ୍ୱ, ଦକ୍ଷତା ଦିଟାକୁ ଅଲଗା ଜିନିଷ ମୋ ମତରେ।
0: ଯା ହଉ, ଆପଣଙ୍କର ଗୋଟେ ବହୁତ ସୁନ୍ଦର ମତ ଲାଗିଲା ମତେ, ଯେ ଆପଣଙ୍କ କହିବାରେ ଯେ ଆମେ ଦୁଇଟା ଯାକ କେବେ ହେଲେ କମ୍ପେୟାର କରିପାରିବାନି, କିନ୍ତୁ ଭାଇ ଆପଣଙ୍କ ମତରେ ଆଜ୍ଞା, କିନ୍ତୁ ଭାଇ ଆପଣଙ୍କ ମତରେ
2: ବ୍ୟକ୍ତିତ୍ୱ ଭଲ ଲୋକ ହେଇପାରିବେ
0: ଆଜ୍ଞା,
2: ଏଇଟା ହଉଛି ବ୍ୟକ୍ତିତ୍ୱର ଗୁଣ ଅନୁସାରେ ବ୍ୟକ୍ତିତ୍ୱ ବଢେ, କର୍ମକୌଶଳତା ଅନୁସାରେ ଦକ୍ଷତା ବଢେ।
0: ଏଇ କଥା ତ ନିଶ୍ଚିତ ଭାବରେ ଆପଣ ବଢିଆ କଥାଟିଏ କହିଲେ, କିନ୍ତୁ ତା ସହିତ ଭାଇ ଆପଣଙ୍କୁ ପଚାରିବାକୁ ଚାହିଁବି ଯେ ଆପଣଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ କ'ଣ, ଯେ ଗୋଟେ ଲୋକକୁ ଦେଖିଲେ ଆପଣ ତାର ବ୍ୟକ୍ତି

0: το δεκαμπό.
1: Γκρούτο πρώτο νησί το ώρα διαφύκτο.
0: Άγιε.
1: Νησί το ώρα διαφύκτο ή γκρούτο πρώτο. Άγιε. Το κατάλαβε τι το δικό.
0: Μπούτ, μπούτ, ανεβάτ, βέ, απ' τον κόλ κολλή. Είτε σούνταρ μα τάμου σε το βαντιλέ. Απ' τον κόλ κολλή. Βέβαια, απ' τον κορασί σα σε το ανεβάτ.
1: Ντόνεβάτ.
0: Ρόλι, νομίζω. ଏସାତି ସୁନ୍ଦର ସୁନ୍ଦର ବିବିଧତ ମତ ଆପଣମାନଙ୍କର ଆମ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦିଏ। ଯେମିତି ବର୍ତ୍ତମାନ ଭାଇ ଜଣେ କହିଲେ ଯେ ବ୍ୟକ୍ତିତ୍ୱ ଏବଂ ଦକ୍ଷତା ଦୁଇଟା ଯାକୁ କେବେ ହେଲେ କମ୍ପେୟାର କରିହେବନି, କିନ୍ତୁ ତାଙ୍କ ମତରେ ବ୍ୟକ୍ତିତ୍ୱ ଆସେ ପ୍ରଥମେ। ଯଦି ବ୍ୟକ୍ତିତ୍ୱ ଅଛି ତାହେଲେ ନିଶ୍ଚିତ ଭାବରେ ସିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟେ ମଣିଷର ଜୀବନରେ। ଇଏ ହେଉଛି ସାଥୀ ଆପଣମାନଙ୍କର ମତ। ଆଉ ଗୋଟିଏ କଲ୍ ମଧ୍ୟ ଆସିଯାଇଛି, ଦେଖିବା କିଏ କରିଛନ୍ତି କଲ୍ ଆଉ କଣ କହୁଛନ୍ତି ସେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ସନ୍ତୋଷ ମଲ୍ଲିକ କହୁଛି, ମାକରପଡା ଭରତପୁର ଜିଲ୍ଲା ଯାଜପୁର।
0: ସନ୍ତୋଷ ଭାଇ କଣ କହିବେ, ଆପଣଙ୍କର ମତ କଣ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ବେଶୀ ଗୁରୁତ୍ୱପୂର୍ଣ୍ଣ?
2: ମୁଁ ଆଜି କରେଣ୍ଟ ନଥିବାରୁ ଶୁଣିନି
0: ଟପିକଟା ହଉଛି ଭାଇ, ଗୋଟେ ଲୋକର ପର୍ସନାଲିଟି ନା ତା ଭିତରେ ଥିବା ଆବିଲିଟି, ମାନେ ଦକ୍ଷତା ନା ବ୍ୟକ୍ତିତ୍ୱ, କୋଉଟା ଆପଣଙ୍କୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଲାଗେ ଗୋଟେ ମଣିଷକୁ ଦେଖିଲେ?
2: ଦକ୍ଷତାଟା ମେନ୍ ଜିନିଷ।
0: ଆଜ୍ଞା, ଦକ୍ଷତା ହଉଛି ଦକ୍ଷତା ମାନେ ସ୍କିଲ୍ସ ଥିବା ଦରକାର, ବ୍ୟକ୍ତିତ୍ୱ ତାପରେ ଆସିବ।
2: ନିଶ୍ଚିନ୍ତ
0: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଯା ହଉ। ଆଜ୍ଞା ଆଜ୍ଞା,
2: ଆମର ଆଉ ଜଣେ ଶାରଦା ଭାଇ ଯିଏ ରହିଲେ ଆମର କନକ, ଆମର ଯୋଉ କଣ୍ଟାପଡା
0: ପୀଠ,
2: ସେ ବହୁତ ବଢିଆ ଲୋକ। ଶାରଦା ଭାଇଙ୍କ କଥା ମୁଁ ଟିକେ କହିବାକୁ ଚାହୁଁଛି,
0: ସେଠି
2: ମୋ ସାର ବହୁତ କଣ୍ଟାକ୍ଟରେ ବି ଅଛନ୍ତି, ବହୁତ ବଢିଆ ଲାଗେ ତାଙ୍କ କଥା ଶୁଣିଲେ।
0: ଠିକ ଅଛି ଭାଇ, ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
2: ନମସ୍କାର।
0: ସତି ବ୍ୟକ୍ତିତ୍ୱ ଆଉ ଦକ୍ଷତା ୟାରି ଭିତରେ କଥାବାର୍ତ୍ତା ଆଜି ଆମର ଚାଲିଛି। ଗୋଟିଏ ପରେ ଗୋଟିଏ ଆପଣମାନଙ୍କର କଲ୍ ଆସିଯାଉଛି ଏବଂ ତା ସହିତ ଆପଣମାନଙ୍କର ବିବିଧ ମତ ମଧ୍ୟ ଆସୁଛି। କାହା ପାଇଁ ବ୍ୟକ୍ତିତ୍ୱ ପ୍ରଥମେ, କାହା ପାଇଁ ଦକ୍ଷତା, ଏବଂ କିଏ କହୁଛନ୍ତି ଯେ ଦକ୍ଷତା ଆଉ ବ୍ୟକ୍ତିତ୍ୱ ଏଇ ଦୁଇଟାର କମ୍ପାରିଜନ କେବେ ହେଲେ ସମ୍ଭବ ନୁହେଁ, ତେଣୁ ବ୍ୟକ୍ତିତ୍ୱ ହିଁ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ ସିଏ କଣ କହୁଛନ୍ତି ତାଙ୍କର ମତ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ହ୍ୟାଲୋ ଆଜ୍ଞା, ନମସ୍କାର, ମୁଁ କିଶୋର କଟକରୁ ଦୀପକ ଦାସ କହୁଥିଲି।
0: ଦୀପକ ଭାଇ ଆପଣ ପ୍ରଥମ ଥର କଲ୍ କରିଛନ୍ତି ନା ଆଗରୁ ମଧ୍ୟ ଆମ ସହିତ ଯୋଡ଼ି ହୁଅନ୍ତି? ଯା ହଉ, ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା, ନୂଆ କଣ୍ଠସ୍ୱର ମୁଁ ଶୁଣିଲି ଆଜି ଗୋଟେ।
3: କଣ କହିବେ, ପୂର୍ବରୁ ବି କଥା ହେଇଥିଲି ଆପଣଙ୍କ ସହିତ ମନେ ନଥିବ।
0: ଆଜ୍ଞା ଆଜ୍ଞା, ଯା ହଉ, ଆପଣଙ୍କ ସହିତ ଆଜି ପୁଣି ବହୁତ ଦିନ ପରେ କଥା ହଉଛି, ସେଥିପାଇଁ ଭାରି ଭଲ ଲାଗୁଛି। କଣ କହିଲେ ଦୀପକ ଭାଇ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, କୋଉଟା ବେଶୀ ଇମ୍ପୋର୍ଟାଣ୍ଟ?
3: ଦେଖନ୍ତୁ, ଯାହା ବି ବିଭିନ୍ନ ଶ୍ରୋତା ମାନେ କଲର ମାନେ ମତାମତ ଦଉଛନ୍ତି, ମୁଁ ଯାହା ନିଜର ବ୍ୟକ୍ତିଗତ ମତାମତ ମୁଁ ଯାହା ଜାଣୁଛି, ଦେଖନ୍ତୁ ଦକ୍ଷତା ସମସ୍ତଙ୍କ ଭିତରେ ସମାନ ନଥାଏ। ଧରନ୍ତୁ ଆପଣଙ୍କର ଶାରୀରିକ ଦକ୍ଷତା ଅଧିକ ଥାଇପାରେ, କିନ୍ତୁ ମୋ ଭିତରେ ମାନସିକ ଦକ୍ଷତା ଅଧିକ ଥାଇପାରେ, କାହାର ଶାରୀରିକ କାହାର ମାନସିକ ବିଭିନ୍ନ ପ୍ରକାର ଦକ୍ଷତା ସମାନ ଭାବେ ନଥାଏ। ତେଣୁକରି ଦକ୍ଷତା ଏକ ଭିନ୍ନ ଏବଂ ବ୍ୟକ୍ତିତ୍ୱ ଏକ ଭିନ୍ନ। ଦେଖନ୍ତୁ ଆପଣଙ୍କର ଦକ୍ଷତା ଅଛି, ଆପଣ ଆଜି ଆର୍ଯ୍ୟ ଭାବେ ଆସିକି ସବୁ ଶ୍ରୋତା ମାନଙ୍କୁ କୁମନ୍ତ୍ରମୁଗ୍ଧ କରୁଛନ୍ତି, କିନ୍ତୁ ଆପଣଙ୍କ ଭିତରେ ଦକ୍ଷତା ଅଛି କିନ୍ତୁ ଆପଣଙ୍କ ଭିତରେ ବ୍ୟକ୍ତିତ୍ୱ ନଥିବ, ବ୍ୟକ୍ତିତ୍ୱଟା ଜୀବନ ଆପଣଙ୍କର ଜୀବନର ଶେଷ ଥିବା ପର୍ଯ୍ୟନ୍ତ ଯଦି ବ୍ୟକ୍ତିତ୍ୱ ଆପଣ ନଥିବ, ଯେକୌଣସି ପରିସ୍ଥିତି ଆସୁ, ତାହେଲେ ଆପଣଙ୍କର ସେ ବ୍ୟକ୍ତିତ୍ୱର ଯଦି ନଥିବ, ତାହେଲେ ଆପଣ ତାକୁ ହୁଏତ ଆପଣ ଭଲ କହିପାରନ୍ତି, କିନ୍ତୁ ଆବଶ୍ୟକତାରେ ଆପଣ କିଛି କାହା ପାଇଁ କିଛି କରି ନପାରନ୍ତି। ଯଦି ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ଆପଣ ହେଇଥିବେ, ଆପଣ ଯେଉଁ କଥା ଗୁଡିକ ଆମକୁ କହୁଛନ୍ତି, ହୁଏତ ତାହା ଆପଣଙ୍କ ଜୀବନରେ ସେମିତି କିଛି ପରିସ୍ଥିତି ଆସିଲେ ତାକୁ ଆପଣେଇକି ଆପଣ ହୁଏତ କାହାକୁ କିଛି ସାହାଯ୍ୟ କରିକି କାହାର କିଛି ଯାହା କଥା କହୁଥିବା କଥା ଏବଂ କିଛି କରିପାରନ୍ତି, ସେ କାହା କିଛି କରିପାରନ୍ତି। ତେଣୁକରି ଏଇଟା ମାନେ କିଛି ଏହା ସହିତ ପ୍ରକୃତ ସାମଞ୍ଜସ୍ୟ ନାହିଁ, ବ୍ୟକ୍ତିତ୍ୱ ଏବଂ ଦକ୍ଷତା ଭିତରେ ସାମଞ୍ଜସ୍ୟ। ହୁଏତ ଜଣଙ୍କ ଭିତରେ ଯଦି ଯାହା ବି ଜଣେ ଶ୍ରୋତା ଶୁଣୁଥିଲେ ଖୁବ ଦକ୍ଷତା ଥାଇପାରେ, କିନ୍ତୁ ଯଦି ତାଙ୍କ ଭିତରେ ବ୍ୟକ୍ତିତ୍ୱ ନଥିବ, ତ ସିଏ ଠିକ୍ ସମୟରେ ସେ ଅନ୍ୟମାନଙ୍କର କାମରେ ଆସିନପାରନ୍ତି। ଧରନ୍ତୁ ଗୋଟେ ଜଣେ ନଦୀରେ ବୁଡ଼ିଯାଉଛି, ଉଦ୍ଧାରକାରୀ ଦଳ ଆସିନାହାନ୍ତି, କିନ୍ତୁ ଜଣେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ସେଠାରେ ଅଛି, କିନ୍ତୁ ସେ ଚାହିଁଲେ ଉଦ୍ଧାର କରିପାରିବ, ସେ ଆସୁ ସମୟ ଲାଗିବ, କିନ୍ତୁ ଜଣେ ଉତ୍ତମ ବ୍ୟକ୍ତିତ୍ୱର ଅଧିକାରୀ ତାପରେ ଦକ୍ଷତା ନେଇ ପହଁରିକି ଉଦ୍ଧାର କରିପାରିବ, କିନ୍ତୁ ସେ ମନୋଭାବ ଅଛି, ସେ ବ୍ୟକ୍ତିତ୍ୱ ଅଛି ଯେ ଉତ୍ତମ ବ୍ୟକ୍ତିର ଅଧିକାରୀ, ସେ କିଛି ନା କିଛି ବ୍ୟବସ୍ଥା ନିଜେ ଯାହା କିଛି ହେଇପାରିବ ସେ ସମୟରେ
0: କରିପାରିବ। ବହୁତ ବଢିଆ କଥା ଟିକେ କହିଲେ, ବହୁତ ସୁନ୍ଦର ମତ ଆପଣ କଲ୍ କଲେ, ଏତେ ସୁନ୍ଦର ମତ ଆମ ସହିତ ବାଣ୍ଟିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ, ରଖୁଛି, ନମସ୍କାର।
0: ନମସ୍କାର। ସେତି ଏମିତି ଆପଣମାନଙ୍କର ଭଲ ପାଇବେ, ଏମିତି ଆପଣମାନଙ୍କର

0: ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ୱେଲକମ୍ ବ୍ୟାକ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ। ଆଉ ଦିଲ୍ ସେ ଦିଲ୍ ତକ୍ ସହିତ ଆମ ସହିତ ଆପଣ କନେକ୍ଟ ହେଇକି ଜଣାଉଛନ୍ତି ଆପଣଙ୍କର ମତ, ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ଆପଣଙ୍କୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଲାଗେ, କୋଉଟା ଆପଣଙ୍କ ପାଇଁ ବେଶୀ ଜରୁରୀ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ମତ।
3: ଭାଇ ନମସ୍କାର।
2: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଭୁବନେଶ୍ୱରରୁ କହୁଥିଲି, କୃପାସିନ୍ଧୁ କବି।
2: କୃପାସିନ୍ଧୁ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। କଣ କହିବେ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ବେଶୀ ଆପଣଙ୍କ ପାଇଁ ଜରୁରୀ?
3: ପର୍ସନାଲିଟି ତ ଜରୁରୀ
2: ଆଜ୍ଞା,
3: ଯେମିତି ମୁଁ କହିବି ଯଦି ହେଲେ ବିଶ୍ୱଜିତ ଭାଇ, ଗୋଟେ ନମ୍ର ଭାବରେ କହିବି ବିଶ୍ୱଜିତ ଭାଇ ନମସ୍କାର, ତାହେଲେ ଆପଣ ଗୋଟେ ମନ ଭିତରେ ଗୋଟେ ଆସ ଆଉ କିଛି ଗୋଟେ ସଂସ୍କାର ଅଛି, ମୁଁ କହିବି ହାଏ ବିଶ୍ୱଜିତ ବାବୁ କହିଲେ ଗୋଟେ ଗୋଟେ ଆସିବ, କିନ୍ତୁ ଫ୍ରେଣ୍ଡ ହେଇଦେଲେ ମୁଁ ଏଇଟା କହିଲେ ଆପଣଙ୍କୁ ଚଳିବ,
2: ଯେହେତୁ
3: ମୁଁ ଗୋଟେ ଶ୍ରୋତା ତେଣୁ ଗୋଟେ ନମ୍ର ଭାବରେ ବି କହିବା ଦରକାର, ସେଇଟା ହେଲା ପର୍ସନାଲିଟି ମାନେ ଗୁଣ। ଆଉ ଦକ୍ଷତା ହେଲା ଯୋଉଟା, ମୁଁ ଏଇ ଜିନିଷ ଉପରେ ନଲେଜ ଅଛି ବା ସେଇଥିରେ ମୁଁ କାପାସିଟି ଅଛି, ଦକ୍ଷତା ମୋର ଅଛି, ତାହେଲେ ସେ ଲୋକଟା ତାକୁ କାମରେ ଅଛି ବା କାମରେ ରଖିବ। ଯେମିତି ଆଉ ଗୋଟେ ସେ ଭାଇ ଯେମିତି କହିଲେ, ଆଉ ସୁନ୍ଦର ବ୍ୟବହାର, ଯେମିତି ଦୋକାନ ଚାରିଟା ପାଞ୍ଚଟା ଅଛି, ଦେଖିଲା ବେଳକୁ ଦିଟା ଦୋକାନରେ ବ୍ୟବହାର ତାର ଭଲ ଅଛି ବୋଲି ଲୋକ ଯିବେ। ଦୋକାନରେ ଅଧିକା ଜିନିଷ ରଖିଛ କିନ୍ତୁ ବ୍ୟବହାର ତୁ
2: କରୁଛୁ,
3: କେହି ଯିବେନି, ଥରେଟେ ଗଲେ ବି ଆଉ ଯିବେନି।
2: ବଢିଆ କଥାଟି କହିଲେ କୃପାସିନ୍ଧୁ ଭାଇ, ଆପଣ କଲ୍ କଲେ, ଆପଣଙ୍କର ମତ ଆମ ସହିତ ସେୟାର କଲେ, ବହୁତ ଖୁସି ଲାଗିଲା। ରହିଲି ଭାଇ ନମସ୍କାର,
3: ସାରିଲି, ସେଥିପାଇଁ ଧନ୍ୟବାଦ,
2: ବହୁତ ଧନ୍ୟବାଦ ଭାଇ। ସାଥି ଏମିତି ଆପଣମାନଙ୍କର କଲ୍ ଗୋଟେ ପରେ ଗୋଟେ କଲ୍ ଆସି ଆସି ଚାଲିଛି, ଆଉ ଥରେ କହି ରଖୁଛି, ଆମର ନମ୍ବର ହେଉଛି 0671230353। ସମୟ ବହୁତ ଅଳ୍ପ ଅଛି, ତଥାପି ଆପଣମାନଙ୍କ କଲ୍ର ଅପେକ୍ଷାରେ ମୁଁ ଅଛି। ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି କୋଉଟା ଆପଣଙ୍କ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ, ଆଉ ଗୋଟେ କଲ୍ ନେଇଯିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
4: ପରମ ଏକ ଗୁଣପୁତ୍ର ନଚ ମୂର୍ଖ ଶତାନ୍ୟ ବି ଏକ

0: ଚନ୍ଦ୍ର ସ୍ତମ ହନ୍ତି ନଚ ତାରା ଗଣପିଚ ନମସ୍କାର ଆଜ୍ଞା।
1: ବାଃ କେତେ ସୁନ୍ଦର ଭାବରେ ଆରମ୍ଭ କଲେ, ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ, ମୁଁ ତ ଜାଣିସାରିଲିଣି।
0: ମୁଁ ସମୀର ପଣ୍ଡା କହୁଛି ତେଲଙ୍ଗା ପେଣ୍ଠ କଟକରୁ।
1: ସମୀର ଭାଇ ଗୁଡ୍ ମର୍ଣ୍ଣିଂ।
0: ମାନେ ମସ୍ତିଷ୍କ କୁ ଖେଳେଇବାର ଗୋଟେ ଟପିକ ଆଣିଛନ୍ତି।
1: ଆର
0: ଭିତରେ ଆପଣଙ୍କ ସାଙ୍ଗେ କଥା ହବା ଭିତରେ ମୁଁ ବସ୍ କୁ ଅପେକ୍ଷା କରିଥିଲି ପୁରୀ ଯିବା ପାଇଁ, ନିର୍ଦ୍ଦିଷ୍ଟ ବସ୍ କୁ ଅପେକ୍ଷା କରିଥିଲି, ତାକୁ ମିସ୍ କରିଗଲି। ତଥାପି
1: ଆପଣଙ୍କ ପାଖରେ ଭାଇ ମୁଁ କ୍ଷମା ପ୍ରାର୍ଥନା କରୁଛି, କିନ୍ତୁ ଆପଣ ମାନେ
0: ଆପଣଙ୍କର କୌଣସି ତ୍ରୁଟି ନାହିଁ, ଏଇଟା ଆପଣଙ୍କର ଦକ୍ଷତା ଯେ ଆପଣ ସେଇଭଳି ନିଶ୍ଚୟ ବସ୍ତୁ ଆଣିଛନ୍ତି
1: ଏବଂ
0: ଆପଣଙ୍କ ବ୍ୟକ୍ତିତ୍ୱ ଏଭଳିଆ ଯେ ଆପଣଙ୍କ କାର୍ଯ୍ୟକ୍ରମରେ ଭାଗ ନ ନେଲେ ଆମକୁ ଭଲ ଲାଗେନି।
1: ବହୁତ ବହୁତ ଧନ୍ୟବାଦ ଭାଇ। କଣ କହିବେ ତାହେଲେ ଭାଇ ଆଜିର ବିଷୟ ଉପରେ ଆପଣଙ୍କର ମତ?
0: ଦେଖନ୍ତୁ, ଦକ୍ଷତା ସ୍କିଲ୍ଡ ପର୍ସନ ବା ଗୋଟେ ନିର୍ଦ୍ଦିଷ୍ଟ ବିଷୟବସ୍ତୁରେ ଯେମିତି କୃପା ସିନ୍ଧୁ ଭାଇ କହୁଥିଲେ, ସେ ଯେକୌଣସି ପଦପଦବୀରେ ରୁହନ୍ତୁ, ଦକ୍ଷତା ସିଏ ତାଙ୍କର କାର୍ଯ୍ୟଶୈଳୀକୁ ନେଇ ସେ ଦକ୍ଷ ହେଇଥାଇ ପାରନ୍ତି,
1: କିନ୍ତୁ
0: ଦକ୍ଷତା ସହିତ ପର୍ସନାଲିଟି ବ୍ୟକ୍ତିତ୍ୱ ମଧ୍ୟ କିଛି ସାମଞ୍ଜସ୍ୟ ରଖେ, ନହେଲେ ଆଚରଣ ଗୋଟେ ପ୍ରକାର ଥିବ, ଉଚ୍ଚାରଣ ଅଲଗା ପ୍ରକାର ଥିବ, ତ ସେଠି ହବନି, ତାହେଲେ ଭିନ୍ନତା ଚାଲି ଆସିବ। ତେଣୁ ଆଚରଣ ଏବଂ ଉଚ୍ଚାରଣ ଭିତରେ ସମାନତା ଆସିବା ଦରକାର। ଆଜିକାଲି ତ ଆଜ୍ଞା ଯଶ ବା ଦକ୍ଷତା ବା ବ୍ୟକ୍ତିତ୍ୱ ଯୋଉଟା କହୁଛନ୍ତି ଯଶ, ଆଜିକାଲି ଆଜ୍ଞା ମାନେ କଣ କୁହାଯିବ, ଯଶ ସମ୍ମାନ ସବୁ ମିଳେ, ଆଜିକାଲି କାଳେ ପଇସା ବଳେ, କିନ୍ତୁ ଯଶ କିଛି ଲୋକ କିଣୁଛନ୍ତି, କିନ୍ତୁ ତାଙ୍କର ସେ ଯୋଉ ପ୍ରାୟୋଜିତ ଯଶ ସମ୍ମାନ ବ୍ୟକ୍ତିତ୍ୱ କିଛି ମୁହୂର୍ତ୍ତ ପରେ ସବୁ କରିଯାଏ। ତେଣୁ ପ୍ରତ୍ୟେକ ଜାଗାରେ ଯଶ ସହିତ ବ୍ୟକ୍ତିତ୍ୱ ସହିତ ନିଜର ଦକ୍ଷତାକୁ ସାମଞ୍ଜସ୍ୟ ରଖି କାର୍ଯ୍ୟ କଲେ ନିହାତି ଆପଣ ସମାଜରେ ଜଣେ ମାନେ ଉଚ୍ଚ ବର୍ଗର ଏବଂ ଜଣେ ଭଲ ମଣିଷ ହିସାବରେ ଗଣତି ହେବେ।
1: ନିଶ୍ଚିତ ଭାବରେ ନିଜ ଭଲ ମଣିଷ ଭାବରେ ଗଣିତ ହେବେ ଏବଂ ସମସ୍ତଙ୍କର ପ୍ରିୟ ଭାଜନ ହେବେ, ଯେମିତି ବର୍ତ୍ତମାନ ସମୀର ଭାଇ ଆମର ହଉଛନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ରହିଲି ଭାଇ, ନମସ୍କାର। ସାଥୀ, ଇଏ ହଉଛି ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ସୁନ୍ଦର ସୁନ୍ଦର ମତ ଯେ ଏ କାର୍ଯ୍ୟକ୍ରମକୁ ଟିକେ ବହୁତ ବଢିଆ ସ୍ତରକୁ ନେଇଯାଇଛି। ଆଜି ଆପଣମାନଙ୍କର କଲ୍ ଅପେକ୍ଷାରେ ତଥାପି ମୁଁ ଅଛି, ଆଉ ସ୍ୱଳ୍ପ ସମୟ ଅଛି, ତଥାପି କଲ୍ ମୁଁ ନେବି ଆପଣମାନଙ୍କର, କାରଣ ଆପଣମାନଙ୍କର ଆଜି ଏତେ ସୁନ୍ଦର ସୁନ୍ଦର ମତ ସବୁ ଆସୁଛି, ମତେ ବହୁତ ଭଲ ଲାଗୁଛି। ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନିରୁପମା ମ୍ୟାଡାମ ନମସ୍କାର, ବହୁତ ସୁନ୍ଦର ଭଜନ ଆପଣ ଆରମ୍ଭ କଲେ, ୱାନ୍ ଅଫ୍ ମାଇ ଭେରି ଫେଭରେଟ୍ ଭଜନ। କଣ କହିବେ ଆଜ୍ଞା, ଆଜି ପର୍ସନାଲିଟି ଏବଂ ପର୍ସନ ଭିତରେ ଥିବା ଆବିଲିଟି, ବ୍ୟକ୍ତିତ୍ୱ ଏବଂ ଦକ୍ଷତା, କୋଉଟା ଆପଣଙ୍କ ପାଇଁ ବେଶୀ ଜରୁରୀ?
2: ସାର, ମୁଁ ତ କହିବି ସମସ୍ତେ, ଯେତିକ ଭାଇ ଭଉଣୀ ଯାହା କରିଥିଲେ ସମସ୍ତେ ବହୁତ ବହୁତ ଭଲ ମତ ଦେଲେ। ତାପରେ ମୁଁ ମୋର ଛୋଟିଆ ମତ, ମତେ ସବୁବେଳେ ଯୋଉ ଜାଗାରେ ମାନେ ଏମିତି ଲୋକ ପାଖରେ ଆମେ ବସିବା ଯେମିତି ହବାନି, ସବୁ ଜାଗାରେ ଯେମିତି ସମ୍ମାନ ମିଳିବ, ଆମେ କିଏ କାହାକୁ ସମ୍ମାନ କଲେ ଆମକୁ ସମ୍ମାନ ଅଟୋମେଟିକ ମିଳିବ। ଆପଣ ନଦେଲେ ବି ଆଉ ବି କିଏ ଦବ, ମୁଁ ଯେମିତି ଆପଣଙ୍କୁ ନଦେଲେ ବି ଆପଣଙ୍କୁ ଆଉ କିଏ ଦବ, ଏଇ ଜିନିଷଟା ମୁଁ ସବୁବେଳେ ଚେଷ୍ଟା କରେ। ଆଉ ମୁଁ ସବୁବେଳେ ମୋର ଚେଷ୍ଟା କରେ ମାନେ ସତ୍ ମାର୍ଗରେ ମାନେ ଯିବା ପାଇଁ, କାହା ମନରେ କଷ୍ଟ ଦବାନି, କାହାକୁ ବାଧିଲା ଭଳିଆ ଭାଷା କହିବାନି, ସବୁବେଳେ ମାନେ ନିମ୍ନ ହୋଇକି ରହିବାଟା ମଣିଷ
1: ଆପଣ କହୁଛନ୍ତି ନିଜ ଭିତରେ ଯେତେ ଦକ୍ଷତା ଥାଉ ପଛକେ ଆପଣ ସବୁବେଳେ ନମ୍ର ରହିବେ, ସମସ୍ତଙ୍କୁ ଭଲ ବ୍ୟବହାର
2: ହେଲେ ନଇ ପଡିଲେ ଲହଡ଼ି ପଡାଏ କଥା, ଏବଂ
1: ସେଥିପାଇଁ ଆପଣଙ୍କ ପାଇଁ ଦକ୍ଷତାଟା ପ୍ରଥମେ, ତାପରେ ଯାଇକି ବ୍ୟକ୍ତିତ୍ୱ ନୁହେଁ କି?
2: ମଣିଷକୁ ତ ଦେଖିଦେଲେ, ମଣିଷର ମୁହଁକୁ ଦେଖିଦେଲେ ଜାଣି ହେଇଯିବ ଇଏ କୋଉ ଭଳି ଲୋକ ବୋଲି। ସେଇଟା ପ୍ରଥମେ ପରଖିବାର ଅଛି, ଭଗବାନ ଯେହେତୁ ମଣିଷ ଜନ୍ମ ଦେଇଛନ୍ତି, ଆମେ ଗୋଟେ ଆଉ ଗୋଟେ ଅନ୍ୟ ମଣିଷକୁ ପରଖିବା ଆମର ସେଇଟା ହଉଛି ମାନେ କାପାସିଟି, ଯାହାକୁ ଆପଣ କହୁଛନ୍ତି ଦକ୍ଷତା।
1: ବଢିଆ କଥା ଟିକେ କହିଲେ, ମାନେ ବ୍ୟକ୍ତିତ୍ୱକୁ ଚିହ୍ନିବାର ଦକ୍ଷତା।
2: ଆଜ୍ଞା, ବ୍ୟକ୍ତିକୁ ଚିହ୍ନିବା, ଯେମିତି ଆମର ଚିହ୍ନା ବାମଣର କଥାରେ ଅଛି,
1: ପଇସା ଲୋଡ଼ା ନାହିଁ। ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଏତେ ସୁନ୍ଦର ମତ ଦେଲେ,
2: ଆମେ ଦେଖିଲେ ଜାଣିଦେବୁ। ଆଜ୍ଞା, ପଇସା ଦେଖିବା କିଛି ଆବଶ୍ୟକ ପଡ଼ିବ।

0: ବଢିଆ ବଢିଆ କଥାଟି କହିଲେ। ରହିଲି ମ୍ୟାଡାମ, ନମସ୍କାର। ବହୁତ ସୁନ୍ଦର ମତ ଥିଲା ଆପଣଙ୍କର। ଏମିତି ଆପଣମାନଙ୍କର ମତ ଗୋଟେ ପରେ ଗୋଟେ ଆସିଯାଇଛି। ଆଉ ଗୋଟିଏ ସମୟ ଅଛି, ଆଉ ଗୋଟିଏ କଲ୍ ନେଇଯାଇ ପାରିବା ଆମେ। ଦେଖିବା, ଅତି ସ୍ୱଳ୍ପରେ ଶେଷ କରିବାକୁ ଚେଷ୍ଟା କରିବା। ଦେଖିବା କିଏ କଲ୍ କରୁଛନ୍ତି ଆଉ କଣ କହୁଛନ୍ତି ତାଙ୍କର ମତ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ। ଅରୁପା, ହ୍ୟାଲୋ, କଲ୍ଟି କଟିଯାଇଛି। ଆମକୁ କଲ୍ କରିଥିଲେ ଅରୁପା ନନ୍ଦ, ନିଶ୍ଚିତ ଭାବରେ ତାଙ୍କର ମତ ମଧ୍ୟ ସେ ଦେଇଥାନ୍ତେ। ହୁଏତ କଲ୍ଟି କୌଣସି କାରଣରୁ କଟିଯାଇଛି, କିନ୍ତୁ ତାଙ୍କ ପାଇଁ ମଧ୍ୟ ଆମେ ଦୁଃଖିତ। କିନ୍ତୁ ତାଙ୍କର ମତ କଣ ଥିଲା ଆମେ ଜାଣିବା ପାଇଁ ଦେଖିବା। ଆଉ ଗୋଟେ କଲ୍ ଆସିଛି, ଦେଖିବା କିଏ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ସାର୍ ନମସ୍କାର, ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି, ଭୁବନେଶ୍ୱର ଖାଲିଆ ସାହିରୁ କହୁଛି।
0: ପ୍ରକାଶ ଭାଇ ନମସ୍କାର, କଣ କହିବେ ପ୍ରକାଶ ଭାଇ, ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ବ୍ୟକ୍ତିତ୍ୱ ନା ଦକ୍ଷତା, କୋଉଟା ଆପଣ ବେଶୀ ଦେଖନ୍ତି?
1: ଦେଖନ୍ତୁ, 2003 ମୁଁ ଯେତେବେଳେ କଲିକତାରୁ ଭୁବନେଶ୍ୱର ଆଇନି,
0: ଆଜ୍ଞା,
1: ମୋ ସରୁ ହୋଟେଲରେ ଫାର୍ଷ୍ଟରେ ରହିନି।
0: ଆଚ୍ଛା ଆଚ୍ଛା,
1: ଆଉ ମୋ ସରୁ ହୋଟେଲରେ ମୋ ସରୁ ମତେ ଶିଖେଇ ଦେଇଥିଲା, କେତେ କଷ୍ଟମର ଆସିବେ, ମଦୁଆ ହଉ ଗଞ୍ଜୁଆ ହଉ, ତମେ ତାଙ୍କୁ ସମ୍ମାନ ଦେଇକି ତମେ ବେପାର କରିବ,
0: ବ୍ୟବହାର ଭଲ କରିବେ ସମସ୍ତଙ୍କୁ।
1: ଆଜ୍ଞା, ଆଉ ମୁଁ ଟିକେ ବଙ୍ଗଳା, ହିନ୍ଦୀ, ଭୋଜପୁରି, ଓଡିଆ ସବୁ ଭାଷା ଟିକେ ଜାଣିଛି ତ ଟିକେ ଆସ୍ତେ ଆସ୍ତେ, ଆଉ ସବୁ ପ୍ରକାର ଲୋକ ଆଉଛନ୍ତି, ମତେ ବି କଥା କହିବାକୁ ଭାରି ଭଲ ଲାଗୁଛି।
0: ଯା ହଉ, କେତେ ବଢିଆ କଥା।
1: ମୁଁ 1200 ଦରମାରେ ଥିଲି, ସାପ୍ଲାଇ କରିଥିଲି ହୋଟେଲରେ, ତାପରେ ରୋଷେଇ କରିନି, ମିସ୍ତ୍ରୀ ଶିଖିନି, 2000 ହେଲା, ଲାଷ୍ଟରେ ଡବଲ ରୋଡ ହେଲା, ଯେତେବେଳେ ହୋଟେଲ ଭାଙ୍ଗିଦେଲା ସେତେବେଳେ ନିଜ ଦାୟିତ୍ୱରେ ହୋଟେଲଟା ମୁଁ ନେଲି।
0: ଯାହା,
1: ସେଇ ହୋଟେଲରୁ ମୁଁ 2 ପଇସା ଇନକମ କରିକି ଖାଲିଆ ସାହିରେ ଜଣଙ୍କର ଘର ଥିଲା, ମୁଁ କିଣିକି ଗୋଟେ ଡାଲ ଚାଲ ଦୋକାନ କରିଛି, ଗ୍ରୋସରୀ। କଲିକତାରେ ମୋ ଦୋକାନ ଥିଲା, ବାପା କରିଥିଲା, ବାପାଠୁ ଦୋକାନ ଶିଖିକି।
0: ମାନେ କେତେ ବଢିଆ କଥା, ଆପଣଙ୍କ ଭିତରେ ଏତେ ସୁନ୍ଦର ସୁନ୍ଦର ଦକ୍ଷତା ଅଛି, ଏବଂ ତା ସହିତ ଆପଣଙ୍କର ବ୍ୟକ୍ତିତ୍ୱ ବଳରେ ଆଜି ଆପଣ ଏଇ ଜାଗାରେ ପହଞ୍ଚିଛନ୍ତି।
1: ଆଜ୍ଞା ସାର, କଣ କରିବା, ଆମେ 3 ଭାଇ, 2 ଭାଇ କଲିକତାରେ ଅଛନ୍ତି, ସେ ଦୋକାନ ଅଛନ୍ତି।
0: ଆଜ୍ଞା,
1: ମୋର ଟିକେ ଅସୁବିଧା ହେଇଗଲା ବୋଲିକି ମୋ ସରୁ ବହୁତ ସାହାଯ୍ୟ କରିଛି, ମୋ ସରୁ ହିସାବରେ ମୁଁ ରହିଛି ଏଠି।
0: ବହୁତ ବହୁତ ଧନ୍ୟବାଦ ଭାଇ,
1: ଭଲ ଅଛି।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଏମିତି ଆମକୁ ଶୁଣୁଥାନ୍ତୁ। ଆପଣଙ୍କ ପାଇଁ ତାହେଲେ ଭାଇ ବ୍ୟକ୍ତିତ୍ୱଟା ବଡ଼ ନୁହେଁ କି?
1: ନମସ୍କାର
0: ଭାଇ, ନମସ୍କାର ସାଥୀ। ବହୁତ ସୁନ୍ଦର ସୁନ୍ଦର ମତ ସମସ୍ତଙ୍କର, ଏବଂ ଆପଣମାନଙ୍କର ମତରେ ମତରେ କେତେବେଳେ ସମୟ ଚାଲିଗଲା ଜଣାପଡ଼ିଲାନି। ବର୍ତ୍ତମାନ ସମୟ ଇସା ଦେଇକି କହିଲାଣି ଯେ ଡାଇଲ୍ ଇନ୍ ଲାଇଫ ଚିଟ୍ଚାଟ୍କୁ ଏଇଠି ଶେଷ କରିବାକୁ ପଡ଼ିବ, କିନ୍ତୁ ଆପଣମାନଙ୍କ ସହିତ ଏଇ ଯୋଉ ସୁନ୍ଦର ଆଲୋଚନା ମତର ବିନିମୟ ଆଜି ହେଲା ଡାଇଲ୍ ଇନ୍ ଲାଇଫ ଚିଟ୍ଚାଟ୍ରେ, ଯେ ପର୍ସନାଲିଟି ନା ପର୍ସନ ଭିତରେ ଥିବା ଆବିଲିଟି, ବହୁତ ଖୁସି ମତେ କଲା। ଏବଂ ଯେଉଁ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମକୁ ଆଜି ଶୁଣିଥିବେ ସେମାନେ ମଧ୍ୟ ବହୁତ ଖୁସି ହେଇଥିବେ ବୋଲି ଆଶା କରୁଛି, ଏବଂ ଯାହାର ଯାହାର ଫୋନ୍ ଚେଷ୍ଟା କରିକି ଲାଗିପାରିନି ସେମାନଙ୍କ ପାଇଁ ମଧ୍ୟ ଆମେ ଦୁଃଖିତ। ସେମାନଙ୍କ ସହିତ କଥା ହେଇଥିଲେ ହୁଏତ ଆଉ କିଛି ନୂଆ ମତ ଜାଣିବାକୁ ମିଳିଥାନ୍ତା, କିନ୍ତୁ ଯେତିକି ମତ ଆଜି ଆମକୁ ମିଳିଲା ବହୁତ ବିବିଧ ମତ ଥିଲା, ଏବଂ ସୁନ୍ଦର ପ୍ରୋଗ୍ରାମ ଆଜି ଆମେ ଶୁଣିବା ପାଇଁ ମିଳିଲା। କଥାବାର୍ତ୍ତା ଆପଣଙ୍କ ସହିତ ବହୁତ ଭଲ ଭାବରେ ହେଲା, ସେଥିପାଇଁ ଆପଣମାନଙ୍କୁ ମଧ୍ୟ ଯେଉଁମାନେ କଲ୍ କରିଥିଲେ ଏବଂ ଯେଉଁମାନେ ଚେଷ୍ଟା କରୁଥିଲେ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ର ସିଲସିଲା ଷ୍ଟାର୍ଟ କରିଦେବା, ବାସ୍ ଆଉ କିଛି ସମୟ ମଧ୍ୟ

0: नमो ऐप या माई गोव के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भेज सकते हैं। तो याद रखें, रविवार 28 जून सुबह 11 बजे मन की बात।
1: वेलकम बैक टू द ट्यून कर चंदे 100.4 आकाशवाणी एफएम रिनबाहु को चंदे दिल से दिल तक आपण मन के सहित पुनी थरे जुडी हेबार कार्यक्रम आपण मन के स आपण मन के मेसेज को पढ़ी के आपण मन के फरमाइश को पूर्ण करिवार प्रोग्राम स्टार्ट करू छु रेनबो एसएमएस सिलसिला। ରେନ୍ବୋ ଏସ୍ଏମ୍ଏସ୍ ଯଦି ଆପଣ ଚାହାନ୍ତି ଆପଣଙ୍କର ମନପସନ୍ଦର ଗୀତକୁ ଶୁଣିବା ପାଇଁ ୟୋର୍ସ ଫେଭରେଟ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ, ତେବେ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ ଏବଂ ଏଫ୍ଏମ୍ ଆର୍ସି ଲେଖିଦିଅନ୍ତୁ ନିଜ ଏସ୍ଏମ୍ଏସ୍ ବକ୍ସକୁ ଯାଇକି, ତାପରେ ଲେଖିଦିଅନ୍ତୁ ଏଫ୍ଏମ୍ ଆର୍ସି ପରେ କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି, କୋଉ ଚଳଚ୍ଚିତ୍ରର କୋଉ ଆଲବମ୍ର ସଙ୍ଗୀତ କାହାକୁ ଡେଡିକେଟ୍ କରିବା ପାଇଁ ଚାହାନ୍ତି, ଏବଂ ନିଜ ନାଁ ଠିକଣା ସହିତ ପଠାଇ ଦିଅନ୍ତୁ। ଏସ୍ଏମ୍ଏସ୍ କରିଦିଅନ୍ତୁ ଆମକୁ 09495963210 ନମ୍ବରରେ। ଯଦି କରିବା ପାଇଁ ଚାହାନ୍ତି ଆମକୁ ହ୍ୱାଟ୍ସଆପ୍ରେ ଡାଇରେକ୍ଟ ମେସେଜ, ତେବେ ନମ୍ବର ହେଉଛି 8895254200। ଗୋଟେ ପରେ ଗୋଟେ ଆପଣମାନଙ୍କର ଫର୍ମାଇସ୍ ଆସିକି ମୋ ଆଖି ଆଗରେ ପହଞ୍ଚିଗଲାଣି। ତେବେ ଫର୍ଷ୍ଟ ଫର୍ମାଇସ୍ଟି ମୁଁ ଯେଉଁ ନେଉଛି, ହ୍ୱାଟ୍ସଆପ୍ରେ ଆମକୁ କରିଛନ୍ତି ଅଭିନ୍ନ ପ୍ରଧାନ, ସିଡିଏ ସେକ୍ଟର 9 କଟକରୁ, ଏବଂ ସେ ଲେଖୁଛନ୍ତି ଯେ ଆଜି ହେଉଛି ମୋ ୱାଇଫ୍ ପ୍ରତିମାଙ୍କର ହ୍ୟାପି ବେଲ ବର୍ଥଡେ, ଏବଂ ସେଥିପାଇଁ ଆପଣ ପ୍ଲିଜ୍ ମୋ ତରଫରୁ ତାଙ୍କୁ ହ୍ୟାପି ବେଲ ବର୍ଥଡେ ଜଣାଇଦେବେ। ମୁଁ ତ ବର୍ତ୍ତମାନ କଟକରେ ନାହିଁ, କିନ୍ତୁ ମୋ ୱାଇଫ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ବହୁତ ଶୁଣନ୍ତି, ଏବଂ ସ୍ପେଶାଲି ଆର୍ଜେ ବିଶ୍ୱଜିତ୍କୁ ଶୁଣନ୍ତି, ଏବଂ ଏଇ କଥା ମୁଁ ଶୁଣିଛି। ସେଥିପାଇଁ ଆଜି ମୁଁ ମୋର ଜବ୍ରେ ଥିଲେ ମଧ୍ୟ ଆପଣଙ୍କୁ ଟାଇମ୍ ବାହାର କରିକି ମେସେଜ୍ କରିଛି, ଏବଂ ତାଙ୍କୁ ୱିଶ୍ କରିଦେବେ, ଏବଂ ମୋ ତରଫରୁ ତାଙ୍କ ପାଇଁ ଗୋଟେ ସୁନ୍ଦର ଗୀତ ତେରେ ନେନା ନିଶ୍ଚିତ ଭାବରେ ଆପଣମାନଙ୍କ ପାଇଁ ଆପଣମାନଙ୍କର ପ୍ରୋଗ୍ରାମ ଇଏ। ତେଣୁ ଆପଣମାନଙ୍କର ଅନୁରୋଧରେ ପ୍ରତିମାଙ୍କୁ ହ୍ୟାପି ବାଲା ବର୍ଥଡେ ଜଣାଇ ଦେଉଛି ଏଇ ମ୍ୟୁଜିକାଲ ହମସଫର ବିଶ୍ୱଜିତ, ଏବଂ ଆପଣଙ୍କ ତରଫରୁ ମାନେ ଅଭିନ୍ନ ବାବୁଙ୍କ ତରଫରୁ ଗୋଟେ ସୁନ୍ଦର ଗୀତ ସଫକତ ମାନତ ଅଲିଙ୍କ ଖାନଙ୍କ କଣ୍ଠରେ। ଏଇ ବ୍ୟୁଟିଫୁଲ ଟ୍ରାକ୍ଟି ପ୍ରତିମାଙ୍କୁ ଡେଡିକେଟ୍ କରି ପ୍ଲେ କରିଦେଉଛି।

ବର୍ତ୍ତମାନ ଆଉ ଗୋଟିଏ ସୁନ୍ଦର ଗୀତର ଫରମାଇସ ଆମକୁ କରିଦେଇଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି କ୍ୟୁକେ ଝରୋକୋ ସେ ହେମଲତାଙ୍କ କଣ୍ଠରେ ହେମଲତା ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କୀ କଲେଜ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଏହି ବ୍ୟୁଟିଫୁଲ ଟ୍ରାକ୍ଟି ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆପଣଙ୍କ ଅନୁରୋଧରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ଜୁଦାଇ ଚଳଚ୍ଚିତ୍ରରୁ ଫରମାଇସ କର ରହେ ହେଁ ବଡ଼ା ବାମ୍ବୋ ସୁପାଇସ ଏହି ଗାଁ ସେ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ତାନ୍ତି ଓ ସାଥୀ ଜୁଦାଇ ଫିଲ୍ମ ସେ ବୋଲ ହେଁ ତୁଝସେ ଏସେ ମିଲୁ ଏ ବ୍ୟୁଟିଫୁଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି ସାଥୀମାନେ ନିଶ୍ଚିତ ଭାବରେ ପ୍ଲେ କରିଦେବୁ କିନ୍ତୁ ପ୍ରଥମେ ହେମଲତାଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ଟି

ଏହାର ଆଉ ଗୋଟିଏ ସୁନ୍ଦର ମେସେଜ ଆମକୁ କରିଛନ୍ତି ମେସେଜ କରୁଛନ୍ତି ଆମକୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ ଏବଂ ଲେଖିଛନ୍ତି ହାଭ୍ ଏ ନାଇସ୍ ଡେ ବିଶ୍ୱଜିତ ଭାଇ ଝିପିଝିପି ବର୍ଷା ଭିଜା ନମସ୍କାର ସବୁ ଷ୍ଟାଫ୍ ମାନଙ୍କୁ ନମସ୍କାର ହୋପ୍ ଆପଣ ଭଲରେ ଥିବେ ବ୍ୟକ୍ତିତ୍ୱ ନା ତାର ଦକ୍ଷତା ୟା ଉପରେ ସୁନ୍ଦର ଆଲୋଚନା ଟପିକ୍ଟି ରଖିଥିଲେ କଲ୍ରେ ଶ୍ରୋତାମାନେ ନିଜର ଭିନ୍ନ ଭିନ୍ନ ଓପିନିୟନ୍ ଦେଲେ ସମସ୍ତଙ୍କୁ ଧନ୍ୟବାଦ ଆପଣଙ୍କ ମତରେ ପ୍ରଥମେ ଆମର ମତରେ ପ୍ରଥମେ ପର୍ସନାଲିଟି ଦେନ୍ ଆବିଲିଟି ସକାଳୁ ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଛି ବୋଲି ଲେଖିଛନ୍ତି ଏବଂ ତାଙ୍କର ଅନୁରୋଧ ହେଉଛି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଭସା ମେଘ ମୁଝେ ଭାସିଯାଏ ଏ ସୁନ୍ଦର ଗୀତଟି ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧରେ ପ୍ଲେ କରିଦେଉଛୁ ହାଭ୍ ଏ ନାଇସ୍ ଡେ।

ଏଥର ଆଉ ଗୋଟିଏ ସୁନ୍ଦର ମେସେଜ ହ୍ୱାଟ୍ସଆପ୍ରେ ଆମକୁ ମେସେଜ କରିଛନ୍ତି, ଲେଖୁଛନ୍ତି ଏଇ ମେସେଜଟି, ଟୁକୁ ପ୍ରଧାନ ଟିକି ମିକି ଟୁକୁନା ପାତ୍ର ମାଣିଆବନ୍ଧ ବଡ଼ମ୍ବାରୁ, ଏବଂ ସେ ଶୁଣିବା ପାଇଁ ଚାହିଁଛନ୍ତି ଗୀତ ହମ୍ ପ୍ୟାର ହେ ତୁମ୍ହାରେ ଫ୍ରମ୍ ଦ ମୁଭି ହା ମୈନେ ଭି ପ୍ୟାର କିଆ ହେ। ସବୁ ଶ୍ରୋତା ବନ୍ଧୁମାନଙ୍କୁ ଜୟ ଜଗନ୍ନାଥ ଜଣାଇଛନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି କୁମାର ସାନୁ ଏବଂ ଅଲକା ୟାଗ୍ନିକଙ୍କ କଣ୍ଠରେ। ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଆପଣଙ୍କ ଅନୁରୋଧ ଏହି ଗୀତଟି, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆପାଟଣା ବଡ଼ମ୍ବାରୁ, ସେ ଶୁଣିବା ପାଇଁ ଚାହିଁଛନ୍ତି ୟେ ଜୋ ତେରୀ ପାୟଲି କି ଛନ୍ ଛନ୍ ହେ ମାସୁମ ଚଳଚ୍ଚିତ୍ରରୁ। ଏହି ସୁନ୍ଦର ଗୀତଟି ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆପଣମାନଙ୍କ ପାଇଁ ଏହି ଗୀତଟି।

ଏଥର ମେସେଜ ଟି କରିଛନ୍ତି ଆମକୁ ବିଶ୍ୱଜିତ ଭାଇ ନମସ୍କାର, ଜୟ ଜଗନ୍ନାଥ, ଆଭା ସେନ, ରୋହିତ ସେନ, ଦୀପକ କୁମାର, ଅଶୋକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରୟ, ରୁଚିକା ରୟ, ଅଲିଶା ଆପା, ତମନ୍ନା ରେଡ଼ି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଡେଡିକେଟ୍ କରୁଛନ୍ତି ଟୁନା ଭାଇନା, ରମେଶ ଭାଇ, ଉର୍ମିଳା ଆପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ ଏବଂ ବିଶ୍ୱଜିତ ଭାଇ, ଆମେ ରଜ ଛୁଟିରେ ପୁନେ ଆମ ଘରକୁ ଯାଇଥିଲୁ ଏବଂ ଏଇ ଦୁଇ ଦିନ ହେଲା ଆମେ ପ୍ଲାଣ୍ଟକୁ ଆସିଲୁ। ଭାଇ ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି, ଆପଣଙ୍କ କଥା ସବୁବେଳେ ଭଲ ଲାଗେ, ଆପଣଙ୍କର ଭଏସ୍ ବହୁତ ଭଲ ଲାଗୁଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ଦିଲ୍ ସେ ଦିଲ୍ ତକ୍ ଧନ୍ୟବାଦ ଆପଣଙ୍କୁ ମଧ୍ୟ, ବହୁତ ବହୁତ ଧନ୍ୟବାଦ ଭାଇ। ଆପଣ ମଧ୍ୟ ଏମିତି ଶୁଣୁଥାନ୍ତୁ ଆପଣଙ୍କର ଫର୍ମାଇସ୍ରେ ଫ୍ରମ୍ ଦ ମୁଭି ରାଜା ହିନ୍ଦୁସ୍ତାନୀ ଏଇ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି, ଇସ୍କ ମେ ନାଚେଙ୍ଗେ। ନିଶ୍ଚିତ ଭାବରେ ପରେ ପରେ ଆଉ ଗୋଟିଏ ଗୀତ। ସୁପ୍ରଭାତ, ନମସ୍କାର ବିଶ୍ୱଜିତ ଭାଇ, ମେସେଜଟି କରୁଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିରମଙ୍ଗଳା କଟକରୁ, ଶୁଣିବା ପାଇଁ ଚାହିଁଛନ୍ତି ଡୋରା ଚଳଚ୍ଚିତ୍ରରୁ ଏ ସୁନ୍ଦର ଗୀତଟି, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ଇଶାନ୍ତ ମନ୍ତ୍ରୀ, ପ୍ରଫୁଲ୍ଲ ପ୍ରଧାନ, ଚୈତନ୍ୟ ଚାନ୍ଦ, କୁଆଁରାପାଳ, ମାଣିଆବନ୍ଧ କଟକରୁ, ଡେଡିକେଟ୍ କରିଛନ୍ତି ଆଭାସ ବାବୁ, ମୁନା ଭାଇନା, ବାସନ୍ତୀ ଭଉଣୀ, ବାମଦେବ ଭାଇ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ। ଗୀତଟି ହେଉଛି କବ୍ ତକ୍ ଚୁପ୍ ରହେ ଚଳଚ୍ଚିତ୍ରରୁ ମିଥୁବା ଭୁଲ୍ ନା ଜାନା। ନିଶ୍ଚିତ ଭାବରେ ବ୍ୟୁଟିଫୁଲ୍ ଟ୍ରାକ୍ ଗୁଡ଼ିକ ଆପଣମାନଙ୍କ ପାଇଁ।

ଜୀବନଟା ଗୋଟେ ଅଙ୍କା ବଙ୍କା ରାସ୍ତା, ଚାଲୁଥିଲେ ଚାଲୁଥିବା, ଝୁଣ୍ଟି ଗଲେ ରହିଯିବାନି, ଆଗକୁ ବଢି ଚାଲିବା। ହସ ଅଛି ଏଠି, ଦୁଃଖ ବି ଅଛି, ସବୁ କିଛି ସହିଯିବା, ଜୀବନକୁ ଭଲ ପାଇଯିବା। ଭଲ ପାଇବାର ଏଇ ଶୁଭାରମ୍ଭ ଆଜିଠୁ ଏଇ ମୁହୂର୍ତ୍ତଠୁ ହିଁ କରିବା। ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସେ ସ୍ୱାଗତ କରୁଛି ଆପଣମାନଙ୍କୁ, ଆପଣଙ୍କ କୋୟାଲ। ଆଉ ଏଇ ନୂଆ ସମୟ ମାନେ ପ୍ରତ୍ୟେକ ସମୟ ତ ଆମ ଜୀବନରେ ନୂଆ ସମୟ ନା, ତେଣୁ ଏଇ ନୂଆ ସମୟରେ ସାଥିରେ ଆପଣଙ୍କ ପାଖରେ ଆସି ଆପଣଙ୍କ କୋୟାଲ ପହଞ୍ଚି ଯାଇଛି। ଆଜି ଜଣେ ମହାନ କଳାକାରଙ୍କ ବିଷୟରେ ଆମେ କଥା ହେବା, ମାନେ ଏମିତି ଜଣେ ଆକ୍ଟ୍ରେସ୍ ଯିଏ ବଲିଉଡ୍ରେ ନିଜର ଚମକ ଧମକ, ନିଜର ସୁନ୍ଦର ଅନ୍ଦାଜରେ ସମସ୍ତଙ୍କ ହୃଦୟରେ ରାଜ କରିପାରିଛନ୍ତି। ୱେଲ୍, କଳାକାର କାର୍ଯ୍ୟକ୍ରମ ଆରମ୍ଭ କରିବା, କଳାକାର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଯେଉଁ ଆକ୍ଟ୍ରେସ୍ଙ୍କ ବିଷୟରେ ଆଜି ଆମେ କଥା ହେବା, ତାଙ୍କ ଜୀବନ ବିଷୟରେ କିଛି ଖାସ କଥା ଜାଣିବା, ତାଙ୍କର ହିଁ ଅଭିନୀତ ଗୋଟେ ସୁନ୍ଦର ଗୀତ ମୁଁ ଆପଣମାନଙ୍କୁ ପ୍ଲେ କରିକି ଶୁଣେଇ ଦେଉଛି। ଆପଣ ଶୁଣନ୍ତୁ, ଏନ୍ଜୟ କରନ୍ତୁ, ଆଉ ଗେସ୍ କରନ୍ତୁ ସେ ଆକ୍ଟ୍ରେସ୍ ଜଣକ କିଏ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟାଲ ଅଛି ଆପଣମାନଙ୍କ ସାଥିରେ ଶ୍ରୋତା ବନ୍ଧୁ ଆଜି କଳାକାର କାର୍ଯ୍ୟକ୍ରମରେ ମୁଁ ଯାହାଙ୍କ ବିଷୟରେ ବି କହିବି ତାଙ୍କର ଯେମିତି ନା ଯାଦୁ ଖେଳି ହେଇଯାଇଥିଲା ଚାରିଆଡ଼େ ଗୋଲ୍ଡେନ୍ ଏରା କଥା ମୁଁ କହୁଛି ଆକ୍ଟ୍ରେସ୍ ତ ସେ ବହୁତ ଭଲ ଥିଲେ କିନ୍ତୁ ସୁନ୍ଦରତାରେ ବି କମ୍ ନଥିଲେ ତେଣୁ ତାଙ୍କ ଫ୍ୟାନ୍ ମାନଙ୍କର ନା କୌଣସି ସଂଖ୍ୟା ହିଁ ନଥିଲା ମାନେ କେହି ଗଣିପାରିବେନି ଏତେ ଫ୍ୟାନ୍ସ ଥିଲେ ତାଙ୍କର ତେବେ କୋଲକାତାରୁ ଆସିଥିବା ଏହି ଆକ୍ଟ୍ରେସ୍ ଜଣକ ନିଜର ଅଲଗା ପରିଚୟ ବନେଇ ପାରିଥିଲେ ଗୋଲ୍ଡେନ୍ ଏରାରେ ମାନେ ବଲିଉଡ୍ରେ ତାଙ୍କର ଦା ତାଙ୍କର ହସରେ କେତେ ହଜାର ହଜାର ପୁଅମାନେ ଫିଦା ହେଇଯାଉଥିଲେ ଆଉ ଇଣ୍ଟରେଷ୍ଟିଂ କଥା ହେଲା ସେ ଦୁଇଥର ନିଜର ନାଁ ବି ଚେଞ୍ଜ କରିଥିଲେ ସୋ ସେ ଆକ୍ଟ୍ରେସ୍ ଜଣକ ହେଉଛନ୍ତି ବ୍ୟୁଟିଫୁଲ୍ ଆକ୍ଟ୍ରେସ୍ ମାଲହ ସିହ୍ନା ତାଙ୍କ ବିଷୟରେ ଆଜି କଳାକାର କାର୍ଯ୍ୟକ୍ରମରେ ଆମେ କଥା ହେବା ତାଙ୍କ ବିଷୟରେ ଜାଣିବା ତାଙ୍କ ଜୀବନ ବିଷୟରେ କିଛି ଇଣ୍ଟରେଷ୍ଟିଂ କଥା ଜାଣିବା ଆଉ ତା ଭିତରେ ଶୁଣିବା ତାଙ୍କ ଅଭିନୀତ କିଛି ବହୁତ ହି ପପୁଲାର ଗୀତ

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ କଳାକାର କାର୍ଯ୍ୟକ୍ରମ. ଆଜି ଆମେ କଥା ହେଉଛେ ଆକ୍ଟ୍ରେସ୍ ମାଲହା ସିହ୍ନାଙ୍କ ବିଷୟରେ. ତେବେ ମାଲହା ସିହ୍ନାଙ୍କର ନା ବଲିଉଡ୍ରେ ତାଙ୍କୁ ବେଶୀ ଷ୍ଟ୍ରଗଲ୍ କରିବାକୁ କେବେ ବି ପଡ଼ିନଥିଲା. ସେ ତାଙ୍କର ଫିଲ୍ମି କ୍ୟାରିୟର ଗୋଟିଏ ବେଙ୍ଗଲି ଫିଲ୍ମ ଜୟ ବୈଷ୍ଣୋ ଦେବୀରୁ ଆରମ୍ଭ କରିଥିଲେ. ସେଥିରେ ଆଜ ଚାଇଲ୍ଡ ଆର୍ଟିଷ୍ଟ ସେ କାମ କରିଥିଲେ. କୁହାଯାଏ ନା ହୀରାକୁ ବଣିଆ ହିଁ ଚିହ୍ନିପାରେ, ଯେ ସେମିତି ବେଙ୍ଗଲି ଡିରେକ୍ଟର ଅର୍ଧେନ୍ଦୁ ବୋଷ ବଣିଆ ହୋଇଥିଲେ ତାଙ୍କ ଲାଇଫ୍ରେ. ଯେ କାହିଁକି ନା ମାଲହା ସିହ୍ନାଙ୍କୁ ସେ ଗୋଟେ ସ୍କୁଲ ଡ୍ରାମାରେ ଦେଖିଥିଲେ ଆଉ ପହଞ୍ଚି ଯାଇଥିଲେ ତାଙ୍କ ବାପାଙ୍କ ପାଖରେ ଫିଲ୍ମରେ ଆକ୍ଟିଂ କରିବା ପାଇଁ କହିଥିଲେ, କିନ୍ତୁ ତାଙ୍କ ବାପା ଏଥିରେ ବିଲକୁଲ ବି ରାଜି ହେଉନଥିଲେ, ସେ ମନା କରିଦେଇଥିଲେ. କିନ୍ତୁ ବହୁତ ଥର କନ୍ଭିନ୍ସ କରିବା ପରେ ସେ ରାଜି ହୋଇଯାଇଥିଲେ ଆଉ ପରମିସନ୍ ବି ଦେଇଦେଇଥିଲେ. ତାପରେ ଫିଲ୍ମ ରୋଶନାରାରେ ଆଜ ଲିଡ୍ ହିରୋଇନ୍ ସେ କାମ କରିଥିଲେ ଆଉ ଏଇଟା ଥିଲା ତାଙ୍କ ସିନେମାଟିକ୍ ଡେବ୍ୟୁ. ତାପରେ ପରେ ସିନେମା ବିଷୟରେ ଯଦି କହିବି, ମାଲହା ସିହ୍ନାଙ୍କର ଫିଲ୍ମି ଲାଇଫ୍ ଆରମ୍ଭ ବହୁତ ଭଲ ଭାବରେ ହେଇଥିଲା. ଲାଲ ବତି, ଫିର ଶୁଭ ହୋଗୀ ଏମିତି ଫିଲ୍ମ ସହିତ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଆଉ ନିଜଠୁ ଟିକେ ହଟକେ ରୋଲ୍ ସହିତ ବି ସେ କେବେ ବି କାହାକୁ ନିରାଶ କରିନାହାନ୍ତି. ସବୁବେଳେ ସେ ନିଜକୁ ଗୋଟେ ଭର୍ସଟାଇଲ୍ ଆକ୍ଟ୍ରେସ୍ ଭାବରେ ପ୍ରୁଫ୍ କରି ଆସିଛନ୍ତି. ତ ତାଙ୍କ ଅଭିନୀତ ଆଉ ଗୋଟିଏ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ତେବେ ଶ୍ରୋତା ବନ୍ଧୁ, କଳାକାର କାର୍ଯ୍ୟକ୍ରମ ଶେଷ ହୋଇସାରିଛି ଆଉ ବର୍ତ୍ତମାନ ଆପଣମାନେ ଶୁଣିବେ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। ଯେହେତୁ ମାଲା ସିହ୍ନାଙ୍କ ବିଷୟରେ ଆମେ କଥା ହଉଥିଲେ, ମାଲା ସିହ୍ନାଙ୍କର ଯୋଉ ଗୋଲ୍ଡେନ୍ ଏରାର କିଛି ଚଳଚ୍ଚିତ୍ର ଅଛି ଯାହାର ବହୁତ ସୁନ୍ଦର ସୁନ୍ଦର ଗୀତ ଅଛି, ଆଉ କିଛିଟା ଗୀତ ତାଙ୍କର ଚଳଚ୍ଚିତ୍ରରୁ ହିଁ ମୁଁ ଆପଣଙ୍କୁ ଶୁଣାଉଛି। ଆପଣ ଶୁଣନ୍ତୁ, ଏନ୍ଜୟ କରନ୍ତୁ କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ମୁଁ କୋୟାଲ ଆପଣମାନଙ୍କ ସାଥିରେ ଅଛି କିଛି କଥା କିଛି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଆଉ ଆମ ମନର ଅକୁହା କଥା ଗୀତର ରୂପ କେମିତି ନିଏ ସେ ବିଷୟରେ ଆଜି ଆମେ ଚର୍ଚ୍ଚା କରୁଛେ ଶ୍ରୋତା ବନ୍ଧୁ ଗୋଟିଏ କଥା ମୁଁ ନିହାତି କହିବା ପାଇଁ ଚାହିଁବି ଗୀତ ହେଉଛି ଆମମାନଙ୍କ ମନର ଭାଷା କାହିଁକି କହିଲେ ଯେଉଁଠି ଶବ୍ଦ ହାର ମାନି ଯାଇଥାଏ ନା ସେଇଠି ଗୀତ ଆମ ମନର ଭାବନାକୁ ବହୁତ ସୁନ୍ଦର ଭାବରେ ଆଉ ଜଣଙ୍କ ଆଗରେ ପ୍ରକାଶ କରିପାରେ ପ୍ରେମ ହଉ ବିରହ ହଉ ଖୁସି ହଉ ଦୁଃଖ ହଉ ନିରାଶା ହଉ ଆଶା ହଉ ଏମିତି ଅନେକ ଅନୁଭୂତି ରହିଛି ଯାହା ଗୀତ ଦ୍ୱାରା ହିଁ ଆମେ ଦର୍ଶେଇ ପାରୁ ଗୋଟେ ସୁନ୍ଦର ଗୀତ ତିଆରି ହେଲା ପରେ ସମସ୍ତଙ୍କ ମନକୁ ସ୍ପର୍ଶ ବି କରିଥାଏ ହୃଦୟର କଥା ବି ବୁଝିଥାଏ ତା ସହିତ ସେଥିରେ ଥାଏ ଜୀବନର କିଛି ସତ ଅନୁଭୂତି ଯାହା ଆମ ମନର କଥାକୁ ଆଉ ଜଣଙ୍କ ପାଖରେ ପହଞ୍ଚେଇ ପାରେ ଆଉ ଜଣଙ୍କ ପାଖରେ କହିଦେଇପାରେ ସେଇଥିପାଇଁ ତ ଗୀତକୁ କୁହାଯାଏ ଆମ ମନର ଅକୁହା କଥା

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି, ଆପଣଙ୍କ ପାଖରେ ଅଛି, ଆଉ ଆଜି ଆମେ ଗୀତକୁ ନିଜ ମନର ଅକୁହା କଥା କହିଦେଇଛେ। ସତରେ ଯେତେବେଳେ ଆମ ପାଖରେ କିଛି ଶବ୍ଦ ନଥାଏ, କିଛି ମନର କଥାକୁ ଆମେ ଅନ୍ୟ ଜଣଙ୍କ ପାଖରେ ପହଞ୍ଚାଇ ପାରିନଥାଉ, ସେତେବେଳେ ଗୀତ ଆମ ସାଥିଟିଏ ହେଇଯାଏ। ଆଉ ଗୀତ କେମିତି ସାଥି ହୁଏ, ନିଜ ପ୍ରେମିକ ବା ପ୍ରେମିକାଙ୍କୁ ଆମେ ନିଜ ମନର କଥା କହିବା ପାଇଁ ଗୀତର ହିତ ସାହାରା ନେଇଥାଉ। ମାଙ୍କୁ ନିଜ ମନର କଥା କହିବା ପାଇଁ ବେଳେବେଳେ ଗୀତର ସାହାରା ନେଇଥାଉ। ବାପାଙ୍କ ପାଖରେ ନିଜ ଅଳି ବାଢ଼ିବା ପାଇଁ ବେଳେବେଳେ ଗୀତର ସାହାରା ନେଇଥାଉ। ଜୀବନର ଏମିତି ଅନେକ ଗୁଡ଼ିଏ ମୁହୂର୍ତ୍ତ ଅଛି, ଅନେକ ଗୁଡ଼ିଏ ପରିସ୍ଥିତି ଅଛି, ଯେଉଁଠି ଗୀତ ଆମକୁ ଶକ୍ତି ଦିଏ, ଶବ୍ଦର ଶକ୍ତି, ଯୋଉ ଶକ୍ତି ମାଧ୍ୟମରେ ଆମେ ନିଜ ମନର କଥା ଆଉ ଜଣଙ୍କ ପାଖରେ ପହଞ୍ଚାଇ ପାରୁ। ସେଇଥିପାଇଁ କୁହାଯାଏ ଗୀତ ହେଉଛି ମନର ଅକୁହା କଥା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି, ଆପଣଙ୍କ ପାଖରେ ଅଛି। ଆଉ ଗୀତ ହେଉଛି ଆମ ମନର ଅକୁହା କଥା। ସେ ବିଷୟରେ ଆଜି ଆମେ ବହୁତ କିଛି କଥା ଜାଣିଲେଣି। ସତରେ ଗୀତ ଆମ ମନର ଅକୁହା କଥା ହେଇ, କାହିଁକି କହିଲେ ମନର ଅକୁହା କଥା ହେଇକି ଗୀତ ଆମ ହୃଦୟରୁ ଆଉ ଗୋଟିଏ ହୃଦୟ ପର୍ଯ୍ୟନ୍ତ ଆମ ମନର କଥାକୁ ପହଞ୍ଚାଇ ଦେଇପାରେ। ଗୀତ ଖାଲି ଆମକୁ ମନୋରଞ୍ଜନ ଦେଇନଥାଏ, ବରଂ ଆମ ଭାବନା ଆମ ଅନୁଭୂତିର

0: ତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।